ଆକାଶବାଣୀ ବାରିପଦା, ଆଜି ସୋମବାର 1948 ଶତାବ୍ଦ ଆଶ୍ୱିନ ମାସ 13 ଦିନ, ଇଂରାଜୀ 2026 ମସିହା ଅକ୍ଟୋବର 5 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58।

ସଫଳତା ଆପେ ଆସେ ନାହିଁ, କିମ୍ବା ଆଶା କରିଲେ ତୁରନ୍ତ ହୋଇଯାଏ ନାହିଁ। ସେଥିପାଇଁ ଶ୍ରମ, ଶକ୍ତି ଏବଂ ଏକାଗ୍ରତା ଜରୁରୀ। ଯେଉଁମାନେ ଏହାକୁ ପାଳନ କରିଛନ୍ତି ସେମାନେ ସଫଳତାର ଉତ୍ତୁଙ୍ଗ ଶିଖରରେ ଧ୍ୱଜା ଉତ୍ତୋଳନ କରିଛନ୍ତି। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଏଥର ଶୁଣନ୍ତୁ ପୁରାତନ ରଚନାରୁ ଶିଳ୍ପୀ ନମିତା ଅଗ୍ରୱାଲ ଗାଇଥିବା ଭକ୍ତିଗୀତଟି।

0: ଏଇଠି ଶେଷ କରୁଛୁ ଆଜିର ବନ୍ଦନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ମାଳବିକା ରାୟ।

ସକାଳୁ ଉଠି ଚତୁର୍ଦ୍ଦିଗକୁ ଚାହିଁଦେଲେ ଆଖିରେ ପଡ଼େ ଘନ ସବୁଜିମା, ଗହଳ ଆମ୍ବ ଗଛ, ନାରିକେଳ ଶୀର୍ଷ, ଚମ୍ପା କାଠ ଚମ୍ପାର ହସ, କିତି ଗଛ ଲତା ପତ୍ର ଫୁଲ ସକାଳ ଖରାରେ ଝଲମଲ ହସୁଥାନ୍ତି, ସତେକି ପ୍ରାଣସ୍ଫୁର୍ତ୍ତିରେ ଉଚ୍ଛୁଳି ପଡ଼ୁଛନ୍ତି। ଆକାଶର ସୁବର୍ଣ୍ଣ ଗୋଲାପୀ ଆଭାର ପ୍ରତିଫଳନରେ ଚିକ୍କଣ ସେମାନଙ୍କର ସଦ୍ୟ ସ୍ନାତ ରୂପ, ନିଶ୍ୱାସ ପ୍ରଶ୍ୱାସରେ ଶୋଷି ନେବାକୁ ଇଚ୍ଛା ହୁଏ ଏ ପ୍ରାଣଶକ୍ତି। ବିଶ୍ୱ ପ୍ରାଣଶକ୍ତି ତ ସର୍ବତ୍ର ପ୍ରବାହିତ, ପ୍ରକୃତି ଏହାକୁ ଗ୍ରହଣ କରି ଓ ବିଚ୍ଛୁରିତ କରି ଚିର ସବୁଜ। ମନୁଷ୍ୟ କାହିଁକି କ୍ଲାନ୍ତ, ନିଷ୍ପ୍ରାଣ, ନିରାନନ୍ଦମୟ, ନିର୍ବେଦ? ଏଥିପାଇଁ କ'ଣ ଉଦ୍ୟମ ରଡ଼ା? ପ୍ରାଣ ହିଁ ତ ଅସ୍ତିତ୍ୱ, ପ୍ରାଣ ହିଁ ତ ଜୀବନ। ମାନିବାକୁ ପଡ଼ିବ ଯେ ବିଶ୍ୱ ପ୍ରାଣଶକ୍ତି ରହିଛି ଏବଂ ଜଣେ ଇଚ୍ଛା କଲେ ଏହା ସହିତ ସମ୍ବନ୍ଧ ରଖିପାରିବ। ବଡ଼ ବଡ଼ ସହରରେ ରହୁଥିବା ମଣିଷମାନେ ଛୋଟ ଛୋଟ କୋଠରୀରେ ଆବଦ୍ଧ ରହିବାକୁ ବାଧ୍ୟ ହୁଅନ୍ତି, ଅଣନିଶ୍ୱାସୀ ବି ହୁଅନ୍ତି। ଯେବେ ଥରେ ଥରେ ଦୂର ମଫସଲର ବଣ, ପାହାଡ଼, ତୋଟା, ବିଲମାଳ, ନଦନଦୀ ଭିତରେ ନିଜକୁ ଖେଳେଇ ଦିଅନ୍ତି, ଉଦାର ସୂର୍ଯ୍ୟ କିରଣର ପ୍ରଖର ତେଜ, ନିଷ୍କଳଙ୍କ ସମୀର, ପ୍ରକୃତିର ଘନ ନିବିଡ଼ ଆଶ୍ଳେଷରେ ଆତ୍ମହରା ହୁଅନ୍ତି, ଚେହେରାରେ ଚମକ ଆସିଯାଏ। କେହି ଜାଣତରେ କେହି ଅଜାଣତ କ୍ରିୟାରେ ବିଶ୍ୱ ପ୍ରାଣ ସହିତ ଏକାତ୍ମ ହୋଇଯାଆନ୍ତି। ଏହାର ନିର୍ଦ୍ଦିଷ୍ଟ କୌଶଳ ମଧ୍ୟ ରହିଛି, ସୂତ୍ର ରହିଛି। ସେମାନଙ୍କ ଶାରୀରିକ ବିକ୍ଷେପରୁ ଜଣାପଡ଼ିଯାଏ ଯେ ବିପୁଳ ସବୁଜିମାର ଗନ୍ତାଘରୁ ସେମାନେ ପ୍ରାଣଶକ୍ତି ନିଜ ଭିତରକୁ ଟାଣି ନେଉଛନ୍ତି। ବିଶ୍ୱ ପ୍ରାଣଶକ୍ତି ଏକ ଅସରନ୍ତି ଭଣ୍ଡାର, ଜଣେ ଯେତେ ଗ୍ରହଣ କରିପାରେ, ଯେତେ ପାରେ ଖର୍ଚ୍ଚ କରିପାରେ। ଜଣେ ଯେତେ ଖର୍ଚ୍ଚ କରି ରିକ୍ତ ହୋଇ ଚାଲିଥାଏ, ମହାଶୂନ୍ୟରୁ ତାର ଭରଣା ଚାଲିଥାଏ, ସେ କେବେ ଶକ୍ତିର ଅଭାବ ଅନୁଭବ କରେ ନାହିଁ। ଅନେକ ଅକ୍ଲାନ୍ତ ଅଧ୍ୟବସାୟକୁ ଆମେ ଦେଖୁ, ଦିନରେ 18-20 ଘଣ୍ଟା ପରିଶ୍ରମ କରିବା ପରେ ମଧ୍ୟ ସକାଳର ସତେଜତା ସେମାନଙ୍କର ରାତ୍ରିର ଶେଷ ପ୍ରହରର ଉଜ୍ଜଳ ନକ୍ଷତ୍ର ଭଳି ଉଜ୍ଜୀବିତ ଥାଏ। ତାର ଗୋପନ ସୂତ୍ର ହେଉଛି, ଜଣେ ଆହରଣ କରି ଜାଣେ ଏବଂ ତାର ବିକରଣ ମଧ୍ୟ ଜାଣେ। ବିଶ୍ୱ ପ୍ରାଣଶକ୍ତି ସହିତ ସମ୍ବନ୍ଧିତ ଜଣେ ଆଜୀବନ କର୍ମଠ ସୁସ୍ଥ ରହିପାରେ। କେବଳ ଆଧ୍ୟାତ୍ମିକ ସାଧକ ବା ଦେଶର ଅକ୍ଲାନ୍ତ କର୍ମୀ ଶିଖର ପୁରୁଷ ରାଜନେତା ଗଣ ଯେ ଏହାର ମାତ୍ର ଅଧିକାରୀ ତା ନୁହେଁ। ଅତି ସାଧାରଣ ମଣିଷ ଜଣେ ଯିଏ ଅତି ସାଧାରଣ ଜୀବନ ବଞ୍ଚୁଥାଏ, ଯେଉଁମାନଙ୍କର କୌଣସି

ତାଙ୍କ ଅଭିପ୍ସା ନାହିଁ, ଯୋଗାଭ୍ୟାସ କରୁନାହାନ୍ତି, ସେମାନେ ଯେତେବେଳେ ଏହି ଚେଷ୍ଟା ବା ଅଧ୍ୟବସାୟ ଆରମ୍ଭ କରିଦିଅନ୍ତି, ତାହାରି ବଳର ହିଁ ସେମାନେ ବିଶ୍ୱ ଶକ୍ତିଗୁଡ଼ିକର ସ୍ପନ୍ଦନ ସାଙ୍ଗେ ନିଜର ସ୍ପନ୍ଦନ ମିଶିଯିବା ଫଳରେ ସ୍ୱତଃସ୍ଫୂର୍ତ୍ତ ଭାବରେ ଏ ଆନନ୍ଦ ଲାଭ କରିଥାନ୍ତି। କାରଣ ଚେଷ୍ଟାରେ ହିଁ ତ ଆନନ୍ଦ ଥାଏ। ନିଶ୍ଚେଷ୍ଟ ଆଳସ୍ୟ ପରାୟଣ ବ୍ୟକ୍ତି ଜୀବନରେ କେବେ ସୁଖୀ ହୁଏ ନାହିଁ। ଜଣେ ଯେଉଁ ଅବସ୍ଥା ଚକ୍ରରେ ଥାଉନା କାହିଁକି, ସେ ବୃତ୍ତିଗତ ହେଉ, ବୌଦ୍ଧିକ ହେଉ ବା ନୀତିଗତ ହେଉ, କର୍ମ ଚେଷ୍ଟାର ସଂଘର୍ଷ ଓ ଘର୍ଷଣ ହିଁ ଆନନ୍ଦ ସୃଷ୍ଟିକାରୀ ସ୍ପନ୍ଦନ ସହିତ ତାକୁ ଏକାତ୍ମ କରିଦିଏ। କିନ୍ତୁ ବିଶ୍ୱ ପ୍ରାଣକୁ ବାକ୍ସବନ୍ଦୀ କରି ରଖାଯାଇପାରିବ ନାହିଁ। ତାହା ସଞ୍ଚରଣଶୀଳ, ବିନିଯୋଗ ନହେଲେ ତାହା ନଷ୍ଟ ହୁଏ ଓ ମନୁଷ୍ୟକୁ ନଷ୍ଟ କରେ। ଆମ ଚଞ୍ଚଳା ଲକ୍ଷ୍ମୀଙ୍କ ପରି ଉଭୟଙ୍କର ସଦୁପଯୋଗ ହେଲେ ଅଭିବୃଦ୍ଧି ଘଟେ। ବ୍ୟୟ ଅନୁସାରେ ତାର ଭରଣା ହୋଇ ଚାଲିଥାଏ, କିନ୍ତୁ ଏହାକୁ ନିମ୍ନ ପ୍ରକୃତିର କାମନା ବାସନା ଚରିତାର୍ଥ ପାଇଁ ବ୍ୟବହାର କରିବା ବିପଜ୍ଜନକ। ଏପରି ବି ପ୍ରାଣଶକ୍ତି ଅଛି ଯାହା ଜାନ୍ତବ ଓ ଆସୁରିକ। ଏ ସଂସାରରେ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ପ୍ରାଣଶକ୍ତି ନିମ୍ନ ଭୂମିରୁ ହିଁ ଆସିଥାଏ, ଏହି ପୃଥିବୀର ଖାଦ୍ୟରୁ ଏବଂ ଇନ୍ଦ୍ରିୟ ଅନୁଭୂତିରୁ, ଦେଖିବା, ଶୁଣିବା, ସ୍ପର୍ଶ ଓ ଅନୁଭବ କରିବା ଦ୍ୱାରା। ଏପରି ପ୍ରାଣଶକ୍ତି ଅଛି ଯାହା ଭଗବାନଙ୍କ ସଂସ୍ପର୍ଶ ଲାଭ କରିଥାଏ। ଆଧ୍ୟାତ୍ମ ଅଭିପ୍ସୁମାନଙ୍କର ଆକୃତି ଓ ଅଭିପ୍ସା ପୁଷ୍ଟ ସେହି ପ୍ରାଣ ଏହି ପ୍ରାଣଶକ୍ତିକୁ ଗ୍ରହଣ କରିଥାଏ। ଏହା ଅଗ୍ରଗତି କରିବାରେ ବହୁତ ସାହାଯ୍ୟ କରେ, କିନ୍ତୁ ସେଥିପାଇଁ ମଧ୍ୟ ଜଣଙ୍କର ଯୋଗ୍ୟତା ଥିବା ଦରକାର। ଆମର ନିଃସ୍ୱାର୍ଥ କର୍ମମୟ ଜୀବନ ବିଶ୍ୱ ଜୀବନଙ୍କ ସହିତ ସଦାଯୁକ୍ତ ହୋଇ ରହୁ।

ଶୁଣୁଥିଲେ ଅନୁଚିନ୍ତା ଉପସ୍ଥାପନା କରିଥିଲେ ମାଳବିକା ରାୟ ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 178ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ସ୍ୱର୍ଗର ଶୂନ୍ୟ ସିଂହାସନ ବିଦ୍ୟା ତପସ୍ୟା ଏବଂ ଯୋଗବଳ ପ୍ରଭାବ ସମ୍ପନ୍ନ ନହୁଷ ଅଧିକାର କରିଛନ୍ତି। ଐଶ୍ୱର୍ଯ୍ୟ ଭୋଗରୁ ସ୍ୱଭାବତଃ ସମୁତ୍ପନ୍ନ ରୂପ ପିପାସା ତାଙ୍କୁ ଇନ୍ଦ୍ର ମହିଷୀ ଶଚୀଙ୍କ ପ୍ରତି ଆକୃଷ୍ଟ କରିଛି। ଫଳତଃ ଦେବତାଙ୍କ ଷଡ଼ଯନ୍ତ୍ରରୁ ସେ ସ୍ୱର୍ଗରୁ ବିଚ୍ୟୁତ ହୋଇ ସର୍ପଯୋନି ପ୍ରାପ୍ତ ହୋଇଛନ୍ତି। ଏଣେ ଅବଶେଷରେ ହଜାର ବର୍ଷ ତପସ୍ୟା ଏବଂ ଭଗବତ ସ୍ମରଣ ଦ୍ୱାରା ବ୍ରହ୍ମ ହତ୍ୟା ପାପରୁ ମୁକ୍ତ ହୋଇ ଇନ୍ଦ୍ର ପୁଣି ସ୍ୱର୍ଗରାଜ୍ୟ ଅଧିକାର କରିଛନ୍ତି।

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 178ତମ ଭାଗ। କଣ୍ଠଦାନ କରିଥିଲେ ଦୁଃଖୀ ଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବିଳମ୍ବରେ ରୁଆଯାଇଥିବା ଧାନରେ ଥୋଡ଼ସାର ହେକ୍ଟର ପ୍ରତି 20 କିଲୋଗ୍ରାମ ଯବକ୍ଷାରଜାନ ଓ 20 କିଲୋଗ୍ରାମ ପଟାସ ଖାଦ୍ୟ ସାର ହିସାବରେ ପ୍ରୟୋଗ କରନ୍ତୁ। ଗନ୍ଧି ପୋକ ଦମନ ପାଇଁ କିଆରୀରେ ନିମ୍ବ ମଞ୍ଜି ପ୍ରସ୍ତୁତ ଦ୍ରବଣ 5% ସିଞ୍ଚନ କରନ୍ତୁ, କିମ୍ବା ମାଲାଥିଅନ୍ ଓ କ୍ଲୋରୋପାଇରିଫସ୍ ଗୁଣ୍ଡ ଔଷଧ ଏକର ପିଛା 8 କିଲୋଗ୍ରାମ ହିସାବରେ ଭୋର ସମୟରେ ଗଛ ଉପରେ ମଶାରୀ କନା ଥଳି ଦ୍ୱାରା ଉଡ଼ାନ୍ତୁ। ମାଟିଆ ଗୁଣ୍ଡିର ପୂର୍ଣ୍ଣାଙ୍ଗ ପୋକ କିମ୍ବା ଅର୍ଭକ ଦେଖାଦେଲେ ବିଭିନ୍ନ ପରିଚାଳନା ପଦ୍ଧତି ଅବଲମ୍ବନ କରି ମାଟିଆ ଗୁଣ୍ଡି ପୋକକୁ ବିନାଶ କରନ୍ତୁ। ପ୍ରଥମେ ଆକ୍ରାନ୍ତ କିଆରୀରୁ ଠିଆ ପାଣି ନିଷ୍କାସନ କରନ୍ତୁ ଓ ଜମିକୁ ଶୁଷ୍କ ରଖନ୍ତୁ। ଅଦଳ ବଦଳ କରି ଜମିରେ ପାଣି ମଡ଼ାନ୍ତୁ ଓ ଜମିରୁ ପାଣି ନିଷ୍କାସନ କରନ୍ତୁ। ପ୍ରତି 6 ଫୁଟ ଅନ୍ତରରେ ପାହି ତିଆରି କରନ୍ତୁ। ଏହାଦ୍ୱାରା ବୁଦାମୂଳକୁ ଆଲୋକ ଓ ବାୟୁ ଚଳାଚଳ ସହଜ ହୋଇଥାଏ ଏବଂ କୀଟନାଶକ ପ୍ରୟୋଗ କରିବା ସୁବିଧା ହୋଇଥାଏ। କୀଟନାଶକ ପ୍ରୟୋଗ ପୂର୍ବରୁ ପାହି ପ୍ରସ୍ତୁତ କରନ୍ତୁ। ସଦାସର୍ବଦା ଅନୁମୋଦିତ ମାତ୍ରାରେ କୀଟନାଶକ ପ୍ରୟୋଗ କରନ୍ତୁ। କୀଟନାଶକ ସିଞ୍ଚନ ସମୟରେ ସ୍ପ୍ରେୟର ନୋଜଲକୁ ବୁଦାମୂଳକୁ ଦେଖାଇ ସିଞ୍ଚନ କରନ୍ତୁ, ଯେପରିକି ପୋକଗୁଡ଼ିକ କୀଟନାଶକ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିବେ। ଦରକାର ପଡ଼ିଲେ 10 ଦିନ ଅନ୍ତରରେ କୀଟନାଶକ ପରିବର୍ତ୍ତନ କରି ସିଞ୍ଚନ କରନ୍ତୁ। ଏକା ପ୍ରକାର ଔଷଧ ଦ୍ୱିତୀୟବାର ସିଞ୍ଚନ କରନ୍ତୁ ନାହିଁ। ମକାରେ ଚୋପା ହଳଦିଆ ପଡ଼ି ଦାନା ପାକଳ ହେଲେ ଅମଳ କରନ୍ତୁ। ମକାର ଚୋପା ଛଡ଼ାଇ 7-8 ଦିନ ଖରାରେ ଶୁଖାଇ ମଞ୍ଜି ବାହାର କରନ୍ତୁ। ଏଥିପାଇଁ ହସ୍ତଚାଳିତ ବା ଶକ୍ତିଚାଳିତ ମକା ଛଡ଼ା ଯନ୍ତ୍ର ବ୍ୟବହାର କରନ୍ତୁ। ମାଣ୍ଡିଆରେ କେଣ୍ଡାଗୁଡ଼ିକ ଧୂସର ବର୍ଣ୍ଣ ହୋଇଗଲେ 2-3 ଥରରେ କେଣ୍ଡା କାଟି ଅମଳ କରନ୍ତୁ ଓ ମୂଳରୁ ଗଛ କାଟି ଗୋଖାଦ୍ୟ ରୂପେ ବ୍ୟବହାର କରନ୍ତୁ। କେଣ୍ଡାଗୁଡ଼ିକ 3-4 ଦିନ ଖରାରେ ଶୁଖାଇ ଅମଳ କରିନିଅନ୍ତୁ। ଗହମ ବୁଣିବା ପାଇଁ ଜମିକୁ ଗୁଣ୍ଡ ଚାଷ କରନ୍ତୁ ଓ ମୂଳି ସଫା କରି ପଟାଳି ପ୍ରସ୍ତୁତ କରନ୍ତୁ। ଗହମର ଉନ୍ନତ ବିହନ ସାଗରିକା, ଉତ୍କଳିକା, କଲ୍ୟାଣ ସୋନା, UP 262 ସଂଗ୍ରହ କରନ୍ତୁ। ମୁଗର ଉନ୍ନତ କିସମ TARM 1, TARM 2, PUSA 9072, OBGG 52, OUM 11-5, ସୁଜାତା, ଧଉଳି, IPM 2-14, IPM 2-3 ବ୍ୟବହାର କରନ୍ତୁ। ବିରିର ଉନ୍ନତ କିସମ T9, PANTHAYU 30, PANTHAYU 35, ପ୍ରସାଦ, Sekhar 2, ସାରଳା, ମହୁରୀ, ଶଶି। ମୁଗ, ବିରି, ମଟର ଆଦିକୁ ଧାନ କାଟିବାର 7 ଦିନ ପୂର୍ବରୁ ଅନୁମୋଦିତ ବିହନର ଦେଢ଼ଗୁଣ ପାଇରା ଫସଲ ପାଇଁ ଛଟା ବୁଣା କରନ୍ତୁ। ମୁଗ କିସମ TARM 1 ଓ 2, PDM 11 ଓ 54, ବିରି କିସମ ସାରଳା PU 30 ଓ 35 ଏହି ମାସରେ ବୁଣାବୁଣି କରନ୍ତୁ। ବିହନ ବୁଣିବା ପୂର୍ବରୁ ରାଇଜୋବିୟମ ଜୀବାଣୁ କଲଚର କିଲୋ ପ୍ରତି 20 ଗ୍ରାମ ଦ୍ୱାରା ବିଶୋଧନ କରନ୍ତୁ। ହେକ୍ଟର ପ୍ରତି 20 କିଲୋଗ୍ରାମ ଯବକ୍ଷାରଜାନ, 40 କିଲୋଗ୍ରାମ ଫସ୍ଫରସ୍ ଓ 40 କିଲୋଗ୍ରାମ ପଟାସ ସାର ଖାଦ୍ୟ ସାରରେ ବ୍ୟବହାର କରନ୍ତୁ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, କେଉଁଝର, ମୟୂରଭଞ୍ଜ,

ଦିନ ବାରଟାରେ ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିବେ ଓଡ଼ିଶୀ କୀର୍ତ୍ତନ। ମହିଳା ମହଲ ଦିନ ଗୋଟିଏ ବଜେ 20 ମିନିଟରେ ଭକ୍ତିଗୀତ। ସନ୍ଧ୍ୟା 6ଟାରେ 6ଟା ବଜେ 15 ମିନିଟରେ ଶୁଣିବେ ସୁଗମ ସଙ୍ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ସରକାର ଓ ନାଗରିକ ଆଜି ସନ୍ଧ୍ୟା 6ଟା ବଜେ 30 ମିନିଟରେ। ରାତି 7ଟାରେ ଆଦିବାସୀ ସଂଘରେ ଶୁଣିବେ କୋଲଗୀତ। ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7ଟା ବଜେ 30 ମିନିଟରେ। ରାତି 8ଟାରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ପରିବାର କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ସମ୍ପଦ ଆଜି ରାତି 8ଟା ବଜେ 30 ମିନିଟରେ। 8:40ରେ ଗୀତ ଅତୀତ। ପାଲା ଶୁଣିବେ ଆଜି ରାତି 10ଟାରେ। ରାତି 10:30ରେ ଏକକ ହିନ୍ଦୀ କଥାଚିତ୍ରର ଗୀତ। ଆଜିର କାର୍ଯ୍ୟକ୍ରମ ତ ଶୁଣିଲେ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକିଏ ପରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ନବୀକରଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହାର ଉଦ୍ଘାଟନ କରିବେ। 164 କୋଟି ଟଙ୍କା ବ୍ୟୟରେ ଷ୍ଟୁଡିଓର ନବୀକରଣ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସାହନ ମିଳିବା ସହ ରାଜ୍ୟ ବାହାରର ନିର୍ମାତା ମଧ୍ୟ ଏଥିପ୍ରତି ଆକୃଷ୍ଟ ହେବେ। ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସମ୍ମିଳିତ ଉଦ୍ୟମ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟରେ ଆସନ୍ତା 3 ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟଠାରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଆୟୋଜିତ ଜନସଚେତନତା କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟ ଜୀବନ ଜିନ୍ଦାବାଦରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନିଶା ନିବାରଣ ଦିଗରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଉପରେ ଆଲୋକପାତ କରିଛନ୍ତି।
1: ନୂଆ ମଦ ଦୋକାନ ନ ଖୋଲିବା ପାଇଁ ଯେ ନିଷ୍ପତ୍ତି ନିଆଯାଇଛି, ଚୋରା ବା ବିଷାକ୍ତ ମଦ ଯୋଗୁଁ ଯେଉଁ ଅଘଟଣ ଘଟୁଛି, ଏଣୁ ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ଏଗୁଡ଼ିକରେ ମଧ୍ୟ ନିଶା ନିଷିଦ୍ଧ ଅଞ୍ଚଳ ଭାବରେ ଘୋଷଣା ମଧ୍ୟ କରାଯାଇଛି। ଆମେ ସମସ୍ତେ ଏହାକୁ କିଭଳି ଭାବରେ ବନ୍ଦ କରିବା, ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସେଥିପାଇଁ ସରକାର ତ କରୁଛନ୍ତି। ଯେଉଁମାନେ ସଚେତନ ନାଗରିକ ଅଛନ୍ତି, ଆପଣମାନେ ସମସ୍ତଙ୍କର ସହଯୋଗ ଆବଶ୍ୟକତା ଅଛି ଆଉ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଭାବରେ ନିଶାମୁକ୍ତ କରାଯିବ।
0: ନିଶାକୁ ନା ଜୀବନକୁ ହଁ ପ୍ରସଙ୍ଗ ଆଧାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଚେତନତାମୂଳକ ନାଟକ ପରିବେଷଣ କରାଯାଇଥିଲା। ସାମ୍ପ୍ରତିକ ପରିବର୍ତ୍ତିତ ସମାଜରେ ଛାପା ଗଣମାଧ୍ୟମର ବିଶ୍ୱସନୀୟତା ବଳବତ୍ତର ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କିତ ତଥ୍ୟ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଛାପା ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଭାଷା, ସଂସ୍କୃତି ଏବଂ ଐତିହ୍ୟକୁ ଭବିଷ୍ୟତ ପିଢ଼ି ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ସଶକ୍ତ ନୀତି ପ୍ରସ୍ତୁତି ଓ ସହଯୋଗ ଶୀର୍ଷକ ଉଚ୍ଚସ୍ତରୀୟ ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଅବସରରେ ଓଡ଼ିଶା ଏମ୍ଆଇସି ଇନ୍ସେଣ୍ଟିଭ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ପର୍ଯ୍ୟଟନର ବିକାଶ ପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଉପରେ ଶ୍ରୀମତୀ ପରିଡ଼ା ଆଲୋକପାତ କରିଛନ୍ତି। ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ଓଡ଼ିଶା ଟ୍ରାଭେଲ୍ ବଜାର 2026ର ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟରେ ଶିକ୍ଷାର ବିକାଶ ଦିଗରେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ଇଂରାଜୀ ବିଦ୍ୟାଳୟର 125ତମ ବର୍ଷପୂର୍ତ୍ତି ଅବସରରେ ଯୋଗଦେଇ ଶ୍ରୀ ସିଂହଦେଓ ବିଦ୍ୟାଳୟର 125 ବର୍ଷର ଯାତ୍ରା ଉପରେ ଆଲୋକପାତ କରିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ଜଗଦେବ ବିଦ୍ୟାଳୟର ଉନ୍ନତି ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଏବଂ ପୁରାତନ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶହୀଦ ବାଜିରାଉତଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ଏହି ଅବସରରେ ଢେଙ୍କାନାଳ ଜିଲ୍ଲାସ୍ଥିତ ନୀଳକଣ୍ଠପୁର ଶହୀଦ ବାଜିରାଉତ

0: ଶିବଙ୍କ ଜନ୍ମସ୍ଥଳୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନର ଆୟୋଜନ କରାଯାଉଛି। ଭାରତ ଇତିହାସରେ ସର୍ବକନିଷ୍ଠ ଶହୀଦ ସ୍ୱାଧୀନତା ସଂଗ୍ରାମୀ ଭାବେ ମାନ୍ୟତା ପାଇଥିବା ବାଜି ରାଉତ 1926 ଅକ୍ଟୋବର 5 ତାରିଖରେ ଜନ୍ମଗ୍ରହଣ କରିଥିଲେ। ବାଜି ରାଉତ ମାତ୍ର 12 ବର୍ଷ ବୟସରେ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ି ଦେଶ ମାତୃକା ପାଇଁ ନିଜ ଜୀବନର ବଳିଦାନ ଦେଇଥିଲେ। କଟକ ସହରରେ ଗତକାଲି ତୃତୀୟ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟରେ 287ରୁ ଅଧିକ ପ୍ରତିମା ବିସର୍ଜିତ ହୋଇଛି। ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭସାଣ ଉତ୍ସବ ଆସନ୍ତା 11 ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆଙ୍ଗନକା ଉତ୍ସବ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ଗତକାଲି ପାଳିତ ହୋଇଯାଇଛି। ଏହି ଅବସରରେ ଖାଦ୍ୟ ପ୍ରଦର୍ଶନୀ ଏବଂ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପୁଷ୍ଟିକର ଖାଦ୍ୟ ଗ୍ରହଣ, ଶିଶୁଙ୍କ ଯତ୍ନ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ନେଇ ଲୋକଙ୍କୁ ସଚେତନ କରାଯାଇଛି। ସମାଜ ପ୍ରତି ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମନେ ପକାଇ ଆଜି ବିଶ୍ୱ ଶିକ୍ଷକ ଦିବସ ପାଳନ କରାଯାଉଛି। 1994 ମସିହାରୁ ଅକ୍ଟୋବର 5 ତାରିଖକୁ ପ୍ରତିବର୍ଷ ବିଶ୍ୱ ଶିକ୍ଷକ ଦିବସ ରୂପେ ପାଳନ କରିବା ଲାଗି ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଶିକ୍ଷକଙ୍କ ସହିତ ସହଯୋଗ, 60 ବର୍ଷର ବୃତ୍ତିଗତ ଜୀବନର ସୁରକ୍ଷା, ଆମ ଭବିଷ୍ୟତ ଗଠନ ଏହି ବାର୍ତ୍ତା ନେଇ ପାଳନ କରାଯାଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସୁସ୍ଥ ଆବାସ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଲୋଚନା କରିଛନ୍ତି ବିଜୟ କୁମାର ପୁଷ୍ଟି।
2: ଆଜି ହେଉଛି ବିଶ୍ୱ ଆବାସସ୍ଥଳୀ ଦିବସ। ଏହି ଦିନଟି ସାରା ବିଶ୍ୱରେ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ପ୍ରଥମ ସୋମବାର ଦିନ ପାଳିତ ହୁଏ। ପ୍ରଥମେ 1986 ମସିହାରେ କେନିଆ ସ୍ଥିତ ନାଇରୋବି ସହରରେ ପାଳିତ ହୋଇଥିଲା। ସେ ଦିନର ପ୍ରସଙ୍ଗ ଥିଲା ବାସଗୃହ ହେଉଛି ମୋର ଅଧିକାର। ମନୁଷ୍ୟ ବଞ୍ଚିବା ପାଇଁ 3ଟି ଅପରିହାର୍ଯ୍ୟ ବସ୍ତୁ ଦରକାର, ଆହାର, ଆବାସ ଓ ବସନ। ଏସବୁ ପ୍ରକୃତିଦତ୍ତ, ପ୍ରକୃତିର ପଞ୍ଚ ମହାଭୂତ, ମାଟି, ପାଣି, ପବନ, ଆଲୋକ ଓ ଆକାଶ। ଭାଗବତରେ ଅଛି, ପିଣ୍ଡ ବ୍ରହ୍ମାଣ୍ଡ ଏକମତ କହନ୍ତି ସୁଜ୍ଞାନୀ ପଣ୍ଡିତ, ଅର୍ଥାତ୍ ଏ ଶରୀର ରୂପକ ପିଣ୍ଡ ହେଉଛି ବ୍ରହ୍ମାଣ୍ଡ ପରି ପରିବ୍ୟାପ୍ତ। ତେଣୁ ଏ ସୁନ୍ଦର ପ୍ରକୃତି କୋଳରେ ଆମେ କିପରି ସୁସ୍ଥରେ ବସବାସ କରିବା, ଶରୀରକୁ କିପରି ଆବୃତ କରିବା ଏବଂ ଶରୀରର ସ୍ୱାସ୍ଥ୍ୟ ପାଇଁ କି ପ୍ରକାର ଖାଦ୍ୟ ଗ୍ରହଣ କରିବା, ଏହି ସବୁକିଛି ପ୍ରକୃତି ମାତା ଖଞ୍ଜି ରଖିଛି। ଆଜିର ପ୍ରସଙ୍ଗ ହେଉଛି ଆମର ଉପଯୁକ୍ତ ସ୍ୱାସ୍ଥ୍ୟ ପାଇଁ ଆମର ଆବାସସ୍ଥଳୀ କିପରି ହେବା ଉଚିତ, ଯାହାଫଳରେ ଆମେ ସୁସ୍ଥ ଭାବରେ କାଳାତିପାତ କରିପାରିବା। ଗୋଟିଏ ସ୍ୱାସ୍ଥ୍ୟକର ଆବାସ ପାଇଁ କେତେଗୁଡ଼ିଏ ଅନୁକୂଳ ପରିବେଶ ହିଁ ଦରକାର। ସେଥିମଧ୍ୟରେ ମୁଖ୍ୟତଃ ବାସ ଉପଯୋଗୀ ସ୍ଥାନ, ମୃତ୍ତିକା, ପରିଷ୍କାର ଜଳ ତଥା ସୁଷମ ଖାଦ୍ୟ, ଗମନାଗମନର ସୁବିଧା, ଏଭଳି ଏକ ସ୍ଥାନ ନିରୂପଣ କରିବା ଉଚିତ ଯାହା ଆମକୁ ଶାରୀରିକ ସୁସ୍ଥତା, ମାନସିକ ଏବଂ ଆତ୍ମିକ ଜୀବନକୁ ସୁଖ ଶାନ୍ତି ଦେଇପାରିବ। ବାସ୍ତୁଶାସ୍ତ୍ର ଅନୁସାରେ ଘର କରି ପୂଜାର୍ଚ୍ଚନା କରି ଗୃହ ପ୍ରବେଶ କରାଯାଏ, ନଚେତ୍ ଶାସ୍ତ୍ରାନୁସାରେ ଗୃହରେ ଦୋଷ ତ୍ରୁଟି ହିଁ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଏହା ମନେ ରଖିବା ଉଚିତ ଯେ ଆମ ସ୍ୱାସ୍ଥ୍ୟ ଉପଯୋଗୀ ବାସଗୃହଟିଏ ଆମର ଏକାନ୍ତ ଦରକାର। ସାଧାରଣ ଭାବରେ ଆମେ ସ୍ୱାସ୍ଥ୍ୟ କହିଲେ କ'ଣ ବୁଝୁ? ଶାରୀରିକ ସ୍ୱାସ୍ଥ୍ୟ ଅର୍ଥାତ୍ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସଚଳ ରହି ଏକ ରୋଗବିହୀନ ଶରୀର ଦରକାର। ମାନସିକ ସ୍ୱାସ୍ଥ୍ୟ ହେଉଛି ମନରେ ଅବସାଦ ନ ରହି ସର୍ବଦା ହସ ହସ ବଦନରେ ସମୟ କାଟିବା ଏବଂ ଆତ୍ମିକ ସ୍ୱାସ୍ଥ୍ୟ ଅର୍ଥାତ୍ ଆତ୍ମା ଏବଂ ପରମାତ୍ମାଙ୍କୁ ଲୀନ ହୋଇଯିବା, ସର୍ବଦା ସ୍ଥିତ ପ୍ରଜ୍ଞ ହେବା। ଏଭଳି ଏକ ସମ୍ପୂର୍ଣ୍ଣ ରୋଗବିହୀନ ଶରୀର ପାଇଁ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ବାସଗୃହର ଆବଶ୍ୟକତା ରହିଛି। ତାହେଲେ ଆମର ବାସଗୃହର ଚୟନ କିଭଳି କରିବା? ପ୍ରଥମେ ଏହାର ପାରିପାର୍ଶ୍ୱିକ ପରିବେଶକୁ ଦେଖିବାକୁ ହେବ। ଚାରିପାଖରେ ସବୁଜିମା ଥିବ, ବୃକ୍ଷରାଜିଠାରୁ ଅମ୍ଳଜାନ ଗ୍ରହଣ କରୁ ତାହା ସମସ୍ତେ ଜାଣନ୍ତି। ଆମ ବାସଗୃହଟି ଏକ ଉଚ୍ଚ ଜାଗାରେ ହେବା ବାଞ୍ଛନୀୟ, କାରଣ ସନ୍ତସନ୍ତିଆ ମଝିରେ ଘର କଲେ ସବୁବେଳେ ସମସ୍ତଙ୍କୁ ଥଣ୍ଡା କାଶ ଲାଗି ରହିଥାଏ। ଏହା ବ୍ୟତୀତ ମଶା ମାଛିର ପ୍ରାଦୁର୍ଭାବ ବଢ଼ି ଡେଙ୍ଗୁ ଭଳି ଭୟଙ୍କର ରୋଗର ସମ୍ଭାବନା ଥାଏ। ମ୍ୟାଲେରିଆ ଓ ହଇଜା ଭଳି ରୋଗ ମଧ୍ୟ ହେବାର ଭୟ ଥାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତ୍ୟହ ସୂର୍ଯ୍ୟକିରଣ ଖୋଲା ଘର ଭିତରେ ପଡ଼ିବା ଆବଶ୍ୟକ। ଏହାଦ୍ୱାରା ଘର ଭିତରର ଜୀବାଣୁ ନଷ୍ଟ ହେବା ସହ ଶରୀର ମଧ୍ୟ ସୁସ୍ଥ ରହିଥାଏ। ଯଥେଷ୍ଟ ଆଲୋକ ଏବଂ ବାୟୁ ଚଳାଚଳ ଗୃହ ମଧ୍ୟରେ ବାସ କରୁଥିବା ଲୋକମାନଙ୍କର ପ୍ରାୟ ରୋଗ ଦେଖାଦିଏ ନାହିଁ। ଆମେ ସମସ୍ତେ ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ କହି ଘର ବାହାର ତଥା ବିଭିନ୍ନ ସାମାଜିକ ସ୍ଥାନ ପରିଷ୍କାର ପରିଚ୍ଛନ୍ନ କାର୍ଯ୍ୟକ୍ରମ

0: ରେ ସାମିଲ ହେଉ। ଅଥଚ ରୋଷେଇ ଘର ଏବଂ ନିଜ ଶୋଇବା ଘର ଖଟ ତଳ ବହୁତ ମଇଳା ଥାଏ। ପ୍ରଥମେ ଆମ ଘର ଭିତର ପ୍ରତ୍ୟେକ ଦିନ ଝାଡୁ ମାରି ସଫା କରି ଓଦାକନାରେ ପୋଛିବା ଉଚିତ, ତାହେଲେ ଆମେ ବିଭିନ୍ନ ରୋଗରୁ ମୁକ୍ତି ପାଇବା। ଇଂରାଜୀରେ ଏକ କଥା ଅଛି, ଲେସ୍ ଲଗେଜ୍ ମୋର୍ କମ୍ଫର୍ଟ, ମୋର୍ ଲଗେଜ୍ ଲେସ୍ କମ୍ଫର୍ଟ। ଅର୍ଥାତ୍ ବାସଗୃହରେ ଯେତେ କମ୍ ଆସବାବପତ୍ର ରଖିବ ସେତେ ଖୋଲା ପବନ ଘରର ପ୍ରତ୍ୟେକ ଜାଗାରେ ଯାଇ ପରିବେଶକୁ ସୁସ୍ଥ କରିଦିଏ, ଆମକୁ ସହଜରେ ଅମ୍ଳଜାନ ମିଳିଥାଏ। ଗାଧୁଆ ଘରଟି ପରିଷ୍କାର ନ ରହିଲେ ଖସି ପଡ଼ିବାର ସମ୍ଭାବନା ଥାଏ। ରୋଷେଇ ଘର ପରିଷ୍କାର ନହେଲେ ଖାଦ୍ୟରେ ମଇଳା ପଡ଼ି ବିଷାକ୍ତ ହୋଇଥାଏ। ଆସନ୍ତୁ ଆଜିଠୁ ଶପଥ ନେବା ଆମ ଘର ସଦା ସଫା ରଖିବା, ପରିବାର ସହ ସୁସ୍ଥ ରହିବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ସୁସ୍ଥ ଆବାସ ଏବଂ ଉତ୍ତମ ସ୍ୱାସ୍ଥ୍ୟ, ଆଲୋଚନା କରିଥିଲେ ବିଜୟ କୁମାର ପୁଷ୍ଟି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭାରତ ଓ ରୁଷ ମଧ୍ୟରେ ପ୍ରତିରକ୍ଷା, ପରମାଣୁ ଓ ମହାକାଶ ଆଦି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ସମ୍ପର୍କ ରହିଛି, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଆମେରିକା 7 ପ୍ରସ୍ତାବ ଉପରେ ସହମତି ପ୍ରକାଶ ନ କରିବା ଯାଏ ହର୍ମୁଜ୍ ପ୍ରଣାଳୀ ଖୋଲାଯିବ ନାହିଁ ବୋଲି ସ୍ପଷ୍ଟ କଲା ଇରା। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ପେନ୍ସନ୍ ଅଦାଲତ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶ୍ରୀ ପାର୍ମେଲିନ୍ 3-ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହିତ ଏକ ବରିଷ୍ଠ ଅଧିକାରୀ ଓ ବ୍ୟବସାୟିକ ଦଳ ମଧ୍ୟ ଭାରତ ଆସିଛନ୍ତି। ଆଲୋଚନା କାଳରେ ଉଭୟ ନେତା ବାଣିଜ୍ୟ ଓ ପୁଞ୍ଜିନିବେଶ, ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ, ସଂସ୍କୃତି ଏବଂ ଲୋକସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ସମୀକ୍ଷା କରିବେ। ବୈଠକରେ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଘଟଣାବଳୀ ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବା ସହ ବହୁପକ୍ଷୀୟ ମଞ୍ଚରେ ସହଯୋଗ ନେଇ ଆଲୋଚନା କରିବେ। ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମଧ୍ୟ ଶ୍ରୀ ପାର୍ମେଲିନ୍ଙ୍କୁ ସାକ୍ଷାତ କରିବେ। ଚଳିତ ବର୍ଷ ଫେବୃଆରୀରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ନୂଆଦିଲ୍ଲୀରେ ଆୟୋଜିତ ଏଆଇ ପ୍ରଭାବ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଆସିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତର ସୁରକ୍ଷା ଓ ଭୌଗୋଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହୋଇଥିବା ସମୟରେ ରୁଷ ବିଭିନ୍ନ ଉପାୟରେ ଭାରତକୁ ସହଯୋଗ କରିଥିଲା। ନୂଆଦିଲ୍ଲୀରେ ଆୟୋଜିତ 62ତମ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତର ପଡ଼ୋଶୀ ଦେଶରେ ଏକ ସାମରିକ ଶାସନକୁ ବିଶ୍ୱର ଅନେକ ଦେଶ ସମର୍ଥନ କରୁଥିବା ସମୟରେ ରୁଷ ସହ ଭାରତର ସମ୍ପର୍କ ଭଲ ରହିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ବର୍ତ୍ତମାନ ଦୁଇ ଦେଶର ସମ୍ପର୍କ କେବଳ ଐତିହାସିକ ସମ୍ପର୍କ ମଧ୍ୟରେ ସୀମିତ ନାହିଁ, ଏହା ଏକ ବ୍ୟାପକ ଆର୍ଥିକ ସମ୍ପର୍କରେ ପରିଣତ ହୋଇଛି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ପରମାଣୁ ଶକ୍ତି ଓ ମହାକାଶ କ୍ଷେତ୍ରରେ ସହଯୋଗ ସହିତ ବ୍ୟାପକ ବାଣିଜ୍ୟ ଓ ପୁଞ୍ଜିନିବେଶ ଭଳି ସମ୍ପର୍କ ରହିଛି। ରୁଷ ୟୁକ୍ରେନ୍ ସଂଘର୍ଷକୁ ଦୁଃଖଦ ବୋଲି ବର୍ଣ୍ଣନା କରି ଡକ୍ଟର ଜୟଶଙ୍କର କହିଛନ୍ତି, ଏହି ସଂଘର୍ଷର ଅବସାନ ହେଉ ବୋଲି ଭାରତ ତା'ର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ କୂଟନୀତି ଜରିଆରେ ଆଲୋଚନା ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଗତ କିଛି ମାସ ମଧ୍ୟରେ ଭାରତ ଏହି ପ୍ରସଙ୍ଗରେ କେବଳ ନିଜର ମତ ପ୍ରକାଶ କରିବା ମଧ୍ୟରେ ସୀମିତ ନ ରହି ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିଛି। ଏଥିପାଇଁ ଭାରତ ରୁଷ ଓ ୟୁକ୍ରେନ୍ ସହ ଆଲୋଚନା କରିଛି। ଭାରତ ଓ କାନାଡ଼ା ମଧ୍ୟରେ ପ୍ରସ୍ତାବିତ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ସିଇପିଏ ନେଇ ଆଜି କାନାଡ଼ାର ଅଟାୱାଠାରେ ଆଲୋଚନାର ପଞ୍ଚମ ପର୍ଯ୍ୟାୟ

0: ଆରମ୍ଭ ହେବ। ଉଭୟ ଦେଶ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବା ଲକ୍ଷ୍ୟ ରଖିଛନ୍ତି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ଆଲୋଚନା 9 ତାରିଖରେ ଶେଷ ହେବ। ଗତମାସ 18 ତାରିଖରେ ନୂଆଦିଲ୍ଲୀରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ବୈଠକ ସମୟରେ ଉଭୟ ନେତା ଏକ ବର୍ଷ ପର୍ଯ୍ୟନ୍ତ ସିଇପିଏ ଆଲୋଚନା କରିବା ପାଇଁ ସହମତ ହୋଇଥିଲେ। ଏଥିସହ ଶକ୍ତି ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବାକୁ ଉଭୟ ଦେଶ ସହମତ ହୋଇଥିଲେ। ଉଭୟ ନେତା କହିଥିଲେ ଏକ ବ୍ୟାପକ ବାଣିଜ୍ୟିକ ଢାଞ୍ଚା ଦୁଇ ଦେଶର ଅର୍ଥନୈତିକ ସମ୍ପର୍କ ପାଇଁ ଦୀର୍ଘସ୍ଥାୟୀ ଭିତ୍ତି ପ୍ରଦାନ କରିବ ଏବଂ 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 4,65,000 କୋଟି ଟଙ୍କାକୁ ବୃଦ୍ଧି କରିବା ଲକ୍ଷ୍ୟ ପୂରଣରେ ସହାୟକ ହେବ। 2024-25ରେ ଭାରତ ଓ କାନାଡ଼ା ମଧ୍ୟରେ ବାଣିଜ୍ୟିକ ପରିମାଣ 8.66 ବିଲିୟନ୍ ଆମେରିକୀୟ ଡଲାର ଥିବାବେଳେ କାନାଡ଼ାକୁ ଭାରତର ରପ୍ତାନୀ 4.22 ବିଲିୟନ୍ ଡଲାରରେ ପହଞ୍ଚିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ ଜୁନ୍ ମାସରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବୁଝାମଣା ଅନୁଯାୟୀ ଆମେରିକା 7ଟି ପ୍ରସ୍ତାବ ଉପରେ ସହମତି ପ୍ରକାଶ ନ କରିବା ପର୍ଯ୍ୟନ୍ତ ହରମୁଜ ପ୍ରଣାଳୀ ଖୋଲାଯିବ ନାହିଁ ବୋଲି ଇରାନ କହିଛି। ଉଭୟ ତେହେରାନ ଏବଂ ୱାଶିଂଟନ ସୃଷ୍ଟ ପରିସ୍ଥିତିର ସମାଧାନ ଲାଗି ବିଭିନ୍ନ ସର୍ତ୍ତ ରଖିଛନ୍ତି। ଇରାନର ବାଚସ୍ପତି ମହମ୍ମଦ ବକର କାଲିବାଫ କହିଛନ୍ତି ହରମୁଜ ପ୍ରଣାଳୀ ଖୋଲିବା ନେଇ ସେମାନେ ସ୍ପଷ୍ଟ ନୀତି ଅବଲମ୍ବନ କରୁଛନ୍ତି। ସେ କହିଛନ୍ତି ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ 7ଟି ପ୍ରସ୍ତାବ ନେଇ ଆଲୋଚନା ହୋଇଥିଲା। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘେଇ କହିଛନ୍ତି ତେହେରାନ ଆମେରିକାକୁ 7ଟି ପ୍ରସ୍ତାବ ସମ୍ପର୍କରେ ଅବଗତ କରାଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ GST ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2017 ଆରମ୍ଭ ହୋଇଥିବା ସାମଗ୍ରୀ ଓ ସେବାକର GST ଦେଶର ଅବ୍ୟବସ୍ଥିତ ଆଭ୍ୟନ୍ତରୀଣ ବଜାରକୁ ଏକୀକୃତ କରିବାରେ ଏକ ବଡ଼ ସଂସ୍କାର ଭାବେ ପରିଗଣିତ ହୋଇଛି। GST ଅଧୀନରେ 17 କର ଏବଂ 13 ସେସ୍କୁ ଏକ ସାଧାରଣ ଢାଞ୍ଚାରେ ସାମିଲ କରାଯାଇଛି। ଏହାଦ୍ୱାରା ଏକ ଦେଶ ଏକ କର ଏକ ବଜାର ଧାରଣା ବାସ୍ତବ ରୂପ ନେଇଥିଲା। GST ପୂର୍ବରୁ ଆନ୍ତଃରାଜ୍ୟ ପରିବହନ ସମୟରେ ବାରମ୍ବାର କର ଯାଞ୍ଚ କାଗଜପତ୍ର ଏବଂ ଦୀର୍ଘ ସମୟର ଅପେକ୍ଷା ଯୋଗୁଁ ଟ୍ରକ୍ଗୁଡ଼ିକ ରାସ୍ତାରେ ଅଧିକ ସମୟ ଅଟକି ରହୁଥିଲେ। GST ପରେ ଏଭଳି ପ୍ରତିବନ୍ଧକ ହ୍ରାସ ପାଇବାରୁ ଟ୍ରକ୍ଗୁଡ଼ିକର ଦୈନିକ ଯାତ୍ରା ଦୂରତା ପ୍ରାୟ 225 କିଲୋମିଟରରୁ ବୃଦ୍ଧି ପାଇ 300 ଓ 325 କିଲୋମିଟରରେ ପହଞ୍ଚିଛି। 2017 6.5 ଲକ୍ଷ ଥିବା କରଦାତାଙ୍କ ସଂଖ୍ୟା ଚଳିତ ବର୍ଷ ମେ ସୁଦ୍ଧା 1.65 କୋଟି ଲକ୍ଷକୁ ବୃଦ୍ଧି ପାଇଛି। 2025-26 ଆର୍ଥିକ ବର୍ଷରେ ମୋଟ GST ସଂଗ୍ରହ 22,27,000 କୋଟି ଟଙ୍କାରେ ପହଞ୍ଚିଛି। ଏହି ସଂସ୍କାର ସହକାରୀ ସଂଘୀୟ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିଛି। ରାଜ୍ୟଗୁଡ଼ିକର ଅଂଶ 32%ରୁ ବୃଦ୍ଧି ପାଇ 41% ହୋଇଛି। କର୍ଣ୍ଣାଟକ କେରଳ ତାମିଲନାଡୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡ଼ିକ ପୂର୍ବ ସମୟ ତୁଳନାରେ GST ଅଧୀନରେ ଅଧିକ ଲାଭାନ୍ୱିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି GST ସମ୍ପର୍କରେ କହିଥିଲେ
1: जब आपने हमें 2014 में अवसर दिया तो हमने जनहित में देश हित में GST को अपनी प्राथमिकता बनाया। हमने हर राज्यों की हर शंका का निवारण किया, हर सवाल का समाधान खोजा। सभी राज्यों को सबको साथ लेकर आजाद भारत का इतना बड़ा टैक्स रिफॉर्म संभव हो पाया। ये केंद्र और राज्यों के प्रयासों का नतीजा था कि देश दर्जनों टैक्सों के जाल से मुक्त हुआ और पूरे देश के लिए एक जैसी व्यवस्था बनी।
0: କେନ୍ଦ୍ର କର୍ମଚାରୀ ଜନ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା 17ତମ ପେନ୍ସନ୍ ଅଦାଲତରେ ଅଧ୍ୟକ୍ଷତା କରିବେ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପେନ୍ସନ୍ ଅଦାଲତରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ବରିଷ୍ଠ ପେନ୍ସନ୍ଭୋଗୀ ଏବଂ ପରିବାର ପେନ୍ସନ୍ଭୋଗୀଙ୍କ 897ଟି ଅଭିଯୋଗର ସମାଧାନ ପାଇଁ ବିଚାର କରାଯିବ।

0: ଡକ୍ଟର ଜିତେନ୍ଦ୍ର ସିଂ ଚଳିତ ବର୍ଷ ମେ 13 ତାରିଖରେ ଅନୁଷ୍ଠିତ 16ତମ ପେନ୍ସନ୍ ଅଦାଲତର ସଫଳତାର କାହାଣୀ ଉପରେ ଆଧାରିତ ଫ୍ଲାୟର୍ ଉନ୍ମୋଚନ କରିବେ। ଏହା ସହିତ ପରିବାର ପେନ୍ସନ୍ଭୋଗୀଙ୍କ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଓ ଉତ୍ତର ସମ୍ବଳିତ ଏକ ପୁସ୍ତିକା ମଧ୍ୟ ପ୍ରକାଶ କରାଯିବ। ସୂଚନା ଅନୁଯାୟୀ 2017ରେ ପେନ୍ସନ୍ ଅଦାଲତ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ଅନୁଷ୍ଠିତ 16ଟି ପେନ୍ସନ୍ ଅଦାଲତରେ ମୋଟ 28,797 ଅଭିଯୋଗ ମଧ୍ୟରୁ 20,676 ଅଭିଯୋଗର ସମାଧାନ କରାଯାଇଛି। ଏହାର ସଫଳତା ହାର 71.79% ରହିଛି। ଆଇଏଫ୍ଏ ସିଲ୍ଡ 2026 ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ସେମିଫାଇନାଲ୍ ମ୍ୟାଚ୍ରେ ମୋହନ ବାଗାନ ସୁପର ଜଏଣ୍ଟ 4-3 ପଞ୍ଜାବ ଏଫ୍ସିକୁ ପରାସ୍ତ କରିଛି। ଆଜି ଇଷ୍ଟ ବେଙ୍ଗଲ ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହାର ବିଜେତା ସହ ମୋହନ ବାଗାନ ସୁପର ଜଏଣ୍ଟ ଫାଇନାଲ୍ ମ୍ୟାଚ୍ ଖେଳିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି କର୍ଣ୍ଣାଟକ, କେରଳ, ମାହେ, ତାମିଲନାଡୁ, ପୁଡୁଚେରୀ ଓ କରାଇକାଲରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଅବସରଣ ଲାଗି ପାଗ ଅନୁକୂଳ ରହିଥିବା ବିଭାଗ କହିଛି। ତେବେ ଦେଶର କେତେକ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଏ ପାର୍ମେଲିନ୍ଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭାରତ ରୁଷ ମଧ୍ୟରେ ପ୍ରତିରକ୍ଷା, ପରମାଣୁ ଓ ମହାକାଶ ଆଦି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ସମ୍ପର୍କ ରହିଛି, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଆମେରିକା 7ଟି ପ୍ରସ୍ତାବ ଉପରେ ସହମତି ପ୍ରକାଶ ନ କରିବା ଯାଏ ହର୍ମୁଜ୍ ପ୍ରଣାଳୀ ଖୋଲାଯିବ ନାହିଁ ବୋଲି ସ୍ପଷ୍ଟ କଲା ଇରାନ୍। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ପେନ୍ସନ୍ ଅଦାଲତ। ଏବଂ ଦେଶର ବିଭିନ୍ନ ସ୍ଥାନରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରଣ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25 ଆରମ୍ଭ କରୁଛୁ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। ଉପସ୍ଥାପନା କରୁଛନ୍ତି ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ସଦ୍ୟତମ ପୁସ୍ତକ ଛାଇ ଅନ୍ଧାରର ଖେଳ ଲୋକାର୍ପିତ ହୋଇଥିଲା। ଏଥିରେ ବହୁ କବିଙ୍କ ଦ୍ୱାରା ଉପସ୍ଥାପିତ ସ୍ୱରଚିତ କବିତାଗୁଡ଼ିକ ପ୍ରଫେସର ଲକ୍ଷ୍ମୀପ୍ରିୟା ବେହେରା ଓ ପ୍ରାଧ୍ୟାପକ ଡକ୍ଟର ଦିଗାମ୍ବର ଗିରିଙ୍କ ଦ୍ୱାରା ସମୀକ୍ଷା କରାଯାଇଥିଲା। ଏଇଠି ଶେଷ ହୋଇଥିଲା ପ୍ରଥମ ପର୍ଯ୍ୟାୟର ସାହିତ୍ୟ ଆସର। ଏହାପରେ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ ଏବଂ ଏହାର ଅନୁଭୂତି ଖୁବ୍ ନିଆରା ଥିଲା। ପରେ ପରେ ଆରମ୍ଭ ହୋଇଥିଲା ଦ୍ୱିତୀୟ ଅଧିବେଶନ। ଏଥିରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେହ, ସଦ୍ଭାବନା ସମିତିର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇ ଏବଂ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ବବ୍ରୁବାହନ ମହାପାତ୍ର, ସାହିତ୍ୟ ସାମାଜିକ ଉତ୍ତରଣର ଏକ ଯୁଗାନ୍ତକାରୀ ଓ କ୍ରାନ୍ତିକାରୀ ଆନ୍ଦୋଳନ, ବ୍ୟକ୍ତି ଜୀବନବୋଧରେ ମାନବ ସମ୍ପ୍ରୀତି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଡକ୍ଟର ଦିଲୀପ ସ୍ୱାଇଁ, ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର, ଡକ୍ଟର ଲକ୍ଷ୍ମୀପ୍ରିୟା ବେହେରା ଓ ଡକ୍ଟର ସଂଘମିତ୍ରା ରାୟଗୁରୁଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରେଷ୍ଠ କବି ସମ୍ମାନ ଡକ୍ଟର ପ୍ରହଲ୍ଲାଦ ଶତପଥୀ ଏବଂ ସଂସ୍କୃତି ପୁରୁଷ ଶରତ ଚନ୍ଦ୍ର ନାୟକଙ୍କୁ ମାନପତ୍ର ସହ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଫାଉଣ୍ଡେସନର ସଂଯୋଜକ ପ୍ରଫେସର ଡକ୍ଟର ଜଗବନ୍ଧୁ ଆଚାର୍ଯ୍ୟଙ୍କ ସମ୍ପାଦନାରେ ପ୍ରକାଶିତ ଶତାବ୍ଦୀର ସ୍ୱପ୍ନ, ଯାହା 100 ଓଡ଼ିଆ କବିଙ୍କ କବିତା ସଂକଳନ, ତାହା ଲୋକାର୍ପିତ ହୋଇଥିଲା।
1: ଏ ମାଟି ସମସ୍ତଙ୍କୁ ଦେଇ ଶିଖିଛି ଏବଂ ଅନେକ କଥାକୁ ଏ ମାଟି ସଫଳ କରିବାରେ ସଫଳ ହୋଇଛି। ତେବେ ଆସନ୍ତୁ ସ୍ୱର୍ଗତ ବୈଦ୍ୟନାଥ ଆଚାର୍ଯ୍ୟଙ୍କର ସୁପୁତ୍ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟଙ୍କ ମୁହଁରୁ ଶୁଣିବା ଏହି ସଭା ସମ୍ପର୍କରେ। ସାର୍ ନମସ୍କାର। 27 ସେପ୍ଟେମ୍ବର 2026 ବାରିପଦା ସ୍ଥାନୀୟ ରୋଟାରୀ ଭବନରେ ଯେଉଁ କବି ସମ୍ମିଳନୀ କରିଥିଲେ ବାପାଙ୍କର ସ୍ମୃତି ଉଦ୍ଦେଶ୍ୟରେ, ଏ ସମ୍ପର୍କରେ।
2: ଧନ୍ୟବାଦ ଶ୍ରୋତା ବନ୍ଧୁ। କବି ସମ୍ମିଳନୀ ଓ ସମ୍ବର୍ଦ୍ଧନା ପଛରେ ଦୁଇଟି ମୁଖ୍ୟ କାରଣ ଥିଲା। ପ୍ରଥମଟି ବ୍ୟକ୍ତିଗତ ଚେତନାର ଅନୁଭବ ଏବଂ ଦ୍ୱିତୀୟଟି ସାମାଜିକ ପ୍ରତିବଦ୍ଧତା। ପ୍ରଥମ କାରଣ ସ୍ୱରୂପ ମୋର ସ୍ୱର୍ଗତ ପିତା ତାଙ୍କର 36ତମ ମୃତ୍ୟୁ ବାର୍ଷିକୀର ସ୍ମୃତି ସଭାରେ ଜଣେ ବିଦ୍ୱାନ ଶିକ୍ଷକ ଭାବରେ ତାଙ୍କର ଦୃଷ୍ଟିକୋଣକୁ ସାମାଜିକ ସ୍ତରରେ କିଭଳି ପ୍ରତିଫଳିତ କରିବାର ଅଭିପ୍ସା ସେ ନେଇଥିଲେ, ତାର ସ୍ୱରୂପ ଦେଖିବା ପାଇଁ ମୋ ମନରେ ଏକ ବ୍ୟଗ୍ରତା ଥିଲା। ଛାତ୍ର ଜୀବନରେ ସିଏ ମୋର ଗୁରୁ ଥିଲେ। ନଚିକେତା ଉପାଖ୍ୟାନଟି ସାହିତ୍ୟରେ ପଢ଼ାଇଲା ବେଳେ ମୋର ଅବଧ୍ୟ ଅବବୋଧରେ ଯେତିକି ବୁଝିଥିଲି, ନଚିକେତା ହେଉଛି ଜୀବନର ଏକ ପରମ ଜିଜ୍ଞାସା। ତେଣୁ ଜୀବନର ପରମ ଜିଜ୍ଞାସା ଯେଉଁ ପିତା, ଯେଉଁ ଶିକ୍ଷକ ଛାତ୍ର ହୃଦୟରେ ନିର୍ମାଣ କରିଦିଅନ୍ତି, ତାର ସମଗ୍ର ଜୀବନ କେବଳ ଅନୁସନ୍ଧାନ ଏବଂ ଖୋଜିବା ଭିତରେ ଲାଗିଥାଏ। ମୁଁ ତାକୁ ହିଁ ଖୋଜିଛି ଏବଂ ବ୍ୟକ୍ତି ଭାବରେ କବିଙ୍କ ଦୃଷ୍ଟିକୋଣରେ ଖୋଜିଛି, କବି ଭାବରେ ବ୍ୟକ୍ତିର ହୃଦୟରେ, ପାଠକ ହୃଦୟରେ ତାକୁ ମିଳେଇଛି। ତେଣୁ ମୋ ମନରେ ଗୋଟିଏ ଇଚ୍ଛା ହେଲା, ସ୍ମୃତି ସଭାରେ ସାଧାରଣ ଭାବରେ କିଛି ଅର୍ଣ୍ଣ, କିଛି ବସ୍ତ୍ର, କିଛି ଉଦାରତାର ପ୍ରତିରୋପଣ କରି ଆତ୍ମତୃପ୍ତି ନେବା ଅପେକ୍ଷା କିଛି ସାମାଜିକ ପ୍ରତିବଦ୍ଧତା କରିପାରିଲେ ପିତାଙ୍କର କାର୍ଯ୍ୟ ସହ ଏକ ସାମାଜିକ ଦାୟିତ୍ୱକୁ ସମନ୍ୱୟ କରାଯାଇପାରିବ। ତେଣୁ ମୋ ମନରେ ଆସିଲା, ଶତାବ୍ଦୀର ସ୍ୱପ୍ନଟା କ'ଣ? ସବୁ ଅବକ୍ଷୟ ଭିତରେ, ସବୁ ବିଲୁପ୍ତି ଭିତରେ, ସବୁ ପ୍ରତିକୂଳତା ଭିତରେ ଆମକୁ ବିଶ୍ୱାସର ସେତୁଟିଏ ନିର୍ମାଣ କରିବାକୁ ପଡ଼ିବ। ଖାଲି ଭାଙ୍ଗିଗଲା, ଚାଲିଗଲା, ହଜିଗଲା, ମାରିଗଲେ, ଏଭଳି ଗୋଟେ ମିଛ କାନ୍ଦଣା କାନ୍ଦିଲେ ସମାଜ ତିଷ୍ଠି ପାରିବ ନାହିଁ। 70-80% ଲୋକ ଗଡ଼ଳିକା ପ୍ରବାହରେ ସେମିତି କାନ୍ଦୁଥାନ୍ତୁ ଏବଂ 20% ଲୋକ ସଯତ୍ନଶୀଳ ହୋଇ ତାଙ୍କୁ ଛାଣି, ପାଣିରୁ ଛାଣି କୂଳକୁ ଆଣିବା ପାଇଁ ଗୋଟିଏ ସାଧନା କରନ୍ତୁ। ସେ ସାଧନା ପାଇଁ ମୁଁ ଚାହିଁଲି ଆମ ଭିତରେ ଯେଉଁ ଭୌଗୋଳିକ ସଙ୍କଟ ରହିଛି, ତାହା ଆମ ଜାତୀୟ ସ୍ତରରେ ଏକ ବିରାଟ ଅନ୍ତରାୟ ସୃଷ୍ଟି କରୁଛି। ଆମେ ଓଡ଼ିଶାର ଏ ପ୍ରାନ୍ତର ଲୋକକୁ ସେ ପ୍ରାନ୍ତର ଲୋକ ଚିହ୍ନି ପାରୁନାହିଁ। ଆମେ ପଞ୍ଜାଏ କବି କେବଳ ଆଞ୍ଚଳିକ ସ୍ଥଳରେ ବସି କିଛି କବିତା ଲେଖୁଛେ, କିଛି ଗଳ୍ପ ଲେଖୁଛେ, କିଛି ଭାଷଣ ଦେଉଛେ, ଆମର ଶବ୍ଦ ଆମର ଜିଲ୍ଲା ଭିତରେ ହଜି ଯାଉଛି। ଆମେ ଓଡ଼ିଶାର 30 ଜିଲ୍ଲାକୁ କବିମାନେ କବିତା ମାଧ୍ୟମରେ, ସାମାଜିକ କର୍ମୀମାନେ ସମାଜ ସଚେତନତା ମାଧ୍ୟମରେ ଯଦି ଯୋଡ଼ିବା, ସେଟା ଗୋଟେ ଜାତୀୟ କାର୍ଯ୍ୟ ହେବ। ଯେଉଁଟା ଗାନ୍ଧୀ, ଗୋପବନ୍ଧୁ, ମଧୁସୂଦନଙ୍କର ସ୍ୱପ୍ନ ଥିଲା, ଅଖଣ୍ଡ ଭାରତ ନିର୍ମାଣ ଏବଂ ଓଡ଼ିଶାର ସମୃଦ୍ଧି। ଓଡ଼ିଶାରେ ରହୁଥିବା ମଣିଷଟିଏ ବିଚ୍ଛିନ୍ନ ହୋଇ ରହିବ, ଆମେ ଖାଲି ଚିତ୍କାର କରୁଥିବା ଲାଭ କିଛି ନାହିଁ। କବିତା ଲେଖୁଥିବା କବିଟିଏ ଅସ୍ତ୍ର ଦେଇ ଯୁଦ୍ଧ କରିପାରିବ।

ନାହିଁ, କିନ୍ତୁ ଅସ୍ତ୍ରକୁ ନିଷ୍ପ୍ରାଣ କରିବାର ଶକ୍ତି ତାର କବିତାର ଭାଷାରେ ସେ ତିଆରି କରିପାରିବ। ଶବକୁ ଜୀବନ ଦେଇପାରିବ ନାହିଁ, କିନ୍ତୁ ମୁମୂର୍ଷୁକୁ ବଞ୍ଚିବାର ସ୍ୱପ୍ନଟିଏ ଦେଇପାରିବ। ତେଣୁ ଏଭଳି ଏକ ଜିଜ୍ଞାସା ବୋଧରେ ମୁଁ ତଟସ୍ଥ ହୋଇ ତନ୍ମୟ ହୋଇ ନଚିକେତା ପାଲଟିଗଲି। ମୁଁ ଜଣେ କବିଟିଏ, କବିର ସ୍ୱପ୍ନ ଭିତରେ ମୁଁ କବିତାକୁ ଯୋଡ଼ିବା ପାଇଁ କବିମାନଙ୍କୁ ଗୋଟେ ବିରାଟ ମହାଯଜ୍ଞ କରିବା ପାଇଁ ଏଇ ମାଟିକୁ ଟାଣିଲି। କାରଣ ମୋ ଭିତରେ ସବୁଠାରୁ ବଡ଼ ଦୁର୍ବଳତା, ସବୁଠାରୁ ବଡ଼ ସ୍ୱାଭିମାନ ହେଉଛି ମୋ ମାଟି, ମୋ ମା। ତେଣୁ ମୟୂରଭଞ୍ଜର ଗୌରବ ଆମେ ଶୁଣି ଏଇ ଜିଲ୍ଲା ଭିତରେ ବାନ୍ଧି ରହିବା ଅପେକ୍ଷା ଯେଉଁ ପୂର୍ବପୁରୁଷ, ରାଜପୁରୁଷ, ମହାରାଜା ଇତ୍ୟାଦିଙ୍କର ଅବଦାନ ସମଗ୍ର ଓଡ଼ିଶାକୁ ଚକିତ ବିସ୍ମିତ ଆଜି ବି କାହାଣୀ କିମ୍ବଦନ୍ତୀ କରି ରଖିଛି, ସେମାନଙ୍କୁ ଏଇ ମାଟିକୁ ଆଣି ଏ ମାଟିର ମହକ ବାସ୍ନା ଶିମିଳିପାଳ କହନ୍ତୁ, ଖଇରୀ ଖଣ୍ଡନ କହନ୍ତୁ, ଖିଚିଂ କହନ୍ତୁ, ଦ୍ୱିତୀୟ ଶ୍ରୀକ୍ଷେତ୍ର କହନ୍ତୁ, ତାହାରି ଭିତରକୁ ଆଣି ଏଇ ମାଟିର ମଣିଷମାନେ କେତେ ନିରୀହ, କେତେ ସରଳ, ଛାତି କେଡ଼େ ଓଷାର ଆଲିଙ୍ଗନ କରିବା ପାଇଁ, ସ୍ୱାଗତ କରିବା ପାଇଁ, ଭବ୍ୟ ଅଭ୍ୟର୍ଥନା ଦେବା ପାଇଁ ସେମାନଙ୍କୁ ମୁଁ ଡାକିଲି, ଖୋଜିଲି ଏବଂ ସମ୍ପୂର୍ଣ୍ଣ ଭାବରେ ଗୋଟିଏ ମାନଦଣ୍ଡ କଲି, ପ୍ରତିଭା ବାହାରେ ବ୍ୟକ୍ତିଗତ ସମ୍ପର୍କରେ ମୁଁ କାହାକୁ ଡାକିବି ନାହିଁ, ସେ ମୋର ବନ୍ଧୁ ବିରାଦାପଣ ହେଇଯିବ। ସାରସ୍ୱତ ସଂଗଠନ ପାଇଁ ଆଖି ବୁଜି ଦେଇ ନିର୍ମଳ ଭାବମୂର୍ତ୍ତି ନେଇ ସେଇମାନଙ୍କୁ ଡାକିଲି। ଧନ୍ୟବାଦ ସେମାନଙ୍କୁ କହୁଛି, ବଲାଙ୍ଗୀରରୁ ଆସିଥିବା, ଛତିଶଗଡ଼ରୁ ଆସିଥିବା, ସମ୍ବଲପୁରରୁ ଆସିଥିବା, ପୁରୀରୁ ଆସିଥିବା ବିବିଧ ପ୍ରତିଭାବାନ ବ୍ୟକ୍ତିମାନେ ସାମଗ୍ରିକ ଜୀବନରେ ଯେଉଁମାନେ 18-20 ଖଣ୍ଡ ଲେଖେ ବହି ଲେଖିଛନ୍ତି, ଅନୁବାଦ କରିଛନ୍ତି, ଗବେଷଣା କରିଛନ୍ତି, ତର୍କ ତର୍ଜମା କରୁଛନ୍ତି, ବାଗ୍ମିତାରେ ସେଇ ଅଞ୍ଚଳରେ ସେମାନେ ଗୋଟେ ଯଶସ୍ୱୀ ହେଇପାରିଛନ୍ତି, ସେମାନଙ୍କର ଯଶର ସେଇ କସ୍ତୁରୀ ଗନ୍ଧଟାକୁ ଏ ମାଟିକୁ ଆଣିଲି। ଏ ମାଟି କସ୍ତୁରୀ ଗନ୍ଧ ସହିତ ତାକୁ ସମନ୍ୱୟ କଲି, ଇଏ ଗୋଟେ ଭାବ ବିନିମୟ, ଏକ୍ସଚେଞ୍ଜ ଅଫ୍ ଲଜିକ୍, ଫିଲୋସଫି ଏବଂ ବ୍ୟକ୍ତିତ୍ୱ। ସେମାନେ ଶ୍ରଦ୍ଧାର ସହିତ ଆସିଛନ୍ତି, ସେମାନଙ୍କର ଭିତରେ ଥିବା ପ୍ରତିଭାତ ସେ ବ୍ୟକ୍ତିତ୍ୱର ଦୀପ୍ତି ଏ ମାଟିରେ ସେମାନେ ଛାଡ଼ିଗଲେ, ଏ ମାଟିରୁ ଥିବା ଅନନ୍ୟ ମୌଳିକତାଟାକୁ ସେମାନେ ସାଉଁଟି ନେଇଗଲେ। ସେମାନେ କାଲି ବିସ୍ମୟରେ ଅଭିଭୂତ ହୋଇ ତଟସ୍ଥ ହୋଇ ମଞ୍ଚରେ ବସିଥିବା ମହିମ୍ନ ମହାରାଜଙ୍କର ଭାଷଣ ଶୁଣୁଥାନ୍ତି, ଦେଖୁଥାନ୍ତି। ତାଙ୍କରି ଭିତରେ ଚରି ଚରି ଯାଉଥାଏ ଅତୀତ, ତାଙ୍କରି ଭିତରେ ଖୋଜି ଖୋଜି ଯାଉଥାଏ, ଏହି ରାଜାମାନେ ଉତ୍କଳ ସମ୍ମିଳନୀରେ ପ୍ରଥମ ସଭାପତି ହୋଇଥିଲେ, ଏହି ରାଜାମାନେ କୀର୍ତ୍ତିର ଗୋଟେ ଗୋଟେ କିମ୍ବଦନ୍ତୀ ଏବଂ ଅବିନଶ୍ୱର ପୁରୁଷ, କାଳଖଣ୍ଡରେ ଏମାନେ ଇତିହାସର ଗୋଟେ ଅମର ବ୍ୟକ୍ତିତ୍ୱ। ତାଙ୍କୁ ଦେଖିଲେ, ତାଙ୍କ ହାତରୁ ଶ୍ରଦ୍ଧାର ସହିତ ସମ୍ବର୍ଦ୍ଧନାର ସନନ୍ଦ ଟିକକ ଗ୍ରହଣ କଲେ, କୃତ୍ୟକୃତ୍ୟ ଭାବରେ ଆଖି ଚଳଚଳ ହେଇ ଏମାନେ ଗଲାବେଳେ ସେମାନଙ୍କୁ ଯେତେବେଳେ ଛାଡ଼ୁଥିଲି, ବିଦାୟ ଦେଉଥିଲି, ସେମାନେ ମାଟିକୁ ହାତରେ ଛୁଇଁ ନମସ୍କାର କରି କଲେ, ବିଦାୟ ମୟୂରଭଞ୍ଜ। ମୋ ଛାତି କୁଣ୍ଠମଟ ହେଇଯାଉଥିଲା, ରୋମାଞ୍ଚିତ ହେଇଯାଉଥିଲା, ଧନ୍ୟ ହେଇଗଲି ମୁଁ ମୋହନ, ଯେ କବିତା ଏଭଳି ଏକ ଭାବ ନିଷ୍ପନ୍ନ ଚେତନା। ତେଣୁ ଯେଉଁ ଆୟୋଜନ ଥିଲା, ମୁଁ କହିଲି ପ୍ରଥମ ପର୍ଯ୍ୟାୟରେ ଆମ ଆଞ୍ଚଳିକ ପାଖାପାଖି ଅଞ୍ଚଳର ଯେଉଁମାନେ ଯୋଗ ଦେଇପାରିବେ କବି କବୟତ୍ରୀମାନଙ୍କୁ ଡାକିବି, କବିତାର ଗୋଟେ ଆସର କରିବି ଏବଂ ସେମାନେ ମଧ୍ୟ ଶ୍ରଦ୍ଧାର ସହିତ ବସିକି ତାକୁ ଶୁଣିଲେ। ଦ୍ୱିତୀୟରେ ସମ୍ବର୍ଦ୍ଧନା, ଯେଉଁ କାର୍ଯ୍ୟକ୍ରମରେ ଓଡ଼ିଶାର କିଛି ଦୁର୍ଲଭ ସାରସ୍ୱତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି, ସେମାନଙ୍କ ନାମଟା ସ୍ମରଣ କରିବାଟା ବି ମୋତେ ଗର୍ବ ଲାଗିବ। ଓଡ଼ିଶାର ବିଶିଷ୍ଟ ସମ୍ବର୍ଦ୍ଧିତ ପ୍ରତିଭା ଭିତରେ ବିଶିଷ୍ଟ କବି ଦିଲୀପ କୁମାର ସ୍ୱାଇଁ, ସମ୍ପ୍ରତି ଓଡ଼ିଆ ଭାଷା ସାହିତ୍ୟ ବିଭାଗ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବିଭାଗ ମୁଖ୍ୟ, ବିଶିଷ୍ଟ କବି, ବିଶିଷ୍ଟ ଗବେଷକ, ବାଗ୍ମୀ ବକ୍ତା ଏବଂ ମୟୂରଭଞ୍ଜ ସ୍ନେହୀ ଦରଦୀ ମଣିଷଟି, ଲକ୍ଷ୍ମୀପ୍ରିୟା ବେହେରା, ସମ୍ପ୍ରତି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗର ବିଭାଗ ମୁଖ୍ୟ ପ୍ରଫେସର, ସେ ଜଣେ ଉଚ୍ଚକୋଟୀର ବକ୍ତା, ଗବେଷକ, 18-20 ଖଣ୍ଡ ବହିର ସେ ସ୍ରଷ୍ଟା, ଆଉ ଦ୍ୱିତୀୟ ପ୍ରତିଭା ହେଉଛି ସେ ଜଣେ ନୃତ୍ୟଶିଳ୍ପୀ, ପାଶ୍ଚାତ୍ୟ 8ଟି ଦେଶରେ ସ୍ୱର୍ଗତା ସଂଯୁକ୍ତା ପାଣିଗ୍ରାହୀଙ୍କ ସହିତ ନୃତ୍ୟ ପରିବେଷଣ କରିଛନ୍ତି। ଅଦ୍ୱିତୀୟ ବାଗ୍ମୀ, ସେ ଜଣେ ବେତାର ଶିଳ୍ପୀ ଏବଂ ଦୂରଦର୍ଶନ ଶିଳ୍ପୀ, ତେଣୁ ତାଙ୍କୁ ପାଇ ମଧ୍ୟ ଆମେ ଧନ୍ୟ। ତାପରେ ଆସିଲେ କବୟତ୍ରୀ ଡକ୍ଟର ସଂଘମିତ୍ରା ରାୟଗୁରୁ,
ରାୟପୁର ଛତିଶଗଡ଼ର। ସେ ଜଣେ ଦ୍ୱିଭାଷୀ କବି, ଓଡ଼ିଆ ଭାଷାରେ ଏବଂ ହିନ୍ଦୀ ଭାଷାରେ ପ୍ରବୀଣତା ଅର୍ଜନ କରିଥିବା ଦ୍ୱିଭାଷୀ କବି, ଅନେକ ଓଡ଼ିଆ କାବ୍ୟ କବିତା ସୃଷ୍ଟି କରିଛନ୍ତି। ଓଡ଼ିଆ କାବ୍ୟ କବିତାକୁ ହିନ୍ଦୀରେ ଅନୁବାଦ କରି ସେ ହିନ୍ଦୀ ଜଗତକୁ ପ୍ରେରିତ କରିଛନ୍ତି। ସେଇଟା ମୋ ପାଇଁ ଆକର୍ଷଣ। ଆମେ ଓଡ଼ିଆ ଭାଷାକୁ ପ୍ରାଦେଶିକ ସ୍ତରରୁ ବାହାରକୁ କେମିତି ନେଇପାରୁଛେ, ନହେଲେ ଏଇଠି ଆମର ଗର୍ବ ଗୌରବ କେବଳ ଗାଁ।

0: ପାଟିର ବାସନା ଭିତରେ ହଜିଯିବ। ତେଣୁ ତାଙ୍କୁ ଟାଣିଛନ୍ତି, ମତେ ବେଶୀ ମୋହ ଲାଗିଲା। ତାପରେ ଆଉ ଜଣେ ଆସିଥିଲେ କବି ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର, ସେ ସମ୍ପ୍ରତି ସମ୍ବଲପୁର ଜ୍ୟୋତିବିହାରର ପରୀକ୍ଷା ନିୟନ୍ତ୍ରକ ଏବଂ ଦ୍ୱିଭାଷୀ କବି, ଇଂରାଜୀ ସାହିତ୍ୟର ପ୍ରଫେସର, ଓଡ଼ିଆ ଭାଷାର ଜଣେ ଭାଷାବିତ। ତାଙ୍କର ଅନେକ ଓଡ଼ିଆ କବିତା, ଇଂରାଜୀରେ ରୂପାନ୍ତରିତ ଇଂରାଜୀ କବିତା ଏବଂ ସମ୍ବଲପୁରୀ ଜଣେ ଉତ୍କୃଷ୍ଟ ସେହି ଅଞ୍ଚଳର ଆଗଧାଡ଼ିର କବି। ଏହାଙ୍କ ସହିତ ଗୋଟେ କବିମାନଙ୍କୁ ସ୍ପର୍ଦ୍ଧିତ କଲା ଭଳି ଗୋଟେ ଆଗ୍ରହ ସୃଷ୍ଟି କରିବା ପାଇଁ 2026ର ଶ୍ରେଷ୍ଠ କବି ସମ୍ମାନ ଦିଆହେଇଥିଲା, ଯେଉଁଥିପାଇଁ 70-80 ଜଣ କବି ସ୍ୱରଚିତ କବିତାମାନ ପଠାଇଥିଲେ। ତାକୁ ପରୀକ୍ଷା ନିରୀକ୍ଷା ଏବଂ ଭାବବିନ୍ୟାସ ଭିତ୍ତିରେ, ଯୋଗ୍ୟତା ଭିତ୍ତିରେ ବିଚାର ବିମର୍ଶ କରି ପ୍ରକୋଷ୍ଠରେ ଡକ୍ଟର ପ୍ରହ୍ଲାଦ ଶତପଥୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଟିକ୍ରାପଡ଼ା ବଲାଙ୍ଗୀରଙ୍କୁ 2026 ପାଇଁ ଶ୍ରେଷ୍ଠ ଓଡ଼ିଆ କବି ସମ୍ମାନରେ ଆମ ମାଟିରେ ତାକୁ ସମ୍ବର୍ଦ୍ଧିତ କରାଗଲା। ମାଟିକି ତ ଭୁଲିଗଲେ କଥା ରହିଯିବ ଅଧୁରା ଅଧୁରା। ତେଣୁ ପରଦା ପଛର ଯେଉଁମାନେ ନାୟକ, ଯେଉଁମାନେ ସାରସ୍ୱତ ଜଗତର ପ୍ରତିଷ୍ଠା ପାଇଁ ଦଧିଚି ଭଳି ଅସ୍ତିଧାରଣ କରୁଛନ୍ତି, ଏ ମାଟିରେ ସେମିତି ଜଣେ ଯୋଗ୍ୟ ସନ୍ତାନ ବଲାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା, ଓଡ଼ିଆ ଜାଗରଣ ମଞ୍ଚର ସମ୍ପାଦକ, ଭାଷା ଆନ୍ଦୋଳନର ପ୍ରମୁଖ କ୍ରାନ୍ତିକାରୀ ପୁରୁଷ ଶରତ ଚନ୍ଦ୍ର ନାୟକଙ୍କୁ ମଧ୍ୟ ଭଞ୍ଜରତ୍ନ ସମ୍ମାନରେ ସମ୍ମାନିତ କରାଗଲା। ଇଏ ଥିଲା ଏକ ପ୍ରାରମ୍ଭ। ମୁଁ ଯେ ସବୁ ସ୍ୱପ୍ନକୁ ପୂରଣ କରିବି ବଡ଼ କଥା ନୁହେଁ। ମୋର ଗଣିତ ମୟୂରଭଞ୍ଜର ଭାଇ ଭଉଣୀ କବି ଏବଂ ପାଠକମାନଙ୍କୁ ଅନୁରୋଧ, ସେମାନେ ଶ୍ରଦ୍ଧାର ସହିତ ସୀମିତ ବନ୍ଧନ ଭିତରେ ନ ରହି ଉଦାର ଭାବରେ ସମସ୍ତଙ୍କୁ ପଢ଼ନ୍ତୁ, ସମସ୍ତଙ୍କୁ ଗଢ଼ିବା ପାଇଁ ଚେଷ୍ଟା କରନ୍ତୁ, ବ୍ୟକ୍ତି ସର୍ବସ୍ୱତା ପରିହାର କରି ଏକ ସମାଜ ଜୀବନ ଭିତରେ ପ୍ରତିବଦ୍ଧି ହୁଅନ୍ତୁ।
1: ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟ, ଆଜି ଆପଣ କବି ସମ୍ମିଳନୀ ଏବଂ ସମ୍ବର୍ଦ୍ଧନା ସମ୍ପର୍କିତ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଓଡ଼ିଶାର ରାଜା, ଗଜପତି ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ମାନୁଥିଲେ, ନିଜକୁ ତାଙ୍କର ସେବକ ବା ରାଉତ ବୋଲାଉଥିଲେ। ତେଣୁ ସେତେବେଳେ ଜଗନ୍ନାଥ ମନ୍ଦିର କଇଁସାରିଗଡ଼ରେ ସ୍ଥାପନ ହୋଇଛି କେବଳ ବସନ୍ତ ବିରାଟଙ୍କର ପରାକ୍ରମ ହେତୁ ଏହା କହିବା ବାହୁଲ୍ୟ ମାତ୍ର।
1: ଯେଉଁ କଇଁସାରିଗଡ଼ରେ ଯେଉଁ ମହାପ୍ରଭୁଙ୍କର ଶ୍ରୀଜଗନ୍ନାଥଙ୍କର ଯେଉଁ ମନ୍ଦିର ଗଢ଼ା ଯାଇଥିଲା ତାର ସ୍ଥିତି ବିଷୟରେ,
0: ଏବେ ତାର ସ୍ଥିତି କୌଣସି ସ୍ଥିତି ନାହିଁ କୁହାଯିବ। ତାର ସ୍ଥିତି କେବଳ ଲୋକମୁଖରେ ରହିଛି। ଯେଉଁଠି ଅତୀତରେ ମନ୍ଦିର ଥିଲା ତାର କୌଣସି ଚିହ୍ନବର୍ଣ୍ଣ ନାହିଁ, କାରଣ ସିଏ ଥିଲା ସୋନ ନଦୀର କୂଳରେ, ଏକବାର ମାନେ କୂଳରେ, ଯେଉଁଠି ତାର ସ୍ଥିତିକୁ ଆମେ ଏବେ ଲୋକଙ୍କର କିଆର ଅଛି ମନ୍ଦିର ଗଡ଼ିଆ କିଆର କି ସେଠି ଆମର ରଥଦାଣ୍ଡ ବୋଲି ଲୋକ ମୁହଁରେ ରହିଛି, ଏମିତି କିଛି କଥାରୁ ଆମେ ତାର ସେ ମନ୍ଦିରର ସମ୍ଭାବ୍ୟ ଅବସ୍ଥିତିଟାକୁ ଆମେ କଳ୍ପନା କରିଥାଉ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠେ, ଏଇ ଯେ ମନ୍ଦିର ଥିଲା ସେତେବେଳେ ସେ ମନ୍ଦିର ଧ୍ୱଂସ ହେଲା କିପରି? ଏ ମନ୍ଦିର ଧ୍ୱଂସ ପଛରେ କଳାପାହାଡ଼ ଦାୟୀ ବୋଲି ଅନୁମାନ କରାଯାଏ। ତାର ମୁଖ୍ୟ ପ୍ରମାଣ ହେଲା ମନ୍ଦିରର ସମ୍ଭାବ୍ୟ ଅବସ୍ଥିତି ନିକଟରେ ଏବେ ସୁଦ୍ଧା ଗୋଟିଏ ଗାଁର ନାମ ରହିଛି କଳାପାହାଡ଼। ଯେ ଯଦି କଳାପାହାଡ଼ ନ ଆସିଛି, କଳାପାହାଡ଼ ନାଁଟା ଆସିବ କେମିତି? ଇଏ ପ୍ରଥମ କଥା। ତାପରେ ଦ୍ୱିତୀୟ କଥା, ଏବେ ସେଇ ଯୁଗର ପୁରୁଣା ଯୁଗର ଗୋଟିଏ କମାଣ ଗ୍ରାମ ଠାକୁରାଣୀ ଶାଳାରେ ଏବେ ବି ପୂଜିତ ହେଉଛି। ତେବେ ସେଇ କମାଣ କେବଳ ସେଇ କଳାପାହାଡ଼, କାରଣ ଯବନ ମାନେ କମାଣ ତୋପ ବାରୁଦ ଏସବୁ ବ୍ୟବହାର କରୁଥିଲେ, ତେଣୁ ସେଇ କଳାପାହାଡ଼ ଆକ୍ରମଣ ସମୟରେ ସେଇ ତୋପ କଇଁସାରିଗଡ଼କୁ ଆସିଛି ଏମିତିକା ଗୋଟେ ଅନୁମାନ କରାଯାଏ। ତୃତୀୟ କଥା, ଶ୍ରୀମନ୍ଦିରର ଜଗନ୍ନାଥ ମହାପ୍ରଭୁ ଯେମିତି ପାତାଳି ହୋଇଛନ୍ତି ଚିଲିକାରେ କିମ୍ବା କେବେ କୁଜଙ୍ଗଗଡ଼ରେ, ସେମିତିକା କଇଁସାରିର ମହାପ୍ରଭୁ ବି ବିଭିନ୍ନ ସମୟରେ ସ୍ଥାନାନ୍ତରିତ ହୋଇଛନ୍ତି ପାର୍ଶ୍ୱବର୍ତ୍ତୀ ଗାଁକୁ। ତେଣୁ ଏଠି ଯବନ ଆକ୍ରମଣ ହେତୁ ଏ ମନ୍ଦିର ଧ୍ୱଂସ ହୋଇଛି, ଏଟା ଉପଲବ୍ଧ ଏଇ କେତୋଟି ତଥ୍ୟରୁ ଜଣାପଡ଼େ ଯେ ଏଠି କଳାପାହାଡ଼ ଆକ୍ରମଣ ହୋଇଥିଲା। କାରଣ କଳାପାହାଡ଼ର କ୍ରୋଧ ଆକ୍ରୋଶର କେନ୍ଦ୍ରବିନ୍ଦୁ ଥିଲେ ଜଗନ୍ନାଥ, ଜଗନ୍ନାଥଙ୍କ ଉପରେ ତାର ମୁଖ୍ୟ ଆକ୍ରୋଶ ରହିଥିଲା, ଯେଉଁଥିପାଇଁ ସେ ଏଇ ଜଗନ୍ନାଥ ମନ୍ଦିରକୁ ଧ୍ୱଂସ କରିଛି ବୋଲି ଅନୁମାନ କରାଯାଏ। କାରଣ କଳାପାହାଡ଼ ରେମୁଣାକୁ ଆସିଛି ବୋଲି ଆମେ ତାର ଐତିହାସିକ ପ୍ରମାଣ ମିଳିଥାଏ। ରେମୁଣାରୁ କଇଁସାରିଗଡ଼ର ଦୂରତା ମାତ୍ର 30 କିଲୋମିଟର, ତେଣୁ ଘୋଡ଼ାରେ ଆସିଲେ ହୁଏତ ଅଧଘଣ୍ଟା ଲାଗିବ। ତେଣୁ କଳାପାହାଡ଼ ଦ୍ୱାରା କଇଁସାରିର ଜଗନ୍ନାଥ ମନ୍ଦିର ଧ୍ୱଂସ ହୋଇଛି, ଏଇଟା କହିବାରେ କିଛି ଅଯୌକ୍ତିକତା ନାହିଁ। ରାଜା ବସନ୍ତ ବିରାଟ ବହୁତ ପରାକ୍ରମୀ ଥିଲେ, ଖୁବ୍ ପରାକ୍ରମୀ ଥିଲେ। ତାଙ୍କ ପରାକ୍ରମର ଅନ୍ୟ ଏକ ଉଦାହରଣ ହେଲା ନୀଳଗିରି ରାଜ୍ୟ। କଇଁସାରିଗଡ଼ର ପୂର୍ବ ସୀମାରେ ଥିବା 3ଟି ଜମିଦାରକୁ ସେ ପରାସ୍ତ କରି ସ୍ଥାପନ କରିଥିଲେ ନୀଳଗିରି ରାଜ୍ୟ, ଏବଂ ନୀଳଗିରି ରାଜ୍ୟର ଶାସନ ସିଏ ତାଙ୍କର ସାନ ରାଣୀଙ୍କ ପୁଅମାନଙ୍କୁ ଦେଇଥିଲେ, ଆଉ ବଡ଼ ରାଣୀଙ୍କ ପୁଅମାନେ କଇଁସାରିଗଡ଼ରେ ରହିଥିଲେ। ବର୍ତ୍ତମାନ କର୍ପୂର ଉଡ଼ିଯାଇଛି, କନା ପଡ଼ି ରହିଛି, ସେମିତି ଜଗନ୍ନାଥ ମହାପ୍ରଭୁ ଏବେ ବି ବିଜୟ କରୁଛନ୍ତି କଇଁସାରି ଗ୍ରାମରେ। 1971 ଗ୍ରାମର ଯୁବକମାନଙ୍କ ଉଦ୍ୟମରୁ ଗ୍ରାମରେ ରଥଯାତ୍ରା ହୋଇଆସୁଛି। 2011 ଜଗନ୍ନାଥ ମହାପ୍ରଭୁଙ୍କର ଭବ୍ୟ ମନ୍ଦିର ନିର୍ମିତ ହେବା ପରେ ପ୍ରଭୁ ସ୍ଥାପିତ ହୋଇଛନ୍ତି କଇଁସାରି ଗ୍ରାମରେ। କଇଁସାରିକୁ ଆସିବା ପାଇଁ ମୁଖ୍ୟ ରାସ୍ତା ହେଲା ଉଦଳା, ଉଦଳାରୁ କଇଁସାରି ଦୂରତା ପ୍ରାୟ 6 କିଲୋମିଟର। ଯିବା ଆସିବା ପାଇଁ ଭଲ ସଡ଼କ ଅଛି, ବସ୍ ମଧ୍ୟ ଚାଲେ, ଆଉ ସେଠାରେ ଆସିଲେ ମହାପ୍ରଭୁଙ୍କର ମନ୍ଦିର ଦର୍ଶନ ସହ ମହାପ୍ରଭୁଙ୍କର ପ୍ରସାଦ ବି ପାଇପାରିବେ। ଆଉ ଠାକୁରାଣୀ ଶାଳାରେ ଯେଉଁ ସେଇ ଅତୀତ କାଳର ଐତିହାସିକ କମାଣଟି ରହିଛି ତାକୁ ମଧ୍ୟ ଦେଖିକି ଆପଣମାନେ ଯାଇପାରିବେ। ଆଉ ଗଡ଼ ଏବେ ଯେଉଁଠି ଅତୀତରେ ଗଡ଼ ଥିଲା ସେଠାରେ ଏବେ ଆଉ କିଛି ନାହିଁ, ସେଠାରେ ଏବେ ଗ୍ରାମର ଗୋଟେ ଏମ୍ଇ ସ୍କୁଲ ସ୍ଥାପିତ ହୋଇଛି, ଆଉ ରାଜା ସମୟ ପୋଖରୀ 2 ରହିଛି। ଯେହେତୁ କଇଁସାରି ଏକ ରାଜାରାଜୁଡ଼ା ଗାଁ, ସେଠି ଏବେ ବି ଦେବୀ ଗଡ଼ଚଣ୍ଡୀ, ଦେବୀ କୁଟାଶୁଣୀ କୋଟବାସିନୀ, ଦେବୀ ମଙ୍ଗଳା, ଦେବୀ ମହାବଳୀ ସବୁ ଦେବାଦେବୀ ବିଜୟ କରନ୍ତି, ଆଉ ଗାଁର ସାଂସ୍କୃତିକ ଜୀବନ ବହୁତ ସମୃଦ୍ଧ।
1: ଶାନ୍ତନୁ ବେଜ, ଆଜି ଆପଣ ଉଦୁଳା ନିକଟ କଇଁସାରି ଗାଁ ତାର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରିସରି ଆସିଲାଣି।
1: ପରିକ୍ରମା କାର୍ଯ୍ୟକ୍ରମ ସରିବା ପୂର୍ବରୁ କାର୍ଯ୍ୟକ୍ରମକୁ ଶୁଣୁଥିବା ସମସ୍ତ

ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ଆଲବମ୍ ଗୀତଟିଏ ଶୁଣନ୍ତୁ। ଗାଇଛନ୍ତି କଣ୍ଠଶିଳ୍ପୀ ତାନସେନ ସିଂ, ଗୀତ ରଚନା ଗୌର ପଟ୍ଟନାୟକ।

ଆମ ମନରେ ସର୍ବଦା ଗୋଟିଏ ଇଚ୍ଛା ଥାଏ, ନିଜ ସ୍ୱପ୍ନକୁ କିପରି ସାକାର କରିବା। କିନ୍ତୁ ଏ ସ୍ୱପ୍ନ ସାକାର ହେବ ବା କିପରି, ଏହା ମଧ୍ୟ ଆମ ମନରେ ପ୍ରଶ୍ନ ଉଠିଥାଏ। ଏହାର ଅର୍ଥ ହେଉଛି, ଆମ ମନରେ ଯାହା ସ୍ୱପ୍ନ ବା ଇଚ୍ଛା ଥାଏ, ଅର୍ଥାତ୍ ଲକ୍ଷ୍ୟ ରଖିଥାଏ ପାଇବାର, ଅର୍ଥାତ୍ ବାସ୍ତବରେ ପରିଣତ କରୁଥାଏ, ତାହା ହେଉଛି ଆମ ସ୍ୱପ୍ନକୁ ସାକାର କରିବା। ନିଜ ମନରେ ଆସୁଥିବା ଇଚ୍ଛାକୁ ଆମେ ଯଦି ବାସ୍ତବରେ ପାଇପାରୁଥାଏ, ତାହା ହିଁ ହେଉଛି ସ୍ୱପ୍ନ ସାକାର ହେବା।

0: ଏଇଠି ରଖୁଛୁ ଗୀତାଞ୍ଜଳିର ପ୍ରଥମ ଭାଗ। ଦ୍ୱିତୀୟ ଭାଗ ଶୁଣିବେ ସକାଳ 8:45 ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି କ୍ଷଣ ମଧ୍ୟରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀ
2: ସ୍ତମ୍ଭେଶ୍ୱରୀ ହୁଅନ୍ତୁ, ଲଙ୍କେଶ୍ୱରୀ, ଡାକେଶ୍ୱରୀ ବା ମାଣିକେଶ୍ୱରୀ ହୁଅନ୍ତୁ, ଏମାନେ ହିଁ ସମାଧାନ କରିଛନ୍ତି ମଣିଷର ସମସ୍ୟା। ତାର ରୋଗ ଶୋକ ଦୂର କରିଛନ୍ତି, ତାକୁ ଶତ୍ରୁ କବଳରୁ ରକ୍ଷା କରିଛନ୍ତି, ତାକୁ ଯୁଦ୍ଧରେ ବିଜୟୀ କରାଇଛନ୍ତି।
3: କଳାହାଣ୍ଡିର ମୂଳ ଅଧିବାସୀ ଆଦିବାସୀମାନେ ଅନନ୍ତ କାଳରୁ ପ୍ରକୃତି ଉପାସକ। ଏ ଭୂମିରେ ଘଟିଛି ଆଦିବାସୀ ଓ ଅଣ ଆଦିବାସୀ ସଂସ୍କୃତିର ସମନ୍ୱୟ ଓ ସହବସ୍ଥାନ। ଗବେଷକ ଡକ୍ଟର ବାବା ମିଶ୍ରଙ୍କ ମତ।
4: ଏଠି ଭବାନୀପାଟଣାର ଅନତି ଦୂରରେ ଜାମଗୁଡ଼ା ପଦର ନାମରେ ଏକ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ଅଛି, ଯାହାର ସମୟ କାଳ ନୂତନ ପ୍ରସ୍ତର ଯୁଗରୁ ଲୌହ ଯୁଗ ମଧ୍ୟରେ ନିର୍ଣ୍ଣୟ କରାଯାଇଛି। ସେଠାରୁ ଏକ ଉଲଗ୍ନ ମାଟିରେ ତିଆରି ନାରୀ ମୂର୍ତ୍ତି ମିଳିଛି। ଏହାଛଡ଼ା ଗୁଡ଼ହାଣ୍ଡି ପ୍ରାଗ ଐତିହାସିକ ଗୁମ୍ଫା ମଧ୍ୟ ଏକ ନାରୀ ମୂର୍ତ୍ତି ଦଣ୍ଡାୟମାନ ଅଛନ୍ତି, କିନ୍ତୁ ଉକ୍ତ ନାରୀ ମୂର୍ତ୍ତିଙ୍କର ମସ୍ତକ ପରିବର୍ତ୍ତେ ମସ୍ତକ ସ୍କନ୍ଦ ଦେଶରେ ଏକ ପଦ୍ମ ଚିତ୍ର ଅଙ୍କନ କରାଯାଇଛି, ତାହାକୁ ମଧ୍ୟ ଏକ ମାତୃକା ଚିତ୍ର ଭାବରେ ଆମେ ଅଭିହିତ କରିଥାଉଁ। ଏହାଛଡ଼ା ଅସୁରଗଡ଼ ଖନନ ସମୟରେ 1973 ଅନ୍ୟ ଏକ ମୃଣ୍ମୟ ଉଲଗ୍ନ ନାରୀ ମୂର୍ତ୍ତି ମିଳିଥିଲା, ଯାହାକୁ ମଧ୍ୟ ଏକ ମାତୃକା ମୂର୍ତ୍ତି ଭାବରେ ନାମିତ କରାଯାଇଛି।
2: କିଏ ଏହି ମାଣିକେଶ୍ୱରୀ ଯାହାଙ୍କ ଆଗରେ ମଥା ଥାପିଦେଲେ କଟିଯାଏ ସକଳ ଅଶାନ୍ତି, ଘୁଞ୍ଚିଯାଏ ସମସ୍ତ ଆପଦ? କେଉଁଠାରୁ ଆସିଲେ ସେ? କେମିତି ଉଦ୍ଭବ ହେଲା ତାଙ୍କର? କେବେ ଉଭା ହେଲେ ସେଦିନର ଭଣ୍ଡେଶ୍ୱରୀ ଗଡ଼ ବା ଏ କାଳର ଭବାନୀପାଟଣାରେ? ଶୁଣିବା ସାମ୍ବାଦିକ ତଥା ଗବେଷକ ଉମାଶଙ୍କର କରଙ୍କୁ।
5: କଳାହାଣ୍ଡି ନାଗବଂଶର ଷଷ୍ଠ ରାଜା ହରିଶ୍ଚନ୍ଦ୍ର ଦେବଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ରାଣୀ ତାଙ୍କ ନାବାଳିକ ପୁତ୍ର ରାମଚନ୍ଦ୍ର ଦେବ ସହିତ ଗଦାପୁରରେ ଯାଇକି ତା ମାମୁଁ ଘରେ ଆଶ୍ରୟ ନେଇଥିଲେ। ତେବେ ସେ ସେଇଠୁ ଯେତେବେଳେ କଳାହାଣ୍ଡିର ଉମରାମାନେ ଏବଂ ବିଶିଷ୍ଟ ନାଗରିକମାନେ ଯାଇ ଅନୁରୋଧ କଲେ ଯେ ସେ ନାବାଳିକ ପୁତ୍ର ସାବାଳକ ହେଇଥିଲେଣି ରାମଚନ୍ଦ୍ର ଦେବ, ତାଙ୍କୁ ନେଇ ଆସିବା ପାଇଁ ଅନୁରୋଧ କଲେ। ସେ ଆସିଲା ବେଳେ ମାମୁଁ ଘରୁ ସାଙ୍ଗରେ ମାଣିକେଶ୍ୱରୀଙ୍କୁ ନେଇକି ଆସିଥିଲେ। ସେତେବେଳେ କଳାହାଣ୍ଡି ଆସିଲା ପରେ ମାଣିକେଶ୍ୱରୀ ହେଲେ, ଏବଂ କଳାହାଣ୍ଡିର ପୁରୁଣା ନାଁ ଥିଲା କାରୁଣ୍ଡ ଦେଶ, ଏବଂ ଏଥିରେ ରାଜାମାନେ ମଧ୍ୟ ପ୍ରଶସ୍ତି ଗାନ କରୁଥିଲେ କାରୁଣ୍ଡାଧିପତି ବୋଲି, କାରଣ ଏ ଅଞ୍ଚଳରେ ବହୁ ପରିମାଣରେ କୁରୁନ୍ଦମ ଜାତୀୟ ରତ୍ନପଥର ମିଳେ। ଯେତେବେଳେ ଯେଉଁଟା ମାଣିକ୍ୟ, ନୀଲମ, ପାନା ଜାତୀୟ ରତ୍ନପଥର ମିଳେ, ତେଣୁ ସେ ମାଣିକକୁ ଧରି ଏହାର ନାମଟା ହେଲା ମାଣିକେଶ୍ୱରୀ। ଯୁକ୍ସେପାଟନାର ମୁରଲି ନଦୀ କୂଳରେ ରାମଚନ୍ଦ୍ର ଦେବଙ୍କ ରାଜାଭିଷେକ ହୋଇଥିଲା, ଏବଂ ସେଇଠି ମଧ୍ୟ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରଥମେ ପ୍ରତିଷ୍ଠା ହୋଇଥିଲା। ତେବେ ସେ ଯୁକ୍ସେପାଟନାର ମୁରଲି ନଦୀ କୂଳରେ ଭଗ୍ନାବଶେଷ ଅଛି, ଏବଂ ସେଇ ମାଣିକେଶ୍ୱରୀଙ୍କୁ ସେ ପରେ ଆସିକରି ଏ ଭଣ୍ଡେଶ୍ୱରୀ ଗଡ଼ ବା ଭବାନୀପାଟନାରେ ତାଙ୍କୁ ଗୋଟେ ଗୁଡ଼ି କରି ତାଙ୍କୁ ରଖାଗଲା ପୂଜା କଲେ, ଏବଂ ଜୁନାଗଡ଼ରୁ ସେ ଶାସନ ଆରମ୍ଭ କଲେ, ଜୁନାଗଡ଼ର ରାଜଧାନୀ। କିନ୍ତୁ ଭଣ୍ଡେଶ୍ୱରୀ ଗଡ଼ ବା ବର୍ତ୍ତମାନର ଭବାନୀପାଟନାରେ ଗୋଟେ ମାଣିକେଶ୍ୱରୀ ମନ୍ଦିର ପ୍ରତିଷ୍ଠା କରାହେଲା। ଯେତେବେଳେ ନାଗବଂଶର 27ତମ ରାଜା ଫତେ ନାରାୟଣ ଦେବଙ୍କ ଶାସନ କାଳରେ ଯେ ମହାମାରୀ ବ୍ୟାପିଲା ଜୁନାଗଡ଼ ଅଞ୍ଚଳ ରାଜଧାନୀ ଅଞ୍ଚଳରେ, ଏବଂ ତାଙ୍କର ଅନ୍ୟ ଗୋଟେ ଜଣେ ପୁତ୍ରର ମଧ୍ୟ ମୃତ୍ୟୁ ହେଲା, ତେଣୁ ତାଙ୍କ ସବୁଠୁ ବଡ଼ ପୁତ୍ର ଯିଏ ଯୁବରାଜ ଯିଏ ଥିଲେ ତାଙ୍କୁ ଉଦିତ ପ୍ରତାପ ଦେବ, ତାଙ୍କୁ ଧରି ସେ ଆସି ମାଣିକେଶ୍ୱରୀଙ୍କ ପାଖରେ ଅଧିଆ ପଡ଼ିଥିଲେ ଫତେନାରାୟଣ ଦେବ। ଏବଂ ଯେତେବେଳେ ଉଦିତ ପ୍ରତାପଙ୍କ ଜୀବନ ରକ୍ଷା ହେଲା, ତାପରେ ସେ ଏଠିକି ରାଜଧାନୀ ସ୍ଥାନାନ୍ତରିତ କଲେ, ଏବଂ ନିଜର ରାଜପ୍ରସାଦର ପାର୍ଶ୍ୱରେ ମାଣିକେଶ୍ୱରୀ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ଫତେନାରାୟଣ ଦେବ।
3: ଛିନ୍ଦକ ନାଗରାଜା ପରାଜିତ ହେବା ପରେ ତାଙ୍କ ବନ୍ଧୁ ଗଙ୍ଗ ରାଜାମାନଙ୍କ ଦ୍ୱାରା ପୂଜିତ ହୋଇଥିଲେ ମାଣିକ୍ୟ ଦେବୀ।
2: କଳାହାଣ୍ଡି ରାଜଦରବାର ରେକର୍ଡରୁ ଜଣାଯାଏ ଏହି ବଂଶର ଷଷ୍ଠ ରାଜା ହରିଶ୍ଚନ୍ଦ୍ର ଦେବଙ୍କ ମୃତ୍ୟୁ ପରେ ବିଧବା ରାଣୀ

0: ତାଙ୍କ ନାବାଳକ ପୁତ୍ର ରାମଚନ୍ଦ୍ର ଦେବଙ୍କୁ ଧରି ତାଙ୍କ ଗଙ୍ଗବଂଶୀ ପିତ୍ରାଳୟ ଗୋଦାପୁରକୁ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ଆଦିବାସୀ ତଥା ବିଶିଷ୍ଟ ପ୍ରଜାମାନେ ରାଜ୍ୟରେ ଅରାଜକତା ପରିସ୍ଥିତି ଦୂର କରିବା ପାଇଁ ରାଣୀ ଓ ପୁଅ ରାମଚନ୍ଦ୍ର ଦେବଙ୍କୁ ଆଣିଥିଲେ। ମାଣିକ୍ୟ ଦେବୀଙ୍କୁ, ଯେ ପରବର୍ତ୍ତୀ କାଳରେ ପରିଚିତ ହେଲେ ମାଣିକେଶ୍ୱରୀ ରୂପରେ। ଏ ସମ୍ପର୍କରେ ଗବେଷକ ଡକ୍ଟର ପାବା ମିଶ୍ରଙ୍କ ମତ ହେଲା,
1: ମାଣିକେଶ୍ୱରୀ ମୂଳତଃ ସ୍ତମ୍ବେଶ୍ୱରୀଙ୍କର ପରବର୍ତ୍ତୀ ରୂପାନ୍ତର। କଳାହାଣ୍ଡି ଅଞ୍ଚଳ ବିଶେଷତଃ ତେଲ ନଦୀ ଅବବାହିକା ସ୍ତମ୍ବେଶ୍ୱରୀ ଉପାସନାର ଆଦିପୀଠ, ଯାହାକି ତେରସିଙ୍ଗା ତାମ୍ର ଫଳକରେ ଉତ୍କୀର୍ଣ୍ଣ ହୋଇଛି, ଯାହାର ସମୟ କାଳ ପଞ୍ଚମ ଶତାବ୍ଦୀ। ଏହାପରେ ନବମ ଦଶମ ଶତାବ୍ଦୀ ମଧ୍ୟରେ ଇନ୍ଦ୍ରାବତୀ ଅବବାହିକାରେ ଚିନ୍ଦକନାଗ ରାଜବଂଶ ରାଜତ୍ୱ କରୁଥିବା ପ୍ରମାଣ ମିଳେ ଏବଂ ସେମାନଙ୍କର ଇଷ୍ଟଦେବୀ ଥିଲେ ମାଣିକ୍ୟ ଦେବୀ। ତାପରେ ଚିନ୍ଦକନାଗ ରାଜବଂଶର ପତନ ଦ୍ୱାଦଶ ଶତାବ୍ଦୀରେ ହେଲା ଏବଂ ତାପରେ ମାଣିକ୍ୟ ଦେବୀଙ୍କ ସଂକ୍ରାନ୍ତରେ ଇତିହାସ ନୀରବ। ଏହାପରେ ଚତୁର୍ଦ୍ଦଶ ଶତାବ୍ଦୀ ବା ପଞ୍ଚଦଶ ଶତାବ୍ଦୀରେ କଳାହାଣ୍ଡିରେ ନାଗ ରାଜବଂଶର ଅଦ୍ଭୁତ ସଂଘଟିତ ହେଲା, କିନ୍ତୁ ନାଗ ରାଜବଂଶର ପ୍ରଥମ ପର୍ଯ୍ୟାୟରେ ସେମାନେ ତାଙ୍କର ଇଷ୍ଟ ଦେବୀ କନକ ଦୁର୍ଗାକୁ ସ୍ୱୀକୃତି ଦେଇଥିଲେ। ବର୍ତ୍ତମାନ ଜୁନାଗଡ଼ଠାରେ କନକ ଦୁର୍ଗାଙ୍କର ମନ୍ଦିର ଅବସ୍ଥିତ। ସେହି ଜୁନାଗଡ଼ ହିଁ ପ୍ରାକ୍ତନ କଳାହାଣ୍ଡିର ରାଜଧାନୀ ଥିଲା।
2: ସବୁ ଶକ୍ତିପୀଠ ଯେପରି ରହସ୍ୟମୟ ଏବଂ କିମ୍ବଦନ୍ତୀମାନଙ୍କ କୁହେଳିରେ ଘେରା, ସେହିଭଳି ମାଣିକେଶ୍ୱରୀଙ୍କୁ ନେଇ ଅନେକ ଲୋକକଥା ପ୍ରଚଳିତ ଅଛି। ଏଭଳି ଏକ ଲୋକକଥା ସମ୍ପର୍କରେ କହୁଛନ୍ତି ମଦନପୁର ରାମପୁର ଯୁବରାଜ ଗବେଷକ ମିହିରେନ୍ଦ୍ର ପ୍ରତାପ ସିଂ ଦେଓ।
3: ସୁମବଂଶୀ ରାଜା ଦ୍ୱାରା କଳିଙ୍ଗ ରାଜା ପରାସ୍ତ ହେବା ପରେ କଳିଙ୍ଗ ରାଜା କଳିଙ୍ଗନଗର ଯାଇ ସେଠି ବସତି ସ୍ଥାପନ କରିଥିଲେ ଏବଂ ସେଠି ସେ ତାଙ୍କ ରାଜ୍ୟ କେମିତି ଫେରି ପାଇବେ ସେଥିଲେ ଗୋଟେ ସଭାର ଆୟୋଜନ ହୋଇଥିଲା। ସମସ୍ତ ରାଜା ଏବଂ ତାଙ୍କୁ ବନ୍ଧୁବାନ୍ଧବକୁ ସେ ନିମନ୍ତ୍ରଣ କରିଥିଲେ ଏବଂ ସଭା ଚାଲିଥିବା ସମୟରେ ଦେବୀ ଏକ ବିଜୁଳି ସ୍ତମ୍ଭ ଭଳି ପ୍ରକଟ ହୋଇଥିଲେ ଏବଂ ରାଜାମାନଙ୍କୁ ବିଜୟୀ ଆଶୀର୍ବାଦ ଦେଇଥିଲେ। ତାପରେ ଦେବୀ ତାଙ୍କୁ ଆଦେଶ ଦେଇଥିଲେ ଯେ ତାଙ୍କୁ ନେଇ ପ୍ରତ୍ୟେକ ରାଜା ତାଙ୍କ ରାଜପ୍ରାସାଦରେ ସ୍ଥାପନ କରି ତାଙ୍କୁ ପୂଜା ଅର୍ଚ୍ଚନା କରିବେ। ଆଉ ସେହି ସମୟରେ ସେ ସଭା ସମୟରେ ଗୋଟେ ଭୋଜିର ଆୟୋଜନ ହୋଇଥିଲା ଆଉ ସେ ଭୋଜିର ଆୟୋଜନ ଦାୟିତ୍ୱ ଥିଲା ରାୟଗଡ଼ାର ମାଝି ମୁଖିଆରକୁ ଦିଆହେଇଥିଲା ଦାୟିତ୍ୱ। କିନ୍ତୁ ମାଝି ମୁଖିଆ ତା ଝିଅ ଖୋଜିଯାଇଥିବା ଦେଖି ସେ ତାଙ୍କୁ ଖୋଜିବାର ବ୍ୟତୀତ ଥିବାରୁ ଖାଇବା ପ୍ରସ୍ତୁତ କରିପାରିନଥିଲା, କିନ୍ତୁ ସେହି ସମୟରେ ଖାଦ୍ୟ ପ୍ରସ୍ତୁତ ହୋଇସାରିଥିଲାଣି ଆଉ ପ୍ରତ୍ୟେକ ରାଜା ମାନେ ସେ ଖାଦ୍ୟ ବହୁତ ଅତି ସୁନ୍ଦର ସୁସ୍ୱାଦୁ ଖାଦ୍ୟ ଖାଇକରି ଆପ୍ୟାୟିତ ହୋଇଥିଲେ। ସେ ଖାଇବା ପରେ ଦେଖିବାକୁ ଗଲେ ଯେ କିଏ କେତେ ସୁନ୍ଦର ଖାଦ୍ୟ ତିଆରି କରିଛି, ରୋଷେଇ କରି ଦେଖିଲେ ଝିଅଟେ ସେଠି ରନ୍ଧାବଢ଼ା କରିକି ତାଙ୍କୁ ମାନେ ପରଶୁଛି। ସେ ସମୟରେ ପଚାରିଲେ କିଏ ସେଟା, ତ ଲୋକ କହିଲେ ଯେ ସେ ଯେଉଁ ରୋଷେଇ ଯେଉଁ ସୁପକାରଣ ଥିଲେ ସେ ହେଉଛନ୍ତି ମାଝି ମୁଖିଆଙ୍କ ଝିଅ ଆଉ ତା ନାଁ ମାଣିକ। ତ ମାଣିକ ନେଇଯିବା ଲାଗି ରାଜାମାନେ ସମସ୍ତେ ବହୁତ ନିମନ୍ତ୍ରଣ କରିଥିଲେ ତାଙ୍କୁ ନିଜ ରାଜ୍ୟକୁ। କିନ୍ତୁ ଯେତେବେଳେ ସେ ରୋଷେଇ ଘରୁ ବାହାରି ଆସିକି ଦେଖିଲେ ଯେ ଶୁଣିଲେ ଯେ ମୁଖିଆର ମାଝି ମୁଖିଆର ଝିଅର ପାଣିରୁ ଡୁବି ସେ ମରିଯାଇଛି ଏବଂ ତା ଡେଡ୍ ବଡି ସେ ତା ବନ୍ଧ ତୁଟରେ ପଡ଼ିଛି, ଏହା ଜାଣି ସେ ଆଶ୍ଚର୍ଯ୍ୟ ହେଲେ। ଆଉ ସେ ତାହେଲେ ଯଦି ସେ ତା ଡେଡ୍ ବଡି ସେଟା ତାହେଲେ ମରିଯାଇଛି ସେ ମୃତ ଶରୀର ସେଟା, ତାହେଲେ ସେ ରୋଷେଇ କରି ଥିଲା କିଏ, ଯେକି ଦେଖିଲା ବେଳକୁ ସେ କେହି ନଥିଲେ। ଜାଣିପାରିଲି ଯେ ନିଜେ ଦେବୀ ସେଠି ତାଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଖୁଆଇଥିଲେ। ଏଣୁକରି ରାଜାମାନେ ଦେବୀଙ୍କ ଆଶୀର୍ବାଦ ଭାବି ନିଜେ ଯେ ଗୋଟେ ଗୋଟେ ଚିହ୍ନ ଅସ୍ତ୍ରଶସ୍ତ୍ର ବା କିଛି ତାଙ୍କ ଗହଣା ଆଣିକରି ନିଜ ଘରେ ରଖି ସେ ସ୍ଥାପନା କରି ତାଙ୍କୁ ମାଣିକ୍ୟ ଦେବୀ ମାଳିବା ମାଣିକେଶ୍ୱରୀ ବୋଲିକି ପୂଜା ଅର୍ଚ୍ଚନା କରି ଆସୁଛନ୍ତି।
0: ଐତିହାସିକ ବିବର୍ତ୍ତନ ମଧ୍ୟରେ ଇନ୍ଦ୍ରାବତୀ ଅବବାହିକାରୁ ଦୂରେଇ ଯାଇଥିବା ମାଣିକ୍ୟ ଦେବୀ ମାଣିକେଶ୍ୱରୀ ରୂପରେ ପୁନର୍ବାର ଏ ଅଞ୍ଚଳକୁ ଫେରି ଆସିଥିଲେ ରାଜା ରାମଚନ୍ଦ୍ର ଦେବଙ୍କ ଦ୍ୱାରା ଯୁଗସାଇ ପାଟଣା ଦେଇ। ଏ ସମ୍ପର୍କରେ ତଥା ମାଣିକେଶ୍ୱରୀଙ୍କ ନାମକରଣ ଏବଂ ମାଣିକେଶ୍ୱରୀ ଉପାସନାର ପ୍ରସାର ସମ୍ପର୍କରେ ଉମାଶଙ୍କର କର କହନ୍ତି,
4: ଯେହେତୁ କାଶୀପୁର ଅଞ୍ଚଳ ଯେଉଁକି ରାୟଗଡ଼ା ଜିଲ୍ଲାର ସେ କଳାହାଣ୍ଡିର ଥାଟ ରାଜା ରହୁଥିଲେ, ତେଣୁ ଆପଣ ଦେଖିବେ କାଶୀପୁରରେ ମାଣିକେଶ୍ୱରୀଙ୍କ ମନ୍ଦିର ରହିଛି, କଳାହାଣ୍ଡି ଜିଲ୍ଲାର ଥମୁରାମପୁରରେ ମାଣିକେଶ୍ୱରୀଙ୍କ ମନ୍ଦିର ରହିଛି, କଲାପାଟରେ ମାଣିକେଶ୍ୱରୀଙ୍କ ଗୁଡ଼ି ମଧ୍ୟ ଅଛି ଏବଂ ତତ୍ସଙ୍ଗେ ସଙ୍ଗେ ସୋନପୁରରେ ମଧ୍ୟ ମାଣିକେଶ୍ୱରୀଙ୍କ ମନ୍ଦିର ରହିଛି। ଆମେ ଦେଖିବାକୁ ପାଉଛୁ ଯେ ସାନ ଖେମିଟି ବଡ଼ ଖେମିଟି ପ୍ରଭୃତି ଅଞ୍ଚଳରେ ମଧ୍ୟ ମାଣିକେଶ୍ୱରୀଙ୍କ ପୂଜା ହେଉଛି ଏବଂ ସ୍ଥାନ କମିଟିରେ ମଧ୍ୟ ମାଣିକେଶ୍ୱରୀଙ୍କ ଇଷ୍ଟ ଦେବୀ ହେଉଛନ୍ତି ମାଣିକେଶ୍ୱରୀ ରାଜ ପରିବାର।
2: କଳାହାଣ୍ଡି ରାଜବଂଶର ଇଷ୍ଟ ଦେବୀ ଭାବରେ ଏପର୍ଯ୍ୟନ୍ତ ରାଜପ୍ରସାଦର ଏକ ଅଂଶରେ ପୂଜା ପାଉଛନ୍ତି ମା ମାଣିକେଶ୍ୱରୀ। ତାଙ୍କ ପୂଜା ପାର୍ବଣ ଦୈନନ୍ଦିନ ରୀତିନୀତିର ପରିଚାଳନା ରାଜ ପରିବାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୁଏ।
5: ମାଣିକେଶ୍ୱରୀଙ୍କର ପୂଜାର୍ଚ୍ଚନା ସରିଲା ପରେ ମାଣିକେଶ୍ୱରୀ ଜେନାଖାଲକୁ ଯାଆନ୍ତି, ନବମୀ ଲାଗିଲେ ଯୋଉଟାକି ବର୍ତ୍ତମାନ ସୁଦ୍ଧା ଛତର ଯାତ୍ରା ନାମରେ ନାମିତ। ସେତେବେଳେ ଏଇ କଳାହାଣ୍ଡିର ଜନତା ଯିଏ ଯାହାର ଅସୁବିଧା ବେଳେ ଯାହା ସହଣିକ କରିଥାଏ ସେଇଦିନ ଆସିକରି ଦିଅଙ୍କ ଆଗରେ ସେ ବଳି ପକେଇଥାଏ ଆଉ ଏଇ ଯାତ୍ରା

0: ଦିନ ଯୋଉ ଅଷ୍ଟମୀ କଥା କହିଲି, ସେଦିନ ରାତିରେ ଯେତେବେଳେ ମାନିକେଶ୍ୱରୀ ଜେନାଖାଲକୁ ଯାଆନ୍ତି, ଆମର ଘରେ ଯେଉଁମାନେ ବୟସ୍କ ଲୋକ ସେମାନେ ମନା କରନ୍ତି ପିଲାମାନଙ୍କୁ ଯେ ତମେ ଘରୁ ଯାଅ ନାହିଁ, ତାଙ୍କ ଆଗରେ ଯଦି ଯିଏ ପଡିଲା ରକ୍ତ ବାନ୍ତି ହେଇକିରି ସେ ମରିଯାଏ, ଏଟା ପ୍ରବାଦ ଅଛି।
1: 1850 ମସିହାରେ କଳାହାଣ୍ଡି ମହାରାଜ ଫତେ ନାରାୟଣ ସିଂହଦେଓଙ୍କ ସମୟରେ ରାଜ୍ୟର ରାଜଧାନୀ ଜୁନାଗଡ଼ରୁ ଭବାନୀପାଟଣକୁ ସ୍ଥାନାନ୍ତରିତ ହେବା ପରେ 1851 ମସିହାରେ ଆରମ୍ଭ ହୋଇଥିଲା ନୂତନ ମନ୍ଦିର, ଯାହା ସମ୍ପୂର୍ଣ୍ଣ ହୋଇଥିଲା 1935 ମସିହାରେ ବ୍ରଜମୋହନ ଦେବଙ୍କ ଶାସନ କାଳରେ। ବର୍ତ୍ତମାନ ମନ୍ଦିରର ଉଚ୍ଚତା 56 ଫୁଟ। ଏହା ଏକ ସୁଦୃଶ୍ୟ ରେଖାଦଉଳ। ମନ୍ଦିରର ପଛପଟେ 3 ଛୋଟ ରେଖା ମନ୍ଦିରରେ 3 ମାତୃଦେବୀ ବୈଷ୍ଣବୀ, ବାରାହୀ ଓ ନାରସିଂହୀ ପୂଜା ପାଉଥିବା ବେଳେ ମନ୍ଦିରର ଉତ୍ତର ଦ୍ୱାରରେ ଏକ ପିଢ଼ି ମନ୍ଦିରରେ ମହା
2: ମାଣିକେଶ୍ୱରୀଙ୍କ କ୍ଷେତ୍ରରେ ଆର୍ଯ୍ୟ ଓ ଆର୍ଯ୍ୟତର ସଂସ୍କୃତିର ସମନ୍ୱୟ ଘଟିଛି।
3: ଗୋଟିଏ ହେଉଛି ଜଗନ୍ନାଥ ତତ୍ତ୍ୱ, ଯେଉଁଠାରେ ବ୍ରାହ୍ମଣ ପୁରୋହିତ ଏବଂ ଅବ୍ରାହ୍ମଣ ପୂଜାରୀ ଜଗନ୍ନାଥଙ୍କର ନିତ୍ୟ ସେବାରେ ନିୟୋଜିତ ରହନ୍ତି। ଠିକ୍ ସେପରି ଭବାନୀପାଟଣାରେ ଅଧିଷ୍ଠିତ ମାଣିକେଶ୍ୱରୀଙ୍କର ପୂଜା ଅର୍ଚ୍ଚନାରେ ଉଭୟ ଗୋଷ୍ଠୀର ପୂଜାରୀ ନିଜ ନିଜ ଭୂମିକା ଲିଭାଇଥାନ୍ତି।
2: ଭବାନୀପାଟଣା ମାଣିକେଶ୍ୱରୀଙ୍କ କୌଣସି ପ୍ରତିମା ନାହିଁ, ସେ ହେଉଛନ୍ତି ଯନ୍ତ୍ର ଉପରେ ସ୍ଥାପିତ ଏକ ସ୍ତମ୍ଭ। ତା ଉପରେ ବସ୍ତ୍ରର ଘୋଡ଼ଣୀ ଓ ତା ଉପରେ ରତ୍ନ ଅଳଙ୍କାର ଖଚିତ ମୃଣ୍ମୟ ମସ୍ତକ।
3: ବର୍ତ୍ତମାନ ମାଣିକେଶ୍ୱରୀଙ୍କର ବିଗ୍ରହ ଅନୁସନ୍ଧାନ କଲେ ସ୍ୱତଃପ୍ରତ ଭାବରେ ମନେ ହେଉଛି ଏହା ସ୍ତମ୍ଭେଶ୍ୱରୀଙ୍କର ପରବର୍ତ୍ତୀ ରୂପାନ୍ତର। ସ୍ତମ୍ଭ ଶୀର୍ଷ ଭାଗରେ ମସ୍ତକ ସ୍ଥାପନ କରାଯାଏ ପ୍ରତିବର୍ଷ ଦଶହରା ମୂଳାଷ୍ଟମୀ ମଧ୍ୟରାତ୍ରିରେ, ଏବଂ ପୁରାତନ ମସ୍ତକକୁ ଛେଦନ କରି ନିକଟରେ ଥିବା ପୁରୁଷୋତ୍ତମ ପୁଷ୍କରିଣୀରେ ବିସର୍ଜନ କରାଯାଏ। ଏହି ପ୍ରକ୍ରିୟା ଅତି ଗୃହ୍ୟ ଏବଂ ଏହା ଛିନ୍ନମସ୍ତାଙ୍କର ବିଶ୍ୱାସର ପ୍ରତୀକ। ବର୍ତ୍ତମାନ ମାଣିକେଶ୍ୱରୀ ଭବାନୀପାଟଣାର ଏକାକ୍ଷରୀ ମନ୍ତ୍ର ଏହା
2: ପାରମ୍ପରିକ ବିଧିରେ ପୁରାତନ ମସ୍ତକ ବିସର୍ଜିତ ହୋଇ ନୂତନ ମସ୍ତକ ସ୍ଥାପିତ ହୋଇଥାଏ। ମାଙ୍କ ପୂଜା ପଦ୍ଧତି ସମ୍ପର୍କରେ ଉମାଶଙ୍କର କହନ୍ତି,
4: ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଯେ ମାଣିକେଶ୍ୱରୀଙ୍କ ମନ୍ଦିରର ପରମ୍ପରା ରହୁଛି ଯେ ମାଣିକେଶ୍ୱରୀ ଏଠି କଳାହାଣ୍ଡି ଜିଲ୍ଲାରେ ମାଣିକେଶ୍ୱରୀ ଠାରେ ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ଦିନ ନବାନ୍ନ ଭକ୍ଷଣ ହୋଇଥାଏ ମାଣିକେଶ୍ୱରୀଙ୍କର, ଏବଂ ତାପରେ କିନ୍ତୁ ଜଣେ ଦେବତା ଅଛନ୍ତି, ସେ ହେଉଛି ବୁଢ଼ା ରାଜା ମାଣିକେଶ୍ୱରୀଙ୍କର ପାର୍ଶ୍ୱ ଦେବତା ହିସାବରେ ଅଛନ୍ତି। ସେଇ ମନ୍ଦିରଟା ବା ଗୁଡ଼ି ଛୋଟ ମନ୍ଦିରରେ ଯେଉଁ ଅଛି, ସେ ବର୍ଷରେ ଥରେ ଅଷ୍ଟମୀ ଦିନ ହିଁ ଖୋଲ ଅଷ୍ଟମୀ ଦିନ ହିଁ ନୂଆ ଖାଆନ୍ତି, କାରଣ ସମସ୍ତ ଦେବାଦେବୀ ଖାଇଲା ପରେ ସେ ଖାଏ।
1: ମାଣିକେଶ୍ୱରୀଙ୍କ ବିଶିଷ୍ଟ ଉତ୍ସବ ହେଉଛି ଛତ୍ରଯାତ୍ରା। ମହାଷ୍ଟମୀ ରାତ୍ରିରେ ମନ୍ଦିରରେ ସନ୍ଧି ପୂଜା ଓ ବୁଢ଼ା ରାଜାଙ୍କ ମନ୍ଦିରରେ ତନ୍ତ୍ର ମତରେ ପୂଜା ପରେ ଗୁପ୍ତରେ ଦେବୀଙ୍କ ଛତ୍ର ଜେନାଖାଲରେ ପାରମ୍ପରିକ ଗୁପ୍ତ ପୂଜା ସରିବା ପରେ ବୀରବାଦ୍ୟ ମୁରା ଧରି ପୂଜକ ମନ୍ଦିର ଅଭିମୁଖେ ଅଗ୍ରସର ହୁଅନ୍ତି। ଦେବୀଙ୍କ ଛତ୍ରର ମନ୍ଦିର

ଅତୀତର ଯୁଦ୍ଧଯାତ୍ରା ସମୟରେ ସୈନିକ ହୃଦୟରେ ଶକ୍ତି ସାହସ ଓ ଆତ୍ମବିଶ୍ୱାସ ସୃଷ୍ଟି ପାଇଁ ସମ୍ମୁଖ ରଣାଙ୍ଗନରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଭାବରେ ସାମରିକ ବୀରବାଦ୍ୟ ଘୁମୁରା ସହ ଛତ୍ର ଯାଉଥିଲା। ବର୍ତ୍ତମାନର ଛତ୍ରଯାତ୍ରା ସେଦିନର ବୀରତ୍ୱ ବ୍ୟଞ୍ଜକ ସ୍ମୃତିର ରୋମନ୍ଥନ।

ଆହୁରି ରହିଛି ଆଦିବାସୀ ପରମ୍ପରା, ଆର୍ଯ୍ୟମାନଙ୍କର ତାନ୍ତ୍ରିକ ପରମ୍ପରା ଓ ବ୍ରାହ୍ମଣାୟିତ ସଂସ୍କାର। ସହସ୍ର ବର୍ଷାଧିକ କାଳରୁ ପରିବ୍ୟାପ୍ତ ହୋଇଛି ମାଙ୍କ ମହାତ୍ମ୍ୟ, ଅଧିକ ଦୃଢ଼ୀଭୂତ ହୋଇଛି ଲୋକବିଶ୍ୱାସ। ମା ମାଣିକେଶ୍ୱରୀ ହୋଇଯାଇଛନ୍ତି ଗୋଟିଏ ବିରାଟ ଭୂଖଣ୍ଡର ଜନମାନସର ଆରାଧ୍ୟ ଦେବୀ, ଏକ ପରମ ଆଶ୍ରୟ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଥିଲେ ପୀଠ ପରିକ୍ରମା। ଆଜି ଏଥିରେ ଶୁଣୁଥିଲେ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ, ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ ମା ମାଣିକେଶ୍ୱରୀ, ଆଲେଖ୍ୟ ଏବଂ ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ପ୍ରଯୋଜନାରେ ସହଯୋଗ ଲକ୍ଷ୍ମଣ କୁମାର ପଣ୍ଡା, ନରେନ୍ଦ୍ର ପଟ୍ଟନାୟକ, ସୌମ୍ୟରଞ୍ଜନ ମହାପାତ୍ର, ଉପସ୍ଥାପନା ଅଳକା ନାୟକ ଏବଂ ସୌମ୍ୟରଞ୍ଜନ ମହାପାତ୍ର।
1: କାର୍ଯ୍ୟକ୍ରମ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛୁ ଆମର ଗୀତାଞ୍ଜଳିର ଦ୍ୱିତୀୟ ଭାଗରେ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଶ୍ରୋତା ବନ୍ଧୁ, ନିଜ ସ୍ୱପ୍ନକୁ ଯଦି ଜଣେ ପ୍ରତ୍ୟେକ ମୁହୂର୍ତ୍ତରେ ଚିନ୍ତା କରିଥାଏ, ନିଜ ସ୍ୱପ୍ନ ଭିତରେ ଅଥବା ମନର ଭାବନାକୁ ଚିତ୍ରଣ କରିଥାଏ, ତେବେ ତାଙ୍କ ପାଇଁ ସ୍ୱପ୍ନ ସାକାର କରିବା ଅତି ସହଜ। ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହେଲେ କେତୋଟି ସୂତ୍ର ବା ପଦ୍ଧତି ଅବଲମ୍ବନ କରିବାକୁ ପଡ଼ିଥାଏ। ଜୀବନର ଲକ୍ଷ୍ୟ ଆତ୍ମବିଶ୍ୱାସ, ପରିଶ୍ରମ, ଯୋଜନା, ଆତ୍ମସମୀକ୍ଷା, ଯୋଜନା ମୁତାବକ କାର୍ଯ୍ୟ, ସହିବାର ଶକ୍ତି, ଲୋକ ବ୍ୟବହାରର କୌଶଳ, ଧୈର୍ଯ୍ୟ, ସକାରାତ୍ମକ ଚିନ୍ତା ଏବଂ ଭାବନା, ଏପରିକି ସଠିକ୍ ସମୟରେ ସଠିକ୍ ପଦକ୍ଷେପ ଗ୍ରହଣ କରିବା ଏକ ସର୍ବଶ୍ରେଷ୍ଠ ମୌଳିକ ଉପାଦାନ ଭାବରେ ଗଣାଯାଇଥାଏ। ଏହା ମଧ୍ୟରୁ କୌଣସି ଉପାଦାନକୁ ବାଦ ଦେଇ ସ୍ୱପ୍ନ ସାକାର କରିବା ଆମ ଜୀବନରେ ସାରା ଜୀବନ ସେହି ସ୍ୱପ୍ନରେ ହିଁ ରହିଯାଇଥାଏ।

0: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
1: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। ଏକ କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
2: ହଁ ଶ୍ରୋତା ବନ୍ଧୁ, ସର୍ବପ୍ରଥମେ ଆମେ ଆମ ନିଜ ଜୀବନର ଲକ୍ଷ୍ୟକୁ ଖୋଜି ବାହାର କରିବା ଦରକାର। ଖୋଜି ପାଇବା ପରେ ଯୋଜନା ସ୍ଥିର କରିବା ଦରକାର, ଯେମିତିକି ଆମ ଲକ୍ଷ୍ୟ ଅର୍ଥାତ୍ ସ୍ୱପ୍ନ ଆମ ଭାବନାକୁ ଆମେ ସାକାର କରିପାରିବା। ଖାଲି ଯୋଜନା ସ୍ଥିର କରିଦେଲେ ସ୍ୱପ୍ନ ସାକାର ହୋଇଯିବ ତାହା କଳ୍ପନା କରିବା ଆମର ଏକ

ଭ୍ରମ ଧାରଣା। ଯୋଜନା ମୁତାବକ ସଠିକ୍ ସମୟରେ ଏବଂ ସମୟର କାର୍ଯ୍ୟବଧିକୁ ଲକ୍ଷ୍ୟ କରି ସଠିକ୍ କାର୍ଯ୍ୟ ତୁଲାଇବା ଦରକାର, ଯାହାକି ଆମ ସ୍ୱପ୍ନ ଏବଂ ବାସ୍ତବ ରୂପକୁ ନିଶୁଣିର କାର୍ଯ୍ୟ କରିଥାଏ। ଏଥିସହିତ ଆତ୍ମବିଶ୍ୱାସ ଏକ ଏଭଳି ଉପାଦାନ ଯାହା ଆମ ଭିତରେ ଥିବା ମନୋବଳକୁ ଚାପି ରଖିଥିବା ବିଭିନ୍ନ ଅଦରକାରୀ ଉପାଦାନକୁ ମଧ୍ୟ ନଷ୍ଟ କରିଥାଏ।

ଏଇଠୁ ରଖୁଛୁ ଆଜିର ଗୀତାଞ୍ଜଳି, ଆକାଶବାଣୀ ବାରିପଦା। ସମୟ ସକାଳ 9। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12ଟା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚହଲା। ଆଜି ଏଥିରେ ରହିଛି ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଛନ୍ତି କମଳାକାନ୍ତ ବେହେରା ଏବଂ ତାଙ୍କର ସାଥୀ କଳାକାରମାନେ। ଓଡ଼ିଶୀ କୀର୍ତ୍ତନ ଶୁଣିପାରିବେ ଏବେ ବିଜ୍ଞପନ ବିରତି ପରେ ପରେ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ପରମ ଐଶ୍ୱରଙ୍ଗ ଚରଣବିନ୍ଦରେ ପ୍ରଣିପାତ କରିବା ସଙ୍ଗେ ସଙ୍ଗେ ଶ୍ରୀଗୁରୁଙ୍କ ଅଭୟ ଚରଣ ତଳରେ ଅନନ୍ତ କୋଟି ଦଣ୍ଡବତ। ସମବେଦ ସମ୍ମାନିତ ଶୁଣୁଥିବା ଶ୍ରୋତା ମଣ୍ଡଳୀ, ମୋର ଅନ୍ତରତମ ଗଭୀରତମ ପ୍ରଦେଶରୁ ଶ୍ରଦ୍ଧା ଭକ୍ତି ନିବେଦନ ଅର୍ପଣ କରି ଏ ଅଧମ ଆରମ୍ଭ କରୁଛି ଓଡ଼ୋଶୀ କୀର୍ତ୍ତନ।

ସର ରାଜା ଇନ୍ଦ୍ରଦ୍ୟୁମ୍ନ ରାଣୀ ଶ୍ରୀଗୁଣ୍ଡିଚା ବିଷ୍ଣୁଙ୍କ ପୂଜାରେ ଅନ୍ନ ଜଳ ତ୍ୟାଗ କରି ପୂଜିବାକୁ ଲାଗିଥାନ୍ତି। ଇତି ଅବସରରେ ଶ୍ରୀଗୁଣ୍ଡିଚା ରାଣୀ କହୁଛନ୍ତି କ'ଣ?

0: ଖୋଜି ଖୋଜି ଶ୍ରୀ ବିଷ୍ଣୁଙ୍କର ସନ୍ଧାନ ନ ପାଇ ଉତ୍ତର ଦକ୍ଷିଣ ପଶ୍ଚିମ ଦିଗରୁ ଦୂତ ମାନେ ବାହୁଡ଼ି ଆସି ରାଜାଙ୍କ ପାଖରେ ଉପସ୍ଥିତ ହୋଇଛନ୍ତି। ତେଣେ ପୂର୍ବ ଦିଗରେ ଦୂତ ଯାଇଛନ୍ତି, ଯେତେବେଳେ ସେ କେମିତି ଯାଉଛନ୍ତି,
1: କେମିତି ଗଲେ
0: ପୂର୍ବ

ମାନଙ୍କ ସଙ୍ଗରେ ବୁଲୁ ବୁଲୁ ବିଦ୍ୟାପତିଙ୍କ ଆଉ ଲଳିତା ମଧ୍ୟରେ ଚାରି ଚକ୍ଷୀର ମିଳନ ସୃଷ୍ଟି ହୋଇଥିବା ବେଳେ ସଖୀ ମାନେ ଦୃଶ୍ୟ ଦେଖି ଆଜି ବିଦ୍ୟାପତି କହୁଛନ୍ତି କଣ ସଖୀ ଗଣ।

ପଚାରୁଛନ୍ତି ହେ ମହାଭାଗ, କେଉଁ କାରଣରୁ ବଣରେ ବୁଲୁଅଛ, ଆଉ ତୁମର ନାମ କଣ, ଆଉ ତୁମର ଘର ନାମ ସବୁ ଠିକଣା ଟିକେ ବତାଇ ଦିଅ। ଏଇ ସମୟରେ ବିଦ୍ୟାପତି ଆଜି କହିଲେ କଣ?

ଜାତି ନଗରେ ଘର ଜାତିରେ ବ୍ରାହ୍ମଣ ନାମ ମୋର ବିଦ୍ୟାପତି ରାଜା ଇନ୍ଦ୍ର ଦିବ୍ନ ମାଧବଙ୍କ ଅନ୍ୱେଷଣରେ ପଠାଇ ଅଛନ୍ତି ହେଲେ କରିବି କଣ କ୍ଷୁଦା ତୃଷାରେ ଆତୁର ମୋର ପ୍ରାଣ ହେଲାଣି ଏହା କହିସାରିବା ପରେ ଆଜି ଲଳିତେ କହୁଛନ୍ତି କଣ

ସରେ ଲଳିତାକୁ କହୁଛନ୍ତି, ହେ ପ୍ରିୟ, ତୁମେ ଦିଅ ଦର୍ଶନ ମତେ ଯଦି ନ କରାଇବ ତେଣେ କପଟ କରୁଛ କାହିଁକି, ସେଥିପାଇଁ ମୁଁ ଆଉ ଅନ୍ନ ଜଳ ଛୁଇଁବି ନାହିଁ। ଏଇ କଥା ଯାଇ ଟିକେ ପିତାଙ୍କୁ ଯାଇକି କୁହନ୍ତୁ। ଏହା କହିସାରିବା ପରେ ଲଳିତା ତାଙ୍କର କଥା ଶୁଣି ତେଣେ ତାଙ୍କର ବାପାଙ୍କୁ ଯେତେବେଳେ କହିଦେଇଛନ୍ତି, ଆଜି ବାପା ଆଜି କଲେ କଣ ବିଶ୍ୱାସ।

0: କହିଲେ କଣ
1: କଣ କହିଲେ
0: ହେ ପ୍ରଭୁ ଚର୍ମ ନେତ୍ରରେ ଝିଅ ଜଇ ମୋର ଆପଣଙ୍କୁ ଦର୍ଶନ ନିମନ୍ତେ ଅନ୍ନ ଜଳ ତ୍ୟାଗ କରିଛନ୍ତି ଆପଣ ମତେ ଆଜ୍ଞା ଦେଲେ ନିଶ୍ଚୟ ମୁଁ ଦିଅ ଦେଖାଇ ଦେଲେ ଏହା କହି ସାରିବା ପରେ ଆଜି ସ୍ୱପ୍ନରେ ଆଜି କହୁଛନ୍ତି କଣ
1: କହିଲେ

0: ବସୁ ମାଧବାଜୀ କହିଲେ କଣ
1: କହିଲେ
0: ହେ ବିଶ୍ୱ ବସୁ ଝିଅ ଯୋଇ ଦର୍ଶନ କରିବେ ସତ ହେଲେ ମୋର ଅବସ୍ଥାନ କହିବ ଆଣିଲା ବେଳେ ନୟନରେ ବସ୍ତ୍ର ବାନ୍ଧି ସେମାନଙ୍କୁ ଘରୁ ବାହାର କରିବ ଯେତେବେଳେ ଘରୁ ବାହାର କରିବେ ସେତେବେଳେ ନମନାରାୟଣ ଉଚ୍ଚାରଣ କରିବେ ଆଉ ବାଟରେ କଥାବାର୍ତ୍ତା କିଛି କହିବେ ଏ ସବୁ ସକଳ ବୃତ୍ତାନ୍ତ ଶୁଣେଇ ସାରିବା ପରେ ଲଳିତା ଆଜି ମନ ମଧ୍ୟରେ ଚିନ୍ତା କରି ବିଦ୍ୟାପତି କହିଲେ କଣ।

0: ଗୁପ୍ତରେ ବୁଣି ବୁଣି ଯିବ।
1: ଆଚ୍ଛା
0: ବର୍ଷା କାଳରେ ଗଛ ଉଠିଲେ ରାସ୍ତା ନିଶ୍ଚୟ ପାଇଯିବ। ଏହାପରେ ବିଶ୍ୱବସୁଙ୍କୁ ଝିଅ ଜଇଁ କଲେ କଣ ପ୍ରଣାମ କରିଛନ୍ତି, ତବ ଇଚ୍ଛା ପୂର୍ଣ୍ଣ ହେଉ ବୋଲି ମଧ୍ୟ ବି କହିଛନ୍ତି। ଇତି ଅବସରରେ ସକାଳ ଯେତେବେଳେ ହୋଇଯାଇଛି ସେଇ ସମୟରେ ହେଲା
1: କଣ କଲେ

ଦ୍ୱାରା କି 14 ବ୍ରହ୍ମାଣ୍ଡର ସଭାକୁ ସେ ସ୍ଥାନରେ ରଖାଯାଇଅଛି। ଏହା ଦେଖୁ ଦେଖୁ ଆଉ କହିଲେ କଣ ଦେଖିଲେ, କାକ ଗୋଟିଏ କୁଣ୍ଡରେ ପଡି ଚତୁର୍ଧବ ମୂର୍ତ୍ତି ଧାରଣ କରି ଆକାଶ ମାର୍ଗରେ ଉଠି ଯାଇଛି। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ହେଲା କଣ।

କମଳାକାନ୍ତ ବେହେରା ଏବଂ ସତୀଙ୍କ ପରିବେଷିତ ପରେ ପରେ ଶୁଣିଲେ ଓଡ଼ିଶୀ କୀର୍ତ୍ତନ ଶେଷଲା କାର୍ଯ୍ୟକ୍ରମ ଚହଲା ଆକାଶବାଣୀ ବାରିପଦା ଦିନ 12:30 ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

ଏତେବେଳେ ଯେ କାର୍ଯ୍ୟକ୍ରମରେ ଲେଖି ଶୁଣାଇଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନାରେ ଶର୍ମିଷ୍ଠା ମହାନ୍ତେ।

0: ଏଇ ସୃଷ୍ଟିରେ ମଣିଷ, ପଶୁପକ୍ଷୀ, ବୃକ୍ଷଲତା, ଜୀବଜନ୍ତୁ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି। ବୃକ୍ଷଲତା ବା ଜୀବଜନ୍ତୁଙ୍କ ବ୍ୟତୀତ ମଣିଷ ତିଷ୍ଠି ରହିପାରିବ ନାହିଁ। ଜଙ୍ଗଲ ଯେଉଁଭଳି ଭାବରେ କମି କମି ଯାଉଛି, ଜୀବଜନ୍ତୁମାନେ ସୁରକ୍ଷିତ ହୋଇ ରହିପାରୁନାହାନ୍ତି। ତେଣୁ ଆମେ ଯଦି ଜଙ୍ଗଲକୁ ସୁରକ୍ଷା ଦେବା, ତାହେଲେ ଜୀବଜନ୍ତୁମାନେ ବି ସୁରକ୍ଷିତ ରହିବେ। ଆଜି ଗୋଟିଏ ଆଲୋଚନା ରଖିଛୁ, ଜୈବ ବିବିଧତାର ସୁରକ୍ଷାରେ ଆମର ଦାୟିତ୍ୱ। ଆଲୋଚନା କରୁଛନ୍ତି ଜ୍ୟୋତିର୍ମୟୀ ମହାନ୍ତି।
1: ପୃଥିବୀରେ ସମସ୍ତ ପ୍ରକାରର ଜୀବଜନ୍ତୁ, ବୃକ୍ଷଲତା ଓ କୀଟପତଙ୍ଗ ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି ଏବଂ ପ୍ରକୃତିର ଭାରସାମ୍ୟ ରକ୍ଷା କରିବାରେ ସମସ୍ତଙ୍କର ଅବଦାନ ମଧ୍ୟ ରହିଛି। ଖାଦ୍ୟ, ଜଳ ଓ ବାସସ୍ଥଳୀ ପାଇଁ ଉଭୟ ମଣିଷ ଓ ଜୀବଜନ୍ତୁ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ଉପରେ ନିର୍ଭର କରିଥାନ୍ତି। ପ୍ରକୃତିରେ ଯେତେ ଅଧିକ ପ୍ରକାରର ଜୀବଜନ୍ତୁ, ବୃକ୍ଷଲତା ଆଦି ତିଷ୍ଠି ରହିବେ

ମଣିଷମାନଙ୍କର ଜୀବନଧାରଣରେ ସେତେ ସହାୟକ ହେବ। ଓଡ଼ିଶାର ଜୈବ ବିବିଧତା ଅନନ୍ୟ। ବର୍ତ୍ତମାନ ଓଡ଼ିଶାରେ 19ଟି ଅଭୟାରଣ୍ୟ, 2ଟି ଜାତୀୟ ଉଦ୍ୟାନ, 2ଟି ବ୍ୟାଘ୍ର ପ୍ରକଳ୍ପ ଏବଂ ଗୋଟିଏ ଜୈବମଣ୍ଡଳ ରହିଛି। ଏହାଛଡ଼ା 3ଟି ହସ୍ତୀ ସଂରକ୍ଷଣ ପ୍ରକଳ୍ପ ମଧ୍ୟ ରହିଛି। ଓଡ଼ିଶାର ଚିଲିକା ଏବଂ ଭିତରକନିକାକୁ ରାମସାର ଅଞ୍ଚଳ ଭାବରେ ଅଭିହିତ କରାଯାଉଛି। ଓଡ଼ିଶାର ଚିରହରିତ ଅରଣ୍ୟଠାରୁ ଆରମ୍ଭ କରି ପର୍ଣ୍ଣମୋଚୀ ଅରଣ୍ୟ, ହେନ୍ତାଳ ବନ ଏବଂ ଉପକୂଳବର୍ତ୍ତୀ ଝାଉଁ ଗଛ ମଧ୍ୟ ରହିଅଛି। ଗହିରମଥାକୁ ଓଡ଼ିଶାର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି। ସେହିପରି ନୀଳାମ୍ବୁ ଚିଲିକାକୁ ଶୀତ ଋତୁରେ ସୁଦୂର ସାଇବେରିଆରୁ ହଜାର ହଜାର ସଂଖ୍ୟାରେ ବିଦେଶାଗତ ପକ୍ଷୀମାନଙ୍କର ଆଗମନ ହୋଇଥାଏ। ଏହି ନୈସର୍ଗିକ ଶୋଭା ଦର୍ଶନ ପ୍ରକୃତିପ୍ରେମୀ ପକ୍ଷୀ ବିଶାରଦମାନଙ୍କୁ ଆକୃଷ୍ଟ କରିଥାଏ। ଓଡ଼ିଶାର ସମସ୍ତ ଅଭୟାରଣ୍ୟ ତଥା ଅନ୍ୟ ବନ୍ୟପ୍ରାଣୀ ଅଞ୍ଚଳ ପର୍ଯ୍ୟଟକମାନଙ୍କୁ ବିଶେଷ ଆକୃଷ୍ଟ କରିଥାଏ। ଏଥିପାଇଁ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ ବର୍ତ୍ତମାନ ସ୍ଥାନୀୟ ଅଧିବାସୀମାନଙ୍କର ଜୀବନ ଜୀବିକାର ଏକ ମାଧ୍ୟମ ରୂପେ ପରିଗଣିତ ହୋଇଛି। ପୃଥିବୀରେ 1 କୋଟିରୁ ଉର୍ଦ୍ଧ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ, ବୃକ୍ଷଲତା ଏବଂ କୀଟପତଙ୍ଗ ବାସ କରିଥାନ୍ତି। ଏଥିମଧ୍ୟରୁ ପ୍ରତିଦିନ ପ୍ରାୟ 40,000 ପ୍ରଜାତି ମନୁଷ୍ୟର ଖାଦ୍ୟ, ପାନୀୟ, ଆବାସ, ବସ୍ତ୍ର ଏବଂ ଔଷଧ ପାଇଁ ବ୍ୟବହୃତ ହୁଅନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଭଳି ଶିଳ୍ପୋନ୍ନତ ଦେଶରେ 40% ଔଷଧ କମ୍ପାନୀ ବନୌଷଧି ଉପରେ ନିର୍ଭର କରିଥାନ୍ତି। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀ ତାଙ୍କର ଦୈନନ୍ଦିନ ଜୀବନଧାରଣ ପାଇଁ ଜଙ୍ଗଲ ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭରଶୀଳ। ପୃଥିବୀରେ 400 ନିୟୁତ ହେକ୍ଟର ଜଙ୍ଗଲ ରହିଛି, ଯାହାକି ଭୂଭାଗର 30% ଅଟେ। ଏଥିମଧ୍ୟରୁ ମାତ୍ର 625 ନିୟୁତ ହେକ୍ଟର ହେଉଛି ବିଶୁବ ମଣ୍ଡଳୀୟ ବର୍ଷାବହୁଳ ଅରଣ୍ୟ, ରେନ୍ ଫରେଷ୍ଟ, ଯାହାକି ପୃଥିବୀ ପାଇଁ ଫୁସ୍ଫୁସ୍ର କାର୍ଯ୍ୟ କରିଥାଏ। ଆମ ରାଜ୍ୟର ଶିମିଳିପାଳ ଏହାର ଜୈବ ବିବିଧତାର ସମ୍ଭାର ପାଇଁ ବିଶ୍ୱର ଆକର୍ଷଣ ପାଲଟିଛି। ଶିମିଳିପାଳ ଦେଶର ଜଙ୍ଗଲ ସମ୍ପଦର 7% ସପୁଷ୍ପକ ଉଦ୍ଭିଦ, 8% ରାଷ୍ଣା, 7% ସରୀସୃପ, 20% ପକ୍ଷୀ ଓ 11% ସ୍ତନ୍ୟପାୟୀ ପ୍ରାଣୀଙ୍କ ଦ୍ୱାରା ରୁଦ୍ଧିମନ୍ତ। ଶିମିଳିପାଳ ମଣିଷର ସ୍ୱାସ୍ଥ୍ୟ ରକ୍ଷା କବଚ ଭଳି ଔଷଧୀୟ ବୃକ୍ଷର ଭଣ୍ଡାର ଘର। ବିଶ୍ୱ ସମୁଦାୟ ଶିମିଳିପାଳର ଦ୍ରୁତ କ୍ଷୟ ପାଇଁ ଉଦ୍ବେଗ ପ୍ରକାଶ କରିଛି ଓ ମିଳିତ ଜାତିସଂଘ ଶିମିଳିପାଳକୁ ବିଶ୍ୱ ଐତିହ୍ୟର ମାନ୍ୟତା ଦେଇ ଏହାର ସୁରକ୍ଷା ଓ ବିକାଶ ପାଇଁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଶିମିଳିପାଳରୁ ପ୍ରବାହିତ ହେଉଥିବା ନଦୀନାଳ ଯେଉଁଗୁଡ଼ିକ ବର୍ଷ ତମାମ ପାଣିରେ ଭରପୁର ଥିଲେ, ତାହା ଏବେ ଶୁଷ୍କ ହେବାକୁ ବସିଲେଣି। ବରେହି ପାଣି ଜଳପ୍ରପାତର ପାଣିଧାର କମିବାରେ ଲାଗିଛି। ଏହାର ପ୍ରଭାବରେ ଆମ ଅଞ୍ଚଳର ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି। ଜୀବଜନ୍ତୁ ଶିମିଳିପାଳ ମଧ୍ୟରେ ପାଣି ନ ପାଇ ଜଙ୍ଗଲ ତଳ ଅଞ୍ଚଳକୁ ପଳାଇ ଆସୁଛନ୍ତି ଏବଂ ଶିକାରୀମାନଙ୍କ ଦ୍ୱାରା ଶିକାର ହେଉଛନ୍ତି। ସେହିଭଳି ବ୍ୟାପକ ଭାବେ ଜଙ୍ଗଲରେ ଗଛ କଟା ଯାଉଥିବାରୁ ବାସହରା, ହାତୀ ଓ ହରିଣ ମଧ୍ୟ ସମତଳ ଅଞ୍ଚଳକୁ ପଳାଇ ଆସୁଛନ୍ତି ଏବଂ ସାଧାରଣ ଜନତାଙ୍କର ମଧ୍ୟ କ୍ଷତି କରୁଛନ୍ତି। ଖରାଦିନେ ଆମ ଜଙ୍ଗଲର ମୁଖ୍ୟ ସମସ୍ୟା ହେଉଛି ନିଆଁ। ଫେବୃଆରୀ ମାସରେ ଯେତେବେଳେ ଗଛରୁ ପତ୍ର ଝଡ଼ିବା ଆରମ୍ଭ କରେ ଏବଂ ବର୍ଷାର ଅଭାବ ଯୋଗୁଁ ନିଆଁର ପ୍ରାଦୁର୍ଭାବ ଦେଖାଯାଏ, ଏହାଦ୍ୱାରା ଅନେକ ବୃକ୍ଷଲତା ଓ ଜୀବଜନ୍ତୁଙ୍କର ଜୀବନହାନି ହୋଇଥାଏ। ଜଙ୍ଗଲର ଘନତା କମିଯାଏ ଏବଂ ଜୈବ ବିବିଧତା ନଷ୍ଟ ହୁଏ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ସାନ୍ଦ୍ରତା ବୃଦ୍ଧି ହୁଏ। ଶିମିଳିପାଳ ସୁରକ୍ଷିତ ରହିଲେ କେବଳ ମୟୂରଭଞ୍ଜ, ଓଡ଼ିଶା ବା ଭାରତ ନୁହେଁ, ସାରା ବିଶ୍ୱବାସୀ ମଧ୍ୟ ସୁରକ୍ଷିତ ହେବେ। ଶିମିଳିପାଳର ବନ୍ୟ ସମ୍ପଦ ସାରା ବିଶ୍ୱବାସୀଙ୍କୁ ଆକୃଷ୍ଟ କରିଛି। କେବଳ ପାଣି ବା ପବନ ନୁହେଁ, ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୀବଜନ୍ତୁ ମଧ୍ୟ ବିଶ୍ୱବାସୀଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ। ହଜାର ହଜାର ହରିଣ, ସମ୍ବର, ଲକ୍ଷ ଲକ୍ଷ ପ୍ରଜାପତି, କେତେ ଅଦେଖା ସରୀସୃପ, ବାଘ, ହାତୀ, ଶହ ଶହ ଜାତିର ପକ୍ଷୀ, ମୟୂର, ଅବଲୁପ୍ତ ପ୍ରାୟ କୋଚିଲାଖାଇ ପକ୍ଷୀ, ହଜାର ହଜାର ବଣ କୁକୁଡ଼ା, ବାଜପକ୍ଷୀ, ପେଚା, ଏହାର ନାଳ ଓ ନର୍ଦ୍ଦମାରେ ଅନେକ ପ୍ରକାରର ମାଛ ଏବଂ ବିଶେଷ ଭାବେ କଳାବାଘ ମଧ୍ୟ ରହିଛନ୍ତି। ଯଦି ଶିମିଳିପାଳର ସୁରକ୍ଷାକୁ ସର୍ବସାଧାରଣ ନିଜର ଦାୟିତ୍ୱ ବୋଲି ଗ୍ରହଣ ନ କରନ୍ତି, ତେବେ ଆମ ଭବିଷ୍ୟତ

ବଂଶଧର ଶିମିଳିପାଳକୁ ଏକ ମରୁଭୂମି ଭାବେ ଦେଖିବେ। ଶିମିଳିପାଳ ବଞ୍ଚିଲେ ଯାଇ ଆମେମାନେ ବଞ୍ଚିପାରିବା, ଆଉ ଆମ ଭବିଷ୍ୟତ ବଂଶଧରମାନେ ମଧ୍ୟ ଉପକୃତ ହେବେ। ଜୀବଜନ୍ତୁ ଓ ପକ୍ଷୀମାନେ ଜଙ୍ଗଲ ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି, ସେମାନଙ୍କ ଦ୍ୱାରା ବୀଜବିକ୍ଷେପ ହୋଇଥାଏ। ସମସ୍ତ ଜୀବଜନ୍ତୁ, ପଶୁ, ପକ୍ଷୀ ଓ ବୃକ୍ଷମାନଙ୍କୁ ସୁରକ୍ଷା କରିବା ଆମର କର୍ତ୍ତବ୍ୟ। ନାରୀ ଜାତି ହିଁ ସ୍ନେହଶୀଳା ଓ ପ୍ରକୃତିର ରକ୍ଷକ ବୋଲି କୁହାଯାଏ। ତେଣୁ ଶିମିଳିପାଳ ସୁରକ୍ଷାରେ ମହିଳାମାନଙ୍କର ଗୁରୁଦାୟିତ୍ୱ ରହିଛି। ଅନ୍ୟମାନଙ୍କୁ ସଚେତନ କରାଇବା ମଧ୍ୟ ମହିଳାମାନଙ୍କର କର୍ତ୍ତବ୍ୟ। ଏଣୁ ଆସନ୍ତୁ ଆମେ ମଧ୍ୟ ଗୁଣ୍ଡୁଚି ମୂଷାର ସେତୁବନ୍ଧ ବାନ୍ଧିବାର ଅବଦାନକୁ ସ୍ମରଣ କରି ଶିମିଳିପାଳ ଜୈବ ମଣ୍ଡଳ ଓ ଜୈବ ବିବିଧତାର ସୁରକ୍ଷା କରିବା ଆମର ପବିତ୍ର କର୍ତ୍ତବ୍ୟ ବୋଲି ମନେ କରି

0: ତଥାପି ଆଜି ମଣିଷ ବୁଝିପାରୁନି ଜଙ୍ଗଲର ଉପକାରିତା ଗଛର ଉପକାରିତାକୁ ବନ୍ୟପ୍ରାଣୀଙ୍କ ସହ ଶତ୍ରୁତା କରିବାରେ ଲାଗିଛି। ଗଛଲତା ଆଉ ବନ୍ୟପ୍ରାଣୀମାନଙ୍କର ବେଦନାକୁ କବିତାରେ ପ୍ରକାଶ କରିଛନ୍ତି କବୟିତ୍ରୀ ଅସୀମା ସାହୁ।
1: କବିତାର ଶୀର୍ଷକ ଶିମିଳିପାଳ। ସେ କହିଲା, ଦେଖ କାନ୍ଦୁଛି ଗଛ, ନିରୀହ ପଶୁପକ୍ଷୀ, ନିଆଁ ଲଗାଇ ଦିଆଯାଉଥିବା ଦେହ ଜଳିଯାଉଛି ହୁତ୍ ହୁତ୍, ଭାରି ପଡ଼ୁଛି ରେ, ସହିପାରୁନି। ଜିଅନ୍ତା ଫାଡ଼ି ଦିଆଯାଉଥିବା ଗଛ ତଣ୍ଟିରୁ କେଁ କଟକଟ ଶବ୍ଦ, ଦନ୍ତା ହାତୀର ମରଣ ବିଭତ୍ସ ଚିତ୍କାର, ହରିଣ କୁଟିରାଙ୍କ ଆର୍ତ୍ତନାଦ ଶୁଣିଛୁ, ଶୁଣିପାରୁଛୁ? ଶାଳ ପିଆଶାଳ ଶାଗୁଆନଙ୍କ ଶବକୁ ବୋହି ନେଉଥିବା ମାଂସଖିଆ ରାକ୍ଷସଙ୍କ ଲମ୍ବା ଧାରକୁ ଦେଖିଛୁ, ଦେଖିପାରୁଛୁ କିରେ? ମୁଁ ଭାବିଲି, ହେ କ'ଣ ଯେ କହୁଛି ସେ ପାଗଳିଟା, ଗଛ ପଶୁ ପକ୍ଷୀ ଏମାନେ ତ ତୁଚ୍ଛ, ଆମର ଭୋଗ ପାଇଁ ସେମାନଙ୍କର ଜନ୍ମ। ସେ ବ୍ୟସ୍ତ ହୋଇଗଲା, ଡାକିଲା ସଭିଙ୍କୁ, ମୋ ପରି କେହି ଆସିଲେନି। ତଥାପି ସେ ଲଢ଼ିଲା, ଏକା ଏକା ଯୁଝିଲା, କାଠଦସ୍ୟୁ ଦାନ୍ତ ମାଫିଆ ଶିକାରୀ ଆଉ ଦାନ୍ତ କାଠି କାଟି ନେଉଥିବା ନିଆଁ ଲଗାଇ ଦେଉଥିବା ପରଭୋଜି ନୃଶଂସ ପିଶାଚଙ୍କୁ ସାବାଡ଼ କରିବାକୁ ଭାବିଲା, କେତେ ବା ପାରିଲା। ଉଲଗ୍ନା ବିବସନା ସେ ହାରିଛି ହାରୁଛି ହାରିଲା, ଧୂସର ପାହାଡ଼ରୁ ନିଆଁ ହୁଳାରେ ଖରା ଧାସରେ ଏବେ ଧରା ଜଳୁଛି। ଦଶ ମାସ ଗରମ ଋତୁ, ଚର୍ଚ୍ଚା ଖବରକାଗଜରେ ଜୋର ଧରିଛି, ମୋ ଆଖିରେ ଜଙ୍ଗଲଠୁ ଗାଁ, ଗାଁଠୁ ସହରର ଗଳି ଅର୍ଗଳିରେ କାଠ ସବୁଧାରି ମଣିଷଙ୍କର ନିର୍ବିଘ୍ନର ଲମ୍ବା ଧାଡ଼ି, ମାଫିଆଙ୍କର ଅଟହାସ୍ୟର ପ୍ରହାର। ସତେ ତ ମୋ ଛାତି ତଳୁ ବି ଯେମିତି ଆଜି କିଏ କହୁଛି, ଶୁଣ ଶୁଣ ଭଲରେ ଶୁଣ, ଲଣ୍ଡା ମୁଣ୍ଡିଆ ପାହାଡ଼ ପେଟରୁ ଜୁଆଣ ଗଛଙ୍କ କାନ୍ଦଣା, ନିରୀହ ପଶୁଙ୍କ ଚିତ୍କାର ଚିତ୍କାର ଚିତ୍କାର।

ଆପଣମାନେ ପ୍ରତ୍ୟେକ ଦିନ ଖବର ପାଉଥିବେ ଯେ ବିଭିନ୍ନ ପ୍ରକାରର ଫଳରେ ବିଭିନ୍ନ ପ୍ରକାର ରାସାୟନିକ ଜିନିଷ ମିଶୁଛି, ତାକୁ ସତେଜ ରଖିବା ପାଇଁ ଏବଂ ତାର ରଙ୍ଗ ଠିକ୍ ଭାବରେ କରିବା ପାଇଁ ବିଭିନ୍ନ ପ୍ରକାର ରଙ୍ଗ ମଧ୍ୟ ଦିଆଯାଉଛି। ଯଦି ଆପଣ ବାଡ଼ି ବଗିଚାରେ ତଟକା ଫଳ ବା ପନିପରିବା ପାଉଛନ୍ତି, ତାକୁ ବ୍ୟବହାର କରନ୍ତୁ। ବଜାରରେ ଯେଉଁ ଜିନିଷ ମିଳୁଛି ତାହା ତଟକା କି ନୁହେଁ, ତାକୁ ପ୍ରଥମେ ଦେଖନ୍ତୁ ସେଥିରେ କୌଣସି ରଙ୍ଗ ଦିଆଯାଇଛି କି ନାହିଁ, ତାକୁ ଦେଖି ନିଅନ୍ତୁ।

0: ଭଉଣୀ ଆଜି ତ ସମୟ ହୋଇଯାଇଛି, ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମ
1: ଏଠି ଶେଷ କରୁଛୁ। ମହିଳା ମହଲ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ଦିନ 1:50 ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଭାରତ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ପରିବହନ, ପ୍ରଯୁକ୍ତିବିଦ୍ୟା ଓ ଭିତ୍ତିଭୂମି ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଶ୍ୱ GDPର 1/4 ବୋଲି କହିଲେ ଅର୍ଥମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ 17ତମ ପେନ୍ସନ୍ ଅଦାଲତ ଏବଂ ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ଙ୍କ ସଫଳତା ନେଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ପରିବହନ, ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମି ସମ୍ପର୍କିତ କେତେକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରୀୟ ବିଜ୍ଞାନ ଫାଉଣ୍ଡେସନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେହିପରି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ କ୍ଷେତ୍ରରେ ସହଯୋଗ ସମ୍ପର୍କିତ ବୁଝାମଣା ଚୂଡ଼ାନ୍ତ ହୋଇଛି। ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ସ୍ୱିଜରଲ୍ୟାଣ୍ଡ ସମ୍ପର୍କ ବୃଦ୍ଧି ନେଇ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଐତିହାସିକ ବାଣିଜ୍ୟ ଓ ଅର୍ଥନୈତିକ ଭାଗିଦାରୀ ବୁଝାମଣା ଏ ଦିଗରେ ସହାୟକ ହୋଇଛି।
3: अगले वर्ष स्विट्जरलैंड जिनीवा AI समिट के माध्यम से इस यात्रा को आगे बढ़ाएगा। जिनीवा AI समिट की सफलता के लिए मैं स्विट्जरलैंड को हार्दिक शुभकामनाएं देता हूं। मुझे विश्वास है कि हम साथ मिलकर AI को रिस्पॉन्सिबल, इंक्लूसिव और ह्यूमन सेंट्रिक बनाने की दिशा में आगे बढ़ते रहेंगे।
2: ବିନିଯୋଗ ପାଇଁ ଆଶା ରଖିଥିବା ବେଳେ ଏ କ୍ଷେତ୍ରରେ ଆଗାମୀ 15 ବର୍ଷରେ ପ୍ରତ୍ୟକ୍ଷ ଭାବେ 10 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
3: ସ୍ୱିଜରଲ୍ୟାଣ୍ଡ କି ଇନ୍ଫ୍ରାଷ୍ଟ୍ରକ୍ଚର କମ୍ପାନୀଜ୍ କୁ ଭାରତ ମେ ବଡେ ଲେଭେଲ ପର ନିବେଶ କରନେ ଅର କାପାସିଟି ବିଲ୍ଡିଂ, ଡିଜାଇନ ଅର ମ୍ୟାନୁଫ୍ୟାକ୍ଚରିଂ ମେ ଭାଗିଦାରୀ କେ ଲିଏ ଆମନ୍ତ୍ରିତ କରତେ ହେ। ସାଇନ୍ସ ଅର ଟେକ୍ନୋଲୋଜି ସହଯୋଗ ଭି ହମାରୀ ସାଝେଦାରୀ କା ଏକ ମଜବୁତ ସ୍ତମ୍ଭ ହେ। ମୁଝେ ବହୁତ ଖୁସି ହେ कि हम जल्द ही हेल्थ, क्लीन एनर्जी और स्पेस जैसे प्रायोरिटी एरियाज में नए ज्वाइंट रिसर्च प्रोजेक्ट लॉन्च करने जा रहे हैं।
2: स्विट्जरलैंड राष्ट्रपति गी पारमेलन 3 ଦିନିଆ ଭାରତ ଗସ୍ତରେ ଆସି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ସହ ବରିଷ୍ଠ ଅଧିକାରୀ ଓ ବ୍ୟବସାୟିକ ନେତୃବୃନ୍ଦଙ୍କୁ ନେଇ ଗଠିତ ଏକ ଗୋଷ୍ଠୀ ଭାରତ ଆସିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ତମ୍ତା ବିମାନ ବନ୍ଦରରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ପରେ ରାଷ୍ଟ୍ରପତି ଭବନ

0: ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କୁ ରାଜକୀୟ ସ୍ୱାଗତ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ପାର୍ମେଲନ୍ କହିଛନ୍ତି ସ୍ୱିଜରଲ୍ୟାଣ୍ଡ ଭାରତ ସମ୍ପର୍କର ଗୁରୁତ୍ୱ ବୃଦ୍ଧି ନେଇ ଏହି ଗସ୍ତ ସୁଯୋଗ ସୃଷ୍ଟି କରିଛି। ଉଭୟ ଦେଶ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପାରସ୍କରିକ ସମ୍ପର୍କ ଆଧାରିତ ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଗି ପାର୍ମେଲାନ୍ଙ୍କ ଭାରତ ସ୍ୱିଜରଲ୍ୟାଣ୍ଡ ସହଭାଗିତା ବୃଦ୍ଧି ବିଷୟକୁ ପ୍ରଶଂସା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିର ପ୍ରଶଂସା କରି କହିଛନ୍ତି ଏହି ବୁଝାମଣା ନେଇ ଆଲୋଚନା ଓ ଏହାକୁ ଚୂଡ଼ାନ୍ତ କରିବା ପ୍ରତି ଭାରତର ପ୍ରତିବଦ୍ଧତା ଦର୍ଶାଉଛି। ଆଜି ନୂଆଦିଲ୍ଲୀରେ ମ୍ୟୁନିକ୍ ନେତାମାନଙ୍କ ବୈଠକରେ ନିର୍ମଳା ସୀତାରମଣ ଏହି ବୁଝାମଣାକୁ ଅନ୍ୟ ସମସ୍ତ ବୁଝାମଣାର ଜନନୀ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ଏହି ବୁଝାମଣାରେ 2 ବିଲିୟନ୍ ଲୋକଙ୍କ ସହ ଜଡ଼ିତ ଅର୍ଥନୀତିକୁ ସାମିଲ କରାଯାଇଛି, ଯାହା ବିଶ୍ୱ GDPର 1/4। ଅର୍ଥମନ୍ତ୍ରୀ କହିଛନ୍ତି ଏହି ବୁଝାମଣାରେ ଭାରତ 92.5% ପର୍ଯ୍ୟନ୍ତ ତାରିଫ ବ୍ୟବସ୍ଥା ମୁକ୍ତ କରିଛି, ଯାହା ସମ୍ପୂର୍ଣ୍ଣ ମୂଲ୍ୟର 82%। କାରାବିଆନ୍ ସାଗରରେ ନିଶାଦ୍ରବ୍ୟ କାରବାରରେ ସାମିଲ ଏକ ନୌକା ଉପରେ ଆମେରିକା ସେନାର ଆକ୍ରମଣ ଯୋଗୁଁ 4 ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରମ୍ପ ପ୍ରଶାସନ ଲାଟିନ୍ ଆମେରିକାରେ ନିଶାଦ୍ରବ୍ୟର ଚୋରାଚାଲାଣ ବିରୁଦ୍ଧରେ ଅଭିଯାନ ଜାରି ରଖିଛି। ଆମେରିକା ସେନାର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ସମ୍ପୃକ୍ତ ନୌକାରେ ନିଶାଦ୍ରବ୍ୟ ଥିଲା କି ନାହିଁ ତାହା ସ୍ୱଷ୍ଟ ହୋଇପାରିନାହିଁ। ଗତବର୍ଷ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଆମେରିକା ସେନା ନୌକାଗୁଡ଼ିକ ଉପରେ ଆକ୍ରମଣ କରିବାରେ 235 ଜଣଙ୍କର ମୃତ୍ୟୁ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର କର୍ମଚାରୀ ଜନ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା 17ତମ ପେନ୍ସନ୍ ଅଦାଲତରେ ଅଧ୍ୟକ୍ଷତା କରିବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ପେନ୍ସନ୍ ଅଦାଲତରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ବରିଷ୍ଠ ପେନ୍ସନ୍ଭୋଗୀ ଏବଂ ପରିବାର ପେନ୍ସନ୍ଭୋଗୀଙ୍କ 897 ଅଭିଯୋଗର ସମାଧାନ ପାଇଁ ବିଚାର କରାଯିବ। ଡକ୍ଟର ଜିତେନ୍ଦ୍ର ସିଂ ଚଳିତ ବର୍ଷ ମେ 13 ତାରିଖରେ ଅନୁଷ୍ଠିତ 16ତମ ପେନ୍ସନ୍ ଅଦାଲତର ସଫଳତାର କାହାଣୀ ଉପରେ ଆଧାରିତ ଫ୍ଲାୟର୍ ଉନ୍ମୋଚନ କରିବେ। ଏହା ସହିତ ପରିବାର ପେନ୍ସନ୍ଭୋଗୀଙ୍କ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଓ ଉତ୍ତର ସମ୍ବଳିତ ଏକ ପୁସ୍ତିକା ମଧ୍ୟ ପ୍ରକାଶ କରାଯିବ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 2017ରେ ପେନ୍ସନ୍ ଅଦାଲତ ବ୍ୟବସ୍ଥା ଆରମ୍ଭ ହେବା ପରଠୁ ଏପର୍ଯ୍ୟନ୍ତ ଅନୁଷ୍ଠିତ 16ଟି ପେନ୍ସନ୍ ଅଦାଲତରେ ମୋଟ 28,797 ଅଭିଯୋଗ ମଧ୍ୟରୁ 20,676 ଅଭିଯୋଗର ସମାଧାନ କରାଯାଇଛି। ଏହାର ସଫଳତା ହାର 71.79% ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ମିଜୋରାମର ଲୁଙ୍ଗଲେଇ ଜିଲ୍ଲାର ଚାଷୀମାନେ କଦଳୀ ଚାଷ କରି ବିଭିନ୍ନ ଉତ୍ପାଦରୁ ବାର୍ଷିକ 3,78,00,000 ଟଙ୍କା ଆୟ କରିଛନ୍ତି। ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ପଦକ୍ଷେପ ଜରିଆରେ ଏହା ସମ୍ଭବ ହୋଇପାରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଅଧୀନରେ କଦଳୀ ଚାଷ କରିବା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା। ସେଠାକାର ଜମିର ମୃତ୍ତିକା ସ୍ତର ପରୀକ୍ଷା ନିରୀକ୍ଷା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଦଳୀ ଚାଷ ପାଇଁ ସ୍ଥିର କରାଯାଇଥିଲା। ବିଭିନ୍ନ ଅଞ୍ଚଳରେ କଦଳୀ ଏବଂ କଦଳୀ ଆଧାରିତ ଜୁସ୍ ଓ ଚିପ୍ସ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି। ସେଠାକାର 17ଟି ଜିଲ୍ଲାରେ 300ରୁ 400 ପରିବାର ନିୟୋଜିତ ହୋଇଥିବା ବେଳେ ସେମାନେ ବାର୍ଷିକ 3,00,000 ଅଧିକ ଟଙ୍କା ଆୟ କରୁଥିବା ସୂଚନା ମିଳିଛି। ଏହି ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି
1: ଆପ୍ ସଭି ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ଅଭିଯାନ ସେ ବି ପରିଚିତ ହୋଗେ। ଇସ୍କା ଲକ୍ଷ୍ୟ ୟେ ହୈ କି ହର ଜିଲ୍ଲେ ମେ କମ୍ ସେ କମ୍ एक मशहूर उत्पाद को अंतर्राष्ट्रीय बाजारों तक पहुंचाने के लिए हम प्रयास करें। ये हर जिले को आर्थिक रूप से आत्मनिर्भर बनाने में बहुत बड़ी भूमिका निभा सकता है।
0: ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ସଫଳତା ନେଇ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଅଭିନନ୍ଦନ ଜଣାଇବା ସହ ମହିଳା କ୍ରୀଡ଼ାବିତ୍ମାନଙ୍କର ପ୍ରଦର୍ଶନକୁ ନେଇ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି କ୍ରୀଡ଼ାବିତ୍ମାନଙ୍କ କଠିନ ପରିଶ୍ରମ ଦକ୍ଷତା ଓ ଦୃଢ଼ ଅଧ୍ୟବସାୟ ଦେଶ ପାଇଁ ସମ୍ମାନ ଆଣିଛି।

0: କ୍ରୀଡ଼ା ଯାତ୍ରା ପାଇଁ ସେ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତୀୟ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳର ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଏହି କ୍ରୀଡ଼ାରେ ଭାରତ 21ଟି ସ୍ୱର୍ଣ୍ଣ, 27ଟି ରୌପ୍ୟ ଏବଂ 37ଟି କାଂସ୍ୟ ସହ ମୋଟ ପଦକ 85ଟି ହାସଲ କରି ଚତୁର୍ଥ ସ୍ଥାନରେ ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ଯୁଗରେ ଇ ଆବର୍ଜନା ଓ ଏହାର ସମାଧାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଇ ୱେଷ୍ଟ ରିସାଇକେଲିଂ ବିଶେଷଜ୍ଞ ମୟଙ୍କ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରି ପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 233 1 4 4 4 2 3 3 1 0 4 8 1 ଏବଂ 237 1710 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ପରିବହନ, ପ୍ରଯୁକ୍ତି ବିଦ୍ୟା ଓ ଭିତ୍ତିଭୂମି ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଶ୍ୱ ଜିଡିପିର 1/4 ବୋଲି କହିଲେ ଅର୍ଥମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ 17ତମ ପେନ୍ସନ୍ ଅଦାଲତ ଏବଂ ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ଙ୍କ ସଫଳତା ନେଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Prime Minister Narendra Modi holds bilateral talks with Swiss President Guy Parmelin in New Delhi, says India and Switzerland will work together to boost trade, investment and develop trusted supply chains for the world. India and Switzerland ink several agreements to promote cooperation in transportation technologies, mobility systems and infrastructure. Finance Minister Nirmala Sitharaman hails India-EU free trade deal, says it reflects India's approach to negotiating and finalizing trade agreements. Punjab and Haryana High Court orders CBI probe into ED allegations of corruption against Punjab Chief Minister's office. And IMD forecasts heavy rainfall over Karnataka, Kerala, Mahe, Tamil Nadu, Puducherry and Karaikal till tomorrow. India and Switzerland today inked several agreements in the field of promotion and collaboration on transportation technologies, mobility systems and infrastructure. A letter of intent was also signed between the Department of Science and Technology and the Swiss National Science Foundation. An implementation arrangement for cooperation in innovation, technology transfer and entrepreneurship between the Department of Science and Technology and the Zurich University of Applied Sciences was also signed. These agreements were signed after bilateral talks between Prime Minister Narendra Modi and Swiss President Guy Parmelin in New Delhi. In a joint press meet, Prime Minister Modi appreciated the Swiss President's commitment

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନବୀକରଣ ପରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ଆଜି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ। ଯୁବ ନେତୃତ୍ୱକୁ ଆଗକୁ ନେବା ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ରକ୍ତ ଶିକୁଳି ରୋଗୀଙ୍କ ପାଇଁ ଅନୁଗୁଳ ଜିଲ୍ଲାରୁ ରାଜ୍ୟର ପ୍ରଥମ ନିଃଶୁଳ୍କ ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଶହୀଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ଶିକ୍ଷକଙ୍କ ସହିତ ସହଯୋଗ, 60 ବର୍ଷର ବୃତ୍ତିଗତ ଜୀବନର ସୁରକ୍ଷା, ଆମ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉ।

0: ହେଉଛି ବିଶ୍ୱ ଶିକ୍ଷକ ଦିବସ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ନବୀକରଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ଏହାର ଉଦ୍ଘାଟନ କରିବେ। 164 କୋଟି ଟଙ୍କା ବ୍ୟୟରେ ଷ୍ଟୁଡିଓର ନବୀକରଣ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସାହନ ମିଳିବା ସହ ରାଜ୍ୟ ବାହାରର ନିର୍ମାତାମାନେ ମଧ୍ୟ ଏଥିପ୍ରତି ଆକୃଷ୍ଟ ହେବେ। ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରାଯିବା ନେଇ ନିଷ୍ପତ୍ତି ହୋଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସୂରଜ କହିଛନ୍ତି, ଆସନ୍ତା 15 ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। କଲେଜ ପକ୍ଷରୁ ଆସନ୍ତା ବୁଧବାର ଦିନ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଶୁକ୍ରବାର ଦିନ ନାମାଙ୍କନପତ୍ର ଦାଖଲ, 10 ତାରିଖରେ ପ୍ରତ୍ୟାହାର, 14ରେ ହ୍ୱାଇଆଇ ଷ୍ଟାଣ୍ଡ ମିଟିଂ, 15 ତାରିଖରେ କ୍ୟାମ୍ପସ୍ ଭୋଟ୍ ଓ 16ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ନିର୍ବାଚନୀ ଇସ୍ତାହାରରେ କଲେଜ ନିର୍ବାଚନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଯୁବ ନେତୃତ୍ୱକୁ ଆଗକୁ ନେବା ଲକ୍ଷ୍ୟ ନେଇ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।
1: ଚଳିତ ବର୍ଷ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ବାଚନ କରିବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏ ଇଲେକ୍ସନ କରିବାଟା ଓଡ଼ିଶାର ଯେଉଁ ଯୁବ ନେତୃତ୍ୱମାନେ ଅଛନ୍ତି ସେମାନେ ଆସନ୍ତାକାଲିର ଆମ ଆଗଧାଡ଼ିର ନେତୃତ୍ୱ ହେବେ। ସେମାନଙ୍କୁ ଗଣତନ୍ତ୍ରର ଦାୟିତ୍ୱ, ଗଣତନ୍ତ୍ରର ଗୁରୁତ୍ୱ ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ବୁଝେଇ ସେମାନଙ୍କୁ ଆସନ୍ତାକାଲିର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ କରିବା।
0: ସେଲ୍ଫ ଫାଇନାନ୍ସିଂ କୋର୍ସର ଛାତ୍ରଛାତ୍ରୀମାନେ ନିର୍ବାଚନରେ ଭାଗ ନେଇପାରିବେ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି। ରାଜ୍ୟରେ ପ୍ରଥମଥର ପାଇଁ ଅନୁଗୁଳ ଜିଲ୍ଲାରୁ ରକ୍ତ ଶିକୁଳି ଆକ୍ରାନ୍ତଙ୍କ ନିମନ୍ତେ ସମ୍ପୂର୍ଣ୍ଣ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଜାତୀୟ ରକ୍ତ ଶିକୁଳି ରକ୍ତହୀନତା ନିରାକରଣ କାର୍ଯ୍ୟକ୍ରମ ଏବଂ ରକ୍ତହୀନତା ମୁକ୍ତ ଭାରତର ସ୍ୱତନ୍ତ୍ର ଅଭିଯାନକୁ ଆଜି ଶୁଭାରମ୍ଭ କରିଛନ୍ତି। ଟିକାକରଣ କାର୍ଯ୍ୟ ପାଇଁ ଅନୁଗୁଳ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଡିଏମ୍ଏଫ୍ରୁ ଆଗାମୀ 2 ବର୍ଷ ଲାଗି 2,80,00,000 ଟଙ୍କା ବ୍ୟୟବରାଦ କରାଯାଇଛି। ଜିଲ୍ଲାରେ 2,00,000 ଲୋକଙ୍କ ସ୍କ୍ରିନିଂ ପରେ 1,785 ଜଣ ରକ୍ତହୀନତା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା 6ରୁ 40 ବର୍ଷ ବୟସର ସମସ୍ତ ରୋଗୀଙ୍କୁ 2ଟି ଡୋଜ୍ ଟିକା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଉଭୟ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆସନ୍ତା 10 ତାରିଖ ସକାଳେ ସମ୍ବଲପୁର ଜିଲ୍ଲାବ୍ୟାପୀ ଆୟୋଜିତ ହେବାକୁ ଥିବା ସ୍ୱଚ୍ଛତା ଅଭିଯାନରେ ଜିଲ୍ଲାର ପ୍ରତ୍ୟେକ ନାଗରିକ ସାମିଲ ହେବା ପାଇଁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଲକ୍ଷ୍ମୀ ପୁରାଣର ଦୃଷ୍ଟାନ୍ତ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଯେଉଁଠି ସ୍ୱଚ୍ଛତା ଥାଏ ସେଇଠି ମା ଲକ୍ଷ୍ମୀ ବାସ କରନ୍ତି। ପୂଜ୍ୟ ମହାତ୍ମା ଗାନ୍ଧୀ ସ୍ୱଚ୍ଛତାକୁ କେବଳ ବ୍ୟକ୍ତିଗତ ଅଭ୍ୟାସ ନୁହେଁ ବରଂ ସୁସ୍ଥ ସମାଜ ଓ ଉତ୍ତମ ଜୀବନର ମୂଳ ଆଧାର ଭାବେ ଦେଖୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ହିଁ ସେବା ବୋଲି ସବୁବେଳେ କହିଆସୁଥିବା ଶ୍ରୀ ପ୍ରଧାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶହୀଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ଓଡ଼ିଶା ବିଧାନସଭାରେ ଦେଶର କନିଷ୍ଠତମ ଶହୀଦ ବାଜି ରାଉତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମାତ୍ର 12 ବର୍ଷ ବୟସରେ ବ୍ରିଟିଶ ଶାସକଙ୍କ ଅତ୍ୟାଚାର ଓ ଗୁଳିକୁ ନ ଡରି ମାତୃଭୂମିର ସ୍ୱାଧୀନତା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଏହି ବୀର ସନ୍ତାନଙ୍କ ଅଦମ୍ୟ ସାହସ, ନିର୍ଭୀକତା ଓ ଦେଶପ୍ରେମ ସମସ୍ତଙ୍କ ପାଇଁ ଚିର ପ୍ରେରଣାର ଉତ୍ସ। ତାଙ୍କର ଅମର ବଳିଦାନ ଆଗାମୀ ପିଢ଼ିକୁ ସର୍ବଦା ଦେଶ ସେବା ପାଇଁ ଉତ୍ସାହିତ କରୁଥିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
2: ଶହୀଦ ବାଜି ରାଉତଙ୍କର ନୀଳକଣ୍ଠପୁର ଗ୍ରାମରେ ତାଙ୍କ ଜନ୍ମ ଦିବସକୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରାଯାଇଥିଲା। ଶହୀଦଙ୍କର ଗ୍ରାମକୁ ଆଦର୍ଶ ଗ୍ରାମ ରୂପେ ଘୋଷଣା ମଧ୍ୟ କରାଯାଇଛି ଏବଂ ବାଜି ରାଉତଙ୍କର ସ୍ମୃତିରେ ଢେଙ୍କାନାଳଠାରେ 120 କୋଟି ଟଙ୍କା ବ୍ୟୟରେ ବାଜି ରାଉତ ସ୍ପୋର୍ଟସ୍ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ କରାଯାଉଛି। ଆମ ସରକାର ଓଡ଼ିଶାର ବରପୁତ୍ର ଓ ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ପ୍ରତିବଦ୍ଧ। ମହାନ ଦେଶଭକ୍ତମାନଙ୍କର ସ୍ମୃତିଚାରଣ କରି ସେମାନଙ୍କର ଅବଦାନକୁ ସ୍ମରଣ କରିବା ପାଇଁ ଆମ ସରକାର ସବୁବେଳେ ପଦକ୍ଷେପମାନ ନେଇ ଆସୁଛନ୍ତି।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି।

0: ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ମିଶନ ଲାଇଫ ସମ୍ପର୍କରେ।
1: ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ମଣିଷର ଦୈନନ୍ଦିନ ଜୀବନଶୈଳୀ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପରିବେଶ ସୁରକ୍ଷା ପାଇଁ ସଚେତନ ହେବା ଓ ପରିବେଶ ଅନୁକୂଳ ବ୍ୟବହାରକୁ ଲୋକଙ୍କ ଜୀବନର ଅଂଶ ଭାବେ ସଚେତନ କରିବା ମିଶନ ଲାଇଫ୍ର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଇବାକୁ ବିଶ୍ୱରେ ବାର୍ତ୍ତା ରଖିଛନ୍ତି। ଏଥିରେ ମୋଟ 7 ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ଶକ୍ତି ସଞ୍ଚୟ, ଜଳ ସଂରକ୍ଷଣ, ଏକକ ପ୍ଲାଷ୍ଟିକ୍ର ବ୍ୟବହାର, ବର୍ଜ୍ୟବସ୍ତୁ ହ୍ରାସ, ସ୍ଥାୟୀ ଓ ପରିବେଶ ଅନୁକୂଳ ଖାଦ୍ୟ ପ୍ରଣାଳୀ, ବର୍ଜ୍ୟର ପୁନଃ ବ୍ୟବହାର ଏବଂ ସୁସ୍ଥ ଜୀବନଶୈଳୀ। ମିଶନ ଅଧୀନରେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ପରିବର୍ତ୍ତନକୁ ଗୁରୁତ୍ୱ ଦିଆଯାଉଛି, ଯେପରିକି ଆବଶ୍ୟକ ନଥିବା ସ୍ଥଳେ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବା, ଏଲ୍ଇଡି ବ୍ୟବହାର, ସାର୍ବଜନୀନ ପରିବହନ କିମ୍ବା ସାଇକେଲ୍ ଚଳାଇବା, ବର୍ଷା ଜଳ ସଂରକ୍ଷଣ, ପାଣି ଅପଚୟ ରୋକିବା, କପଡ଼ା କିମ୍ବା କାଗଜ ବ୍ୟାଗ୍ ବ୍ୟବହାର, ଓଦା ଓ ଶୁଖିଲା ବର୍ଜ୍ୟକୁ ପୃଥକ କରିବା, ଇ ବର୍ଜ୍ୟର ପୁନଃ ଚକ୍ରଣ ଓ ଚାରା ରୋପଣ ଭଳି ପଦକ୍ଷେପ ନିଆଯାଉଛି। ମିଶନ ଅଧୀନରେ ମାଲକାନଗିରି ଜିଲ୍ଲାର ବନ ବିଭାଗ ସହ ବିଭିନ୍ନ ବିଭାଗର ସହଯୋଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ସାଇକ୍ରନ୍ ଡିଏନ୍ ଆକାଶବାଣୀକୁ ମିଶନ ସମ୍ପର୍କରେ କହିଛନ୍ତି।
2: ଜଳବାୟୁ ଓ ପରିବର୍ତ୍ତନ ପାଇଁ ଆମର ପରିବେଶ ସଙ୍କଟରେ ଅଛି, ତାହାର ସମାଧାନ ପାଇଁ ଭାରତ ସରକାର ମିଶନ ଲାଇଫ୍ ଲାଇଫ୍ ସ୍ଟାଇଲ୍ ଫର୍ ଏନ୍ଭାରନମେଣ୍ଟ ଆନ୍ଦୋଳନରେ ଯୋଗଦାନ ନିଅନ୍ତୁ। ମିଶନ ଲାଇଫ୍ ତାର ମେଜର ମନ୍ତ୍ର ଅଛି ରେଡ୍ୟୁସ୍ ରିୟୁଜ୍ ରିସାଇକଲ୍, ଓ ତାର ଗୋଲ୍ ଅଛି କେମିତି ଆମର ଡିମାଣ୍ଡ ଚେଞ୍ଜ କରିବା, ସପ୍ଲାଇଟା ଚେଞ୍ଜ କରିବା ଓ ପଲିସି ଚେଞ୍ଜ କରିବା। ଆସନ୍ତୁ ଆମେ ସବୁ ଦିନର ଜୀବନ ଛୋଟ ଛୋଟ ପରିବର୍ତ୍ତନ କରିବା।
1: ମାଲକାନଗିରିର ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ରିପୋର୍ଟ ସହ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
0: ସମାଜ ପ୍ରତି ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମନେ ପକାଇ ଆଜି ବିଶ୍ୱ ଶିକ୍ଷକ ଦିବସ ପାଳନ କରାଯାଉଛି। 1994 ଅକ୍ଟୋବର 5 ପ୍ରତିବର୍ଷ ବିଶ୍ୱ ଶିକ୍ଷକ ଦିବସ ରୂପେ ପାଳନ କରିବା ଲାଗି ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଶିକ୍ଷକଙ୍କ ସହିତ ସହଯୋଗ, 60 ବୃତ୍ତିଗତ ଜୀବନର ସୁରକ୍ଷା, ଆମ ଭବିଷ୍ୟତ ଗଠନ, ଏହି ଦିବସର ବାର୍ତ୍ତା ରହିଛି। ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର 125 ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି। ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ ଏହି ବିଦ୍ୟାଳୟ ଖୋର୍ଦ୍ଧାର ସ୍ୱାଭିମାନର ପ୍ରତୀକ, ବିଦ୍ୟାଳୟର ବିକାଶ ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବାବାମଣି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁସ୍ଥ ସମାଜ ଗଠନ ଦିଗରେ ଯୁବପିଢ଼ିଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଯୁବ ସମାଜକୁ ନିଶା ସେବନରୁ ଦୂରରେ ରହି ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ କାର୍ଯ୍ୟକ୍ରମରେ ଆହ୍ୱାନ କରାଯାଇଥିଲା। ପୋଷଣ ମାସ 2026 ଅବସରରେ ଶିଶୁଙ୍କ ସୁସ୍ଥ ବିକାଶ, ପୁଷ୍ଟିକର ଖାଦ୍ୟ ଏବଂ ମାତୃ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ବିଭିନ୍ନ ସଚେତନତାମୂଳକ ପ୍ରତିଯୋଗିତା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜେଏଲ୍ସି ବିଦ୍ୟାଳୟ ଓ ନବରଙ୍ଗପୁର ମହାବିଦ୍ୟାଳୟଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଶିଶୁ ଓ ଅଭିଭାବକ ଯୋଗ ଦେଇଥିଲେ। ଭିବି ଜିରାମଜୀ ଯୋଜନାରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୋଳସାହି ପଞ୍ଚାୟତ ଝାଡ଼ିଆଡିଆଠାରେ ନଡ଼ିଆ ଚାରାରୋପଣ ପ୍ରକଳ୍ପ ଆରମ୍ଭ ହୋଇଛି। ଗ୍ରାମର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଏହି ପ୍ରକଳ୍ପ ସହାୟକ ହେବ ବୋଲି ଚାରାରୋପଣ କାର୍ଯ୍ୟରେ ଯୋଗଦେଇ ପ୍ରଶାସନିକ ଅଧିକାରୀମାନେ କହିଥିଲେ। ନବୀକରଣ ପରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ଆଜି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ। ଯୁବ ନେତୃତ୍ୱକୁ ଆଗକୁ ନେବା ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି କହିଲେ ଉଚ୍ଚଶିକ୍ଷାମନ୍ତ୍ରୀ। ରକ୍ତଶିକୁଳି ରୋଗୀଙ୍କ ପାଇଁ ଅନୁଗୁଳ ଜିଲ୍ଲାରୁ ରାଜ୍ୟର ପ୍ରଥମ ନିଃଶୁଳ୍କ ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଶହୀଦ ବାଜିରାଉତଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଏବଂ ଶିକ୍ଷକଙ୍କ ସହିତ ସହଯୋଗ, 60 ବୃତ୍ତିଗତ ଜୀବନର ସୁରକ୍ଷା, ଆମ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିକ୍ଷକ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

କେତେବେଳେ କାର୍ଯ୍ୟକ୍ରମ ରିଲି କରି ଶୁଣାଇଲୁ ଆକାଶ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30 ମିନିଟ୍ ଆସନ୍ତୁ ଶୁଣିବା ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଆକାଶବାଣୀ ବାରିପଦା। ଆରମ୍ଭ କରୁଛୁ ଭକ୍ତି ଗୀତ କାର୍ଯ୍ୟକ୍ରମ। ବନମାଳୀ ଦାସଙ୍କ ରଚନାରେ ଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଭକ୍ତି ଗୀତଟି।

ଅକ୍ଷୟ ମହାନ୍ତିଙ୍କ ନିଜସ୍ୱ ରଚନାରୁ ଶିଳ୍ପୀ ଅକ୍ଷୟ ମହାନ୍ତି ଏବଂ ସାଥୀ କଳାକାରମାନଙ୍କ ଦ୍ୱାରା ପରିବେଷିତ ଏହି ଭକ୍ତିଗୀତଟି ଆପଣମାନେ ଶୁଣୁଥିଲେ। ପରବର୍ତ୍ତୀ ଭକ୍ତିଗୀତ ସାନନ୍ଦିଜଙ୍କ ରଚନାରୁ ଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ଆସନ୍ତୁ ଶୁଣିବା।

ଏଥିସହିତ ଭକ୍ତି ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସୁଗମ ସଙ୍ଗୀତ। ବସନ୍ତରାଜ ସାମଲଙ୍କ ରଚନାରୁ ଶିଳ୍ପୀ ସୌରଭ ଏବଂ ତପ ମିଶ୍ରଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଏହି ଗୀତଟି।

ସୁଦୀପ୍ତା ଏବଂ କୁମାର ବାପିଙ୍କ କଣ୍ଠରେ ଶୁଣୁଥିଲେ ଏହି ଗୀତଟି, ରଚନା ବସନ୍ତରାଜ ସାମଲ। ବସନ୍ତରାଜ ସାମଲଙ୍କ ରଚନାରୁ ଶିଳ୍ପୀ ସୌରଭ ନାୟକ ଏବଂ ତପ ମିଶ୍ରଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଏହି ଗୀତଟି।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ତପମିଶ୍ର ଏବଂ ଶ୍ରୀଚରଣଙ୍କ କଣ୍ଠରେ ବସନ୍ତରାଜ ସାମଲଙ୍କ ରଚନା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିବା ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଯୁବ ଶକ୍ତି। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନା ସୁଚିସ୍ମିତା ବେଉରା।

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଯୁବାବସ୍ଥା ମାନେ ନୂଆ ସ୍ୱପ୍ନ, ନୂଆ ଲକ୍ଷ୍ୟ ଆଉ ନିଜ ପାଇଁ ଗୋଟିଏ ନୂଆ ପରିଚୟ ଗଢ଼ିବାର ସମୟ। ଆଜିର ଯୁବପିଢ଼ି କ୍ୟାରିୟରକୁ ନେଇ ବେଶ ସଚେତନ, ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜ ଭବିଷ୍ୟତ ଗଢ଼ୁଛନ୍ତି। ତେବେ ଏମିତି ଏକ କ୍ଷେତ୍ର ରହିଛି ଯେଉଁଠି ନିଜ କ୍ୟାରିୟର ସହିତ ଦେଶ ସେବାର ଗୌରବ ମଧ୍ୟ ମିଳିଥାଏ, ତାହା ହେଉଛି ଭାରତୀୟ ବାୟୁସେନା। ଆକାଶମାର୍ଗରେ ଦେଶର ସୁରକ୍ଷା କରୁଥିବା ବୀର ଯବାନଙ୍କ ପଛରେ ରହିଛି କଠୋର ପ୍ରଶିକ୍ଷଣ, ଶୃଙ୍ଖଳା, ଅସୀମ ପରିଶ୍ରମ ଏବଂ ଆଧୁନିକ ପ୍ରଯୁକ୍ତିର ସଠିକ୍ ବ୍ୟବହାର। ଆଜିର ଟେକ୍ନୋଲୋଜି ଯୁଗରେ ବାୟୁସେନା ନୂଆ ନୂଆ ପ୍ରଯୁକ୍ତି ସହ ନିଜକୁ ଆହୁରି ସଶକ୍ତ କରୁଛି। ତେଣୁ ଏହା କେବଳ ଆକାଶରେ ଉଡ଼ିବାର ସ୍ୱପ୍ନ ନୁହେଁ, ବରଂ ଜ୍ଞାନ, ଦକ୍ଷତା, ସାହସ ଓ ଦେଶ ପ୍ରତି ଦାୟିତ୍ୱକୁ ଏକାଠି କରିବାର ଏକ ସୁଯୋଗ। ତେବେ ଶ୍ରୋତାବନ୍ଧୁ, ଅକ୍ଟୋବର ମାସ 8 ତାରିଖରେ ଆମେ ପାଳନ କରିବାକୁ ଯାଉଛୁ ଭାରତୀୟ ବାୟୁସେନା ଦିବସ। ଏହି ଅବସରରେ ଆଲୋଚନାର ବିଷୟବସ୍ତୁ ରହିଛି ଭାରତୀୟ ବାୟୁସେନାରେ ଯୁବପିଢ଼ିର ଉଡ଼ାଣ। ତେବେ ଶ୍ରୋତାବନ୍ଧୁ, ଆମ ସହ ଟେଲିଫୋନ୍ ମାଧ୍ୟମରେ ଯୋଡ଼ି ହୋଇଛନ୍ତି ଅବସରପ୍ରାପ୍ତ ବାୟୁସେନା କମୋଡର ଶ୍ରୀ ନିରଞ୍ଜନ ପାଢ଼ୀ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ।
1: ସବୁ ଶ୍ରୋତାମାନଙ୍କୁ ମୋର ନମସ୍କାର।
0: ତେବେ ସାର୍, ଆମେ ପାଳନ କରିବାକୁ ଯାଉଛୁ ଭାରତୀୟ ବାୟୁସେନା ଦିବସ। ଏହି ବାୟୁସେନା ଦିବସର କ'ଣ ଗୁରୁତ୍ୱ ରହିଛି? ଏଥିସହିତ ଆମ ଦେଶ ସାମ୍ନା କରୁଥିବା ବିଭିନ୍ନ ପ୍ରକାରର ଆହ୍ୱାନକୁ ମୁକାବିଲା କରିବା ପାଇଁ ସେ ନିଜକୁ କେମିତି ପ୍ରସ୍ତୁତ କରୁଛି, ସେ ସମ୍ପର୍କରେ ଆମ ଶ୍ରୋତାବନ୍ଧୁମାନଙ୍କୁ ସଂକ୍ଷିପ୍ତରେ କିଛି ଜଣାନ୍ତୁ।
1: 8 ଅକ୍ଟୋବର 1932 ମସିହାରେ ଭାରତୀୟ ବାୟୁସେନାର ଜନ୍ମ ହୋଇଥିଲା। ସେତେବେଳେ ଭାରତ ସ୍ୱାଧୀନ ହୋଇନଥିଲା, ସେହି ସମୟରେ ତାକୁ ରୟାଲ ଇଣ୍ଡିଆନ ଏୟାରଫୋର୍ସ ନାମରେ ନାମିତ କରାଯାଇଥିଲା। ସେହିଦିନ 4 ୱାପିଟି ଏୟାରକ୍ରାଫ୍ଟ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ଆଉ ସେହି ଦିନଟାକୁ ସେଥିପାଇଁ ଭାରତୀୟ ବାୟୁସେନା ଦିବସ ହିସାବରେ ପାଳନ କରାଯାଏ। ଭାରତୀୟ ବାୟୁସେନା ଭାରତୀୟ ସୀମାର ଯୋଉ ଆକାଶକୁ ପ୍ରତିରକ୍ଷା ପ୍ରଦାନ କରୁଛି। 1971 ମସିହାରେ ବାଂଲାଦେଶର ଜନ୍ମ, ଭାରତୀୟ ବାୟୁସେନାରେ ଯୋଉ ଉପଲବ୍ଧି ସେଟା ବିଶ୍ୱବିଦିତ ଏବଂ ଭାରତୀୟ ବାୟୁସେନା ସବୁବେଳେ ସତତଃ ପ୍ରସ୍ତୁତ ଅଛି। ଆଉ ସେଇଟା ଅଳ୍ପ କିଛି ଦିନ ତଳେ ଅର୍ଥାତ 7-8 May 2025 ଅପରେସନ ସିନ୍ଦୁର ମାଧ୍ୟମରେ ବି ଆପଣମାନେ ଅବଗତ ଥିବେ, ସେ ଆପଣମାନଙ୍କୁ ଜଣାଇ ଦିଆଯାଇଥିଲା ଯେ ଭାରତୀୟ ବାୟୁସେନାର ଶକ୍ତି କେତେ। ଏ ଦୃଷ୍ଟି ଦେଖିଲେ ଭାରତୀୟ ବାୟୁସେନା 4 ଜାହାଜରୁ ସୃଷ୍ଟି ହେଇ ଆଜି ବହୁତ ବଡ ଫୋର୍ଥ ଲାର୍ଜେଷ୍ଟ ଏୟାରଫୋର୍ସରେ ପରିଣତ ହେଇଛି। ଆଉ ଶକ୍ତି ହିସାବରେ ହିସାବ କଲେ ଗ୍ଲୋବାଲ ଏୟାରଫୋର୍ସ ଇଣ୍ଡେକ୍ସରେ ବର୍ତ୍ତମାନ ଭାରତର ପୋଜିସନ ବହୁତ ରିଚ୍, ବହୁତ ଫ୍ରୁଟଫୁଲ, ବହୁତ ସକ୍ସେସଫୁଲ। ଆମର ଭାରତୀୟ ବାୟୁସେନାରେ ଆମର ଭାରତର ଯୋଉ ଶତ୍ରୁମାନେ ଆପଣମାନେ ଜାଣିଛନ୍ତି, ଆମର ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ ଅଛନ୍ତି, ନର୍ଥର୍ଣ୍ଣ ଫ୍ରଣ୍ଟରେ ଅଛନ୍ତି ଏବଂ ଆମର ଇଷ୍ଟର୍ଣ୍ଣ ଫ୍ରଣ୍ଟରେ ବି ଗୋଟେ ନୂଆ ଫୋର୍ସ ମୁଣ୍ଡ ଉଠାଉଛି। ତେଣୁ ଆମେ ସବୁବେଳ ପାଇଁ 2-ଫ୍ରଣ୍ଟ ୱାର୍ ପାଇଁ ପ୍ରିପେୟାର ହେଉଛୁ। 2-ଫ୍ରଣ୍ଟ ତା ପାଇଁ ବି ସତତ ପ୍ରସ୍ତୁତ ରହିବା ଦରକାର। କିନ୍ତୁ ଆପଣମାନଙ୍କୁ କହି ରଖିବା ପାଇଁ ଚାହୁଁଛି, ଭାରତ ବାୟୁସେନାରେ ଯେତିକି ସ୍କ୍ୱାଡ୍ରନ୍ ରହିବା କଥା ତାଠୁ ବର୍ତ୍ତମାନ କିଛି ବହୁତ ପରିମାଣରେ ଯୁଦ୍ଧ ଜାହାଜର ରିକ୍ୱାୟାରମେଣ୍ଟ ଅଛି, କିନ୍ତୁ ପୁରା ହେଇପାରୁନାହିଁ। ତା ଛଡ଼ା ଆପଣମାନେ ଜାଣିଥିବେ ଚାଲିଛି ଇରାନର ଯୋଉ ଡ୍ରୋନ୍ ଆକ୍ରମଣ ବା ଡ୍ରୋନ୍ ୱାର୍ଫେୟାରରେ ଇରାନ ବହୁତ ସକ୍ଷମ ହେଇଛି, ସେଟା କହୁଛନ୍ତି ଏସିମେଟ୍ରିକ ୱାର୍ଫେୟାର। ତେଣୁ ଭାରତ ମଧ୍ୟ ଏସିମେଟ୍ରିକ ୱାର୍ଫେୟାରକୁ ପ୍ରତିହତ କରିବା ପାଇଁ ତୟାର ଅଛି। LCA ଏୟାରକ୍ରାଫ୍ଟ, ତେଜସ୍ ଏୟାରକ୍ରାଫ୍ଟ, ଇଣ୍ଡିଜିନସ୍ ଏୟାରକ୍ରାଫ୍ଟ ଭାରତରେ ଡେଭଲପମେଣ୍ଟ ହେଇଛି ଟେକ୍ନୋଲୋଜି। ସେଇ 4th generation ଏୟାରକ୍ରାଫ୍ଟ ଭାରତୀୟ ବାୟୁସେନାରେ ଗୋଟେ ମେଜର ସୋର୍ସ ବନିବ। ତା ଛଡ଼ା ଆମେ ନୂଆ ନୂଆ ଏୟାରକ୍ରାଫ୍ଟ ବା 5th generation ଏୟାରକ୍ରାଫ୍ଟ ଓ 6th generation ଏୟାରକ୍ରାଫ୍ଟ ପାଇଁ ଆମର ଆଶାବାଦୀ ଅଛୁ। ଆଉ ଆଡଭାନ୍ସ ମଲ୍ଟିରୋଲ କମ୍ବାଟ ଏୟାରକ୍ରାଫ୍ଟ ଆମକା ପ୍ରୋଜେକ୍ଟ ବି ଆରମ୍ଭ ହେଇସାରିଲାଣି। ଆସନ୍ତା 10 ଭାରତୀୟ ବାୟୁସେନା ପାଇଁ ଇଣ୍ଡିଜିନସ୍ ଇକ୍ୱିପମେଣ୍ଟ ମାନୁଫ୍ୟାକ୍ଚରିଂ ପାଇଁ ବହୁତ ବଡ ପଦକ୍ଷେପ ବୋଲି ମୋର ଅନୁମାନ ଅଛି।
0: ପରବର୍ତ୍ତୀ ପ୍ରଶ୍ନଟି ଆମ ଯୁବପିଢ଼ି ମାନଙ୍କ ପାଇଁ ରହିଛି। ଯୁବପିଢ଼ିମାନେ କ୍ୟାରିୟର ପାଇଁ ଅନେକ ବିକଳ୍ପ ବାଛୁଛନ୍ତି, ଯେମିତିକି IIT NIT ଯେଉଁ ପିଲାମାନେ ସବୁ ବାହାରୁଛନ୍ତି ଶିକ୍ଷିତ ଯୁବକମାନେ, ସେମାନେ ବେଶୀ କରି କର୍ପୋରେଟ ସେକ୍ଟର ବା ହାଇ ପେଇଂ ଜବ୍କୁ ବେଶୀ ପ୍ରିଫର କରୁଛନ୍ତି। କିନ୍ତୁ ଆମର ବେଶୀ ରିକ୍ୱାୟାରମେଣ୍ଟ ରହୁଛି ଆମ ଭାରତୀୟ ବାୟୁସେନାରେ। ତେବେ ଆମ ଯୁବପିଢ଼ିମାନଙ୍କୁ କିପରି ଭାବରେ ଆପଣ ଆହ୍ୱାନ କରିବେ ଯେମିତିକି ଆମ ଭାରତୀୟ ବାୟୁସେନାରେ ଯୋଗ ଦେବା ପାଇଁ ସେମାନେ ଅଧିକ ଆଗ୍ରହୀ ହେବେ?
1: ମୁଁ ଆପଣଙ୍କୁ ଗୋଟେ ଷ୍ଟାଟିଷ୍ଟିକ୍ସ ଦେବା ପାଇଁ ଚାହୁଁଛି। ଭାରତୀୟ ବାୟୁସେନା ବର୍ଷରେ 2 AFCAT ଏଣ୍ଟ୍ରାନ୍ସ ଏକ୍ସାମିନେସନ ତାଙ୍କ ଅଫିସର୍ସ ମାନଙ୍କ ପାଇଁ କରନ୍ତି, ଆଉ TAR ଏକ୍ସାମିନେସନ

0: ଯବାନ ମାନଙ୍କ ପାଇଁ କରନ୍ତି। ତେଣୁ ଏଇ ଆସ୍କେଟ ଏକ୍ଜାମିନେସନ ରେ ଅଫିସର୍ସ ମାନଙ୍କ ପାଇଁ ଗୋଟେ ଆପଣଙ୍କୁ ଷ୍ଟାଟିଷ୍ଟିକ୍ସ ଦେବି, ପ୍ରତ୍ୟେକ ଏକ୍ଜାମିନ ପାଇଁ 1.5 ଲକ୍ଷରୁ 3 ଲକ୍ଷ ଆପ୍ଲିକେସନ ଆସିଥାଏ। ତେଣୁ ଗୋଟେ ବର୍ଷରେ ପାଖାପାଖି 2 ଏକ୍ଜାମିନେସନ ପାଇଁ 4 ଲକ୍ଷରୁ 6 ଲକ୍ଷ ଆପ୍ଲିକେସନ ଆସିଥାଏ, ଆଉ ସେଥିରୁ 4 ଲକ୍ଷ ପିଲା ପରୀକ୍ଷା ଦେଇଥାନ୍ତି, ଆଉ ସେଥିରୁ ମାତ୍ର 350 ରୁ 450 ଅଫିସର ସିଲେକ୍ସନ ହୁଅନ୍ତି। ତେଣୁ ଏଥିରୁ ଜାଣିପାରୁଥିବେ ଆମର ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ପାଇଁ ଯୁବପିଢ଼ିଙ୍କର ସଂଖ୍ୟାରେ କିଛି କମି ନାହିଁ, କିନ୍ତୁ 4 ଲକ୍ଷରୁ ଯଦି ମାତ୍ର 400 କ୍ୟାଣ୍ଡିଡେଟ ଅଫିସର ବନୁଛନ୍ତି ତାମାନେ 0.1%। ସେଇ ଦୃଷ୍ଟିରୁ ଦେଖିଲେ ଆମର କ୍ୱାଣ୍ଟିଟିରେ କିଛି ପ୍ରୋବ୍ଲେମ ନାହିଁ, କ୍ୱାଣ୍ଟିଟି ତ ବହୁତ ଲୋକ ଆସୁଛନ୍ତି, କିନ୍ତୁ ଆମକୁ କ୍ୱାଲିଟି ବି ଦରକାର। କ୍ୱାଲିଟି କଣ ପାଇଁ? କାରଣ ଭାରତୀୟ ବାୟୁସେନାରେ ସବୁଠୁ ଟେକ୍ନୋଲୋଜିକାଲି ସୁପିରିୟର ଏୟାରକ୍ରାଫ୍ଟ, ଟେକ୍ନୋଲୋଜିକାଲି ସୁପିରିୟର ରାଡାର, ଟେକ୍ନୋଲୋଜିକାଲି ସୁପିରିୟର ମିସାଇଲ୍ସ, ସେଗୁଡ଼ା ସବୁ ବ୍ୟବହାର କରାଯାଉଛି। ତାପରେ ବହୁତ ହାଇ ଏଣ୍ଡ ଟେକ୍ନୋଲୋଜି ଯୋଉଥିରେ ନେଟୱର୍କ ସେଣ୍ଟ୍ରିକ ୱାରଫେୟାର ଇଣ୍ଟିଗ୍ରେସନ ରହୁଛି, ଯୋଉଠି ପୁରା ଏଣ୍ଟାୟାର ଏୟାର ସିଚୁଏସନ ପିକ୍ଚରକୁ ସ୍କ୍ରିନ୍ରେ ଦେଖିପାରିବେ, ସେଇଠୁ ଅପରେଟ୍ କରିପାରିବେ। ସେଇ ଦୃଷ୍ଟିରୁ ଦେଖିଲେ ଭାରତୀୟ ବାୟୁସେନାକୁ ଟେକ୍ନୋଲୋଜିକାଲି କେପେବୁଲ ମ୍ୟାନ୍ ପାୱାର ଦରକାର। IIT, NIT ବା ଅନ୍ୟ ଯୋଉ ଗଭର୍ଣ୍ଣମେଣ୍ଟ ଇଞ୍ଜିନିୟରିଂ କଲେଜରୁ ଯୋଉ ଷ୍ଟୁଡେଣ୍ଟ ମାନେ ବାହାରୁଛନ୍ତି, ତାଙ୍କ ପାଇଁ ନିଶ୍ଚିତ ଭାବରେ ପ୍ରଲୋଭନ ଅଛି କର୍ପୋରେଟ ୱାର୍ଲଡରେ ପଶି ସେମାନେ ଭଲ ପଇସା ରୋଜଗାର କରିବେ। କିନ୍ତୁ ଇଣ୍ଡିଆନ ଏୟାରଫୋର୍ସ ଆପଣଙ୍କୁ ଗୋଟେ ଜୀବନ ଦବ, ଯଦି ଆପଣଙ୍କୁ ଫୁଲ ଟାଇମ୍ ବା ପରମାନେଣ୍ଟ କମିଶନ ନ ହେବା ପାଇଁ ଇଚ୍ଛା ଅଛି ତାହେଲେ ଦେଖନ୍ତୁ ଅଗ୍ନିବୀର ସ୍କିମରେ ଯାଆନ୍ତୁ ବା ସର୍ଟ ସର୍ଭିସ କମିଶନରେ ଯାଆନ୍ତୁ। ଯଦି ଏୟାରଫୋର୍ସ ଆପଣମାନଙ୍କୁ ଭଲ ନ ଲାଗିଲା ତାହେଲେ ଆପଣ ପୁଣି ଥରେ ଅପସନ ଏକ୍ସରସାଇଜ କରିକି ସେଠୁ ବାହାରକୁ ଆସିପାରିବେ। ତେଣୁ ଆପଣ ଦୁଇ ପ୍ରକାର ଜୀବନର ମହତ୍ଵ ବୁଝିପାରିବେ, କୋଉଠି ଭାରତୀୟ ବାୟୁସେନାର ଅଫିସର ବନିବା ବା ଯବାନ ବନିବାର ମହତ୍ଵ, ବା ବାହାରେ ଆପଣଙ୍କର କର୍ପୋରେଟ ୱାର୍ଲଡରେ କାମ କରିବାର ମହତ୍ଵ। ସେଥିପାଇଁ ମୋର ଭାରତୀୟ ଯୁବପିଢ଼ିକୁ ଏହି ଆହ୍ୱାନ, ଗୋ ୱିଥ୍ ପଜିଟିଭ ଫ୍ରେମ୍ ଅଫ୍ ମାଇଣ୍ଡ ଆଣ୍ଡ ଦେନ୍ ଏଚିଭ୍ ସକ୍ସେସ୍ ୱିଥ୍ ୟୋର ଡେଡିକେସନ, ଡିଭୋସନ, ଡିସିପ୍ଲିନ୍ ଆଣ୍ଡ ଡିଟର୍ମିନେସନ।
1: ଭାରତୀୟ ବାୟୁସେନା ପ୍ରତି ଆପଣଙ୍କର ବହୁତ ଅବଦାନ ରହିଛି, ଆପଣଙ୍କର ଏହି ଯାତ୍ରା ଆଉ ଅଭିଜ୍ଞତାରୁ ଆମ ଯୁବପିଢ଼ିମାନଙ୍କୁ ଦେଶ ସେବା, ଶୃଙ୍ଖଳା ଆଉ ନିଜର ସ୍ୱପ୍ନ ପୂରା କରିବା ନେଇ କଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
0: ଆପଣମାନେ ଶୁଣିଥିବେ ଗୋଟେ ଲାଲ ବାହାଦୁର ଶାସ୍ତ୍ରୀ ଯେତେବେଳେ ପ୍ରାଇମ ମିନିଷ୍ଟର ହେଲେ ସେ କହିଥିଲେ ଜୟ ଯବାନ ଜୟ କିଷାନ, ଆଉ ମୋଦି ଆସିଲା ପରେ ମୋଦି କହିଲେ ଜୟ ଯବାନ ଜୟ କିଷାନ ଜୟ ବିଜ୍ଞାନ। କେବଳ ଯବାନ ସିନା ଖାଦ୍ୟ ଉତ୍ପାଦନ କରିବ, କିନ୍ତୁ ଦେଶ ଯଦି ସୁରକ୍ଷିତ ନ ରହିବ ତାହେଲେ ଆମକୁ ଚାରି ତରଫରୁ ଯୋଉ ଆମର ଶତ୍ରୁମାନେ ଅଛନ୍ତି ଆମକୁ ଘେରିଯିବେ, ତେଣୁ ଆମେ ଉନ୍ନତ ହୋଇପାରିବ ନାହିଁ। ତେଣୁ ଜୟ ଯବାନର ନାରା ସେଇଥିପାଇଁ ମହତ୍ଵପୂର୍ଣ୍ଣ ଯେ ଯବାନ ଦେଶକୁ ସୁରକ୍ଷିତ କରିବ, ସୁଦୃଢ଼ କରିବ, ଦେଶରେ ସୁରକ୍ଷା ରହିବ, ଶାନ୍ତି ରହିବ। ମୁଁ ଏଇଟା ଗ୍ୟାରେଣ୍ଟି ସହିତ କହିପାରୁଛି ଯେ ଭାରତୀୟ ବାୟୁସେନାରେ ଆପଣଙ୍କର ଯୋଉ ଏକ୍ସପିରିଏନ୍ସ ସେଟା ବହୁତ ବିବିଧ ଏକ୍ସପିରିଏନ୍ସ, ଏବଂ ସେଇ ଏକ୍ସପିରିଏନ୍ସଟା ଗେନ୍ କଲେ ଆପଣମାନଙ୍କର କରିୟର ଆଉ ଫ୍ୟୁଚର, ଆପଣଙ୍କର ଯୋଉ ନିଜର କରିୟରର ଯୋଉ ଭିଜନ ଆହୁରି ବ୍ରଡ୍ ହେଇଯିବ। ତାପରେ ଆପଣମାନେ ଏୟାରଫୋର୍ସ ବାହାରିବେ ସେତେବେଳେ ଆପଣ ଗୋଟେ ବହୁତ ଡିସିପ୍ଲିନ ସୋଲଜର, ୟୁ ଲିଡିଂ ଏ ଡିସିପ୍ଲିନ ଲାଇଫ ଆଣ୍ଡ ହାଭିଂ ମଲ୍ଟିପୁଲ ସ୍କିଲ ଲେଭେଲ୍ସ ଆଣ୍ଡ ମଲ୍ଟି ଡୋମେନ୍ ସ୍ପେଶାଲାଇଜେସନ ଇନ୍ ୟୋର କରିୟର। ଆଣ୍ଡ ଆଇ ଏମ୍ ରିଏଲି ଥ୍ୟାଙ୍କଫୁଲ ଟୁ ଇଣ୍ଡିଆନ ଏୟାରଫୋର୍ସ ଟୁ ହାଭ ପ୍ରୋଭାଇଡେଡ୍ ମି ଦିସ୍ ଅପରଚୁନିଟି ଫର 34 ଇୟର୍ସ। ଥ୍ୟାଙ୍କ ୟୁ, ଜୟ ହିନ୍ଦ ଆଣ୍ଡ ଜୟ ଭାରତ।
1: ସାର୍ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ ଆଶା କରୁଛି ଆପଣଙ୍କ ଅଭିଜ୍ଞତା ଆଉ ଆପଣଙ୍କର ଏହି ମୂଲ୍ୟବାନ କଥା ନିଶ୍ଚୟ ଆମ ଯୁବଶ୍ରୋତାଙ୍କୁ ନୂଆ ଭାବରେ ଚିନ୍ତା କରିବାକୁ ପ୍ରେରଣା ଦେବ। ତେବେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ନମସ୍କାର।

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବାପା ଦିଅ 3000।
2: କାହିଁକି?
1: ମୋର ପକେଟ ମନି।
2: ଆରେ ଏବେ ମାତ୍ର 2000 କ୍ୟାଶ ଅଛି।
1: ଆରେ ବାପା ବୁଲେଟ ଟ୍ରେନ ଯୁଗରେ ଶଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେ, ହଁ ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
2: ଆରେ ବା ମତେ ବି ଶିଖା, ନିଜର 1000 ନେଇଯା,
1: ତମ ମୋବାଇଲ ଦିଅ
2: ନେଇଯା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
4: ସହଜ ଅଟେ ପ୍ରତିଟି ନେଣ ଦେଣ।
5: କମ୍ପ୍ରିମିୟମ ଜ୍ୟାଦା ବୋନସ ଅପନୋ କେ ଲିଏ ସବସେ ସହି RBLI। इससे बेहतर कुछ नहीं।
6: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस RPLI की लाइफ इंश्योरेंस पॉलिसीज के साथ। अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଏସ୍ଆଇଆର୍ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6 ରେ

0: କୌଣସି ପରିବର୍ତ୍ତନକୁ ଅନୁମୋଦନ କରାଯାଇ ନାହିଁ ବୋଲି ସ୍ପଷ୍ଟ କଲେ ସୁପ୍ରିମକୋର୍ଟ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ କମ୍ପ୍ଲେକ୍ସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ ଏବଂ ମସ୍ତିଷ୍କର ଅନୁଧ୍ୟାନ ଲାଗି ଭେଷଜ କ୍ଷେତ୍ରରେ 3 ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ କୋର୍ଟ ଦ୍ୱାରା ଅନୁମୋଦନ କରାଯାଇ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ବୋହନାଙ୍କ ଖଣ୍ଡପୀଠ ପରିବର୍ତ୍ତନର କାରଣ ଜାଣିବା ପାଇଁ ଆବଶ୍ୟକ ତଥ୍ୟ ମଗାଇଛନ୍ତି। ନିର୍ଦ୍ଧାରିତ ସାମ୍ବିଧାନିକ ପ୍ରକ୍ରିୟା ଅନୁସରଣ କରାନଯାଇ ନିର୍ବାଚନ କମିଶନଙ୍କ ସଫ୍ଟୱେୟାର୍ରେ ଏଭଳି ପରିବର୍ତ୍ତନ କରାଯାଇଥିବା ନେଇ ମାମଲାରେ ଆବେଦନକାରୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ପକ୍ଷଙ୍କୁ ଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବିହାରରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅବସରରେ ଗତ ମେ ମାସରେ ସୁପ୍ରିମକୋର୍ଟ ସଂଶୋଧିତ ଫର୍ମ 6କୁ ବୈଧ ବୋଲି ଘୋଷଣା କରିଥିବା ନିର୍ବାଚନ କମିଶନ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଥିଲେ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ କମ୍ପ୍ଲେକ୍ସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚଳଚ୍ଚିତ୍ର କ୍ଷେତ୍ରର ବିକାଶ ପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି।
1: ବାଣିଜ୍ୟିକ କାର୍ଯ୍ୟ ଇଏ ଆରମ୍ଭ ହୋଇଥିଲା 1982 ମସିହା। କଳିଙ୍ଗ ଷ୍ଟୁଡିଓ ପ୍ରତିଷ୍ଠା ହେବା ପରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଓ ବୈଷୟିକ କାର୍ଯ୍ୟରେ ନୂଆ ସମ୍ଭାବନା ସୃଷ୍ଟି ମଧ୍ୟ ହୋଇଥିଲା। ନୂଆ ନୂଆ ଆମର କିଛି ପ୍ରଡ୍ୟୁସର ବାହାରିକି ନୂଆ ଫିଲ୍ମକୁ ସମ୍ପ୍ରସାରିତ କରିବା ପାଇଁ ଅନେକ ଇଏ କାର୍ଯ୍ୟରେ ସମସ୍ତଙ୍କୁ ନିୟୋଜିତ କରିବା।
0: ପ୍ରାୟ 5 ବର୍ଷ ଧରି ଏହି ଷ୍ଟୁଡିଓର ପୁନରୁଦ୍ଧାର ଏବଂ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିଲା। ଆଧୁନିକ ଭିତ୍ତିଭୂମି, ଚଳଚ୍ଚିତ୍ର ନିର୍ମାଣ ପାଇଁ ସେଟ୍ ପ୍ରସ୍ତୁତି, ଅତ୍ୟାଧୁନିକ ଉପକରଣ ଆଦି ଷ୍ଟୁଡିଓରେ ସାମିଲ କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏହି ଷ୍ଟୁଡିଓ ଏକ ଆଧୁନିକ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଅନ୍ୟତମ କେନ୍ଦ୍ର ଭାବେ ପରିଚିତ ହେବ। ପ୍ରାୟ 22 ଏକର ପରିମିତ ଅଞ୍ଚଳରେ ଥିବା ଷ୍ଟୁଡିଓକୁ 164 କୋଟି ଟଙ୍କା ବ୍ୟୟରେ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ପାଇଁ ସୁବିଧା ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଧୁନିକୀକରଣ କରାଯାଇଛି। ଉଦ୍ଘାଟନୀ ସମାରୋହରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ବିଧାୟକ, ଓଡ଼ିଆ ସିନେ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ରେ ମନ୍ତ୍ରୀ ଶ୍ରୀ ସିଂ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଜାତୀୟ ମହିଳା କମିଶନ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମହିଳାଙ୍କ ଅଧିକାର ଓ ସମ୍ମାନର ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଏସ୍ ବର୍ମା କମିଟିର 2013 ମସିହା ରିପୋର୍ଟ ଆଧାରରେ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶାବଳୀରେ ଆପ୍ ଏବଂ ପରିବହନ କ୍ଷେତ୍ରରେ ଡିଜିଟାଲ୍ ବ୍ୟବସ୍ଥାର ଉପଯୋଗକୁ ଗୁରୁତ୍ୱ ଦିଆଯାଇଛି। କମିଶନ ଅଧ୍ୟକ୍ଷା ବିଜୟା ରାହତକର ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହା କହିଛନ୍ତି। କଲେଜଗୁଡ଼ିକ ପକ୍ଷରୁ ଆସନ୍ତା ବୁଧବାର ଦିନ ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। 9 ତାରିଖରେ ନାମାଙ୍କନ ପତ୍ର ଦାଖଲ, 10 ତାରିଖରେ ପ୍ରତ୍ୟାହାର, 14ରେ ୱାଇଆଇ ଷ୍ଟାଣ୍ଡ ଫର୍ ମିଟିଂ, 15 ତାରିଖରେ କ୍ୟାମ୍ପସ୍ ଭୋଟ୍ ଏବଂ ଏହାପରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। 16 ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଯୁବ ନେତୃତ୍ୱକୁ ଆଗକୁ ନେବା ଲକ୍ଷ୍ୟ ନେଇ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଆମର ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

0: ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଏଥିପାଇଁ 1,48,00,000 ଟଙ୍କା ବିନିଯୋଗ କରିବ। ଏଥିପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଓଡ଼ିଶା ଜଳବିଦ୍ୟୁତ୍ ନିଗମ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି। ପ୍ରତିବର୍ଷ ପ୍ରାୟ 300 ଯୁବକ ଯୁବତୀଙ୍କୁ ସବୁଜ ଶକ୍ତି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଶ୍ୱ ଦକ୍ଷତା କେନ୍ଦ୍ରର ଉନ୍ନତିକରଣ ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ତାଲିମ ସୁଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ସମ୍ପୂର୍ଣ୍ଣ ପ୍ରାୟୋଜିତ ଛାତ୍ରଙ୍କ ସଂଖ୍ୟା 60ରୁ 100କୁ ବୃଦ୍ଧି କରାଯିବା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ଭବିଷ୍ୟତରେ ବ୍ରହ୍ମପୁର ଏବଂ ସମ୍ବଲପୁରଠାରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଶାଖା ପ୍ରତିଷ୍ଠା ପାଇଁ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। 2026 ପାଇଁ ଭେଷଜ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମଣିଷର ମସ୍ତିଷ୍କର ଅନୁଧ୍ୟାନ ଲାଗି କାର୍ଲ ଡିସେରୋଥି, ପିଟର ହେଗେନମାନ୍ନ ଏବଂ ଜର୍ଜ ନାଗେଲଙ୍କୁ ସେମାନଙ୍କ ଦ୍ୱାରା ଆବିଷ୍କୃତ ଅତ୍ୟାଧୁନିକ ଜ୍ଞାନକୌଶଳ ପଦ୍ଧତି ଲାଗି ଏହି ପୁରସ୍କାର ପ୍ରଦାନ କରାଯିବ। ଆଜି ଷ୍ଟକହୋମ୍ ସ୍ଥିତ କାରୋଲିନ୍ସ୍କା ପ୍ରତିଷ୍ଠାନ ଦ୍ୱାରା ଏହା ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମସ୍ତିଷ୍କର ସ୍ମୃତିଶକ୍ତି, ଭାବନା ଓ ବ୍ୟବହାରକୁ ଉତ୍ତମ ରୂପେ ହୃଦୟଙ୍ଗମ କରିବା ଗବେଷକମାନେ ଅନେକ ଦିନରୁ ଚେଷ୍ଟା କରୁଥିଲେ। ତେବେ ନୋବେଲ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ଏହି 3 ବୈଜ୍ଞାନିକଙ୍କ ନୂତନ ପଦ୍ଧତି ଲାଇଟ୍ ଗେଟେଡ୍ ଆଇଏନ୍ ଚ୍ୟାନେଲ୍ସ ଆଣ୍ଡ ଅପ୍ଟୋଜେନେଟିକ୍ସ ମାଧ୍ୟମରେ ଏକ ସଚଳ ମସ୍ତିଷ୍କର ସ୍ନାୟୁଗୁଡ଼ିକୁ କିଭଳି ସତେଜ ତଥା ନିଶ୍ଚିତ କରାଯାଇପାରିବ ସେ ସମ୍ପର୍କରେ ସୂଚନା ମିଳିପାରିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଓଡ଼ିଶାକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହର ପୁରସ୍କାର 2026 କାର୍ଯ୍ୟକ୍ରମରେ ରାଜ୍ୟକୁ ପୁରସ୍କୃତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଏହି ସ୍ୱୀକୃତି ରାଜ୍ୟ ପାଇଁ ଗର୍ବର ବିଷୟ। ପ୍ରଶାସନିକ ଦକ୍ଷତା ବୃଦ୍ଧି, ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ମଧ୍ୟରେ ଦୃଢ଼ ସମନ୍ୱୟ, ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ସ୍ୱଚ୍ଛ ଓ ଦକ୍ଷତା ସମ୍ପନ୍ନ କାର୍ଯ୍ୟକାରିତାକୁ ରାଜ୍ୟ ସରକାର ଏହି ଯୋଜନା ଅଧୀନରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଷଷ୍ଠ ପର୍ଯ୍ୟାୟ ଅଭିଯାନ ଅନ୍ତର୍ଗତ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆକାଶବାଣୀ କଟକ କ୍ଲଷ୍ଟର ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରର କର୍ମଚାରୀ ସ୍ୱଚ୍ଛତା ଶପଥ ଗ୍ରହଣ କରିବା ସହ ବିଭିନ୍ନ ପର୍ଯ୍ୟାୟରେ ଚାରାରୋପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିବନ୍ଧ, ବକ୍ତୃତା, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଛି। କଳାହାଣ୍ଡି ଜିଲ୍ଲାରେ ମୃତ୍ତିକା ଓ ଜଳ ସଂରକ୍ଷଣ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ସମୀକ୍ଷା କରିଛନ୍ତି। ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯାଇ ଶ୍ରୀ ପଣ୍ଡା ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସମୀକ୍ଷା ବୈଠକ ପରେ ଶ୍ରୀ ପଣ୍ଡା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳ ପରିଦର୍ଶନ କରିବା ସହ ସେଠାରେ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଏସ୍ଆଇଆର୍ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ ଅନୁମୋଦନ କରାଯାଇ ନାହିଁ ବୋଲି ସ୍ୱଷ୍ଟ କଲେ ସୁପ୍ରିମକୋର୍ଟ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ କମ୍ପ୍ଲେକ୍ସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ ଏବଂ ମସ୍ତିଷ୍କର ଅନୁଧ୍ୟାନ ଲାଗି ଭେଷଜ କ୍ଷେତ୍ରରେ 3 ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ସମ୍ବାଦ ଏତିକିରେ ଶେଷ ହେଲା।
1: ଦିଦି, ତମେ ଦେଇଥିବା ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
2: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି, ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
1: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରେଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହବ? ସମ୍ପୂର୍ଣ୍ଣ ମାଗଣା ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ସଚେତନ ହୁଅନ୍ତୁ, ମ୍ୟାଲେରିଆ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଆକାଶବାଣୀ କଟକ କେନ୍ଦ୍ରରୁ
1: ଆଜିର ପ୍ରସଙ୍ଗ ନିରନ୍ତର ବିକାଶ ପାଇଁ ସୁପର କମ୍ପ୍ୟୁଟିଂ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଶୁତୋଷ ପତି ଫସଲ ଉତ୍ପାଦନ ପରିମାଣ ପୂର୍ବାନୁମାନ କରିବାଠାରୁ ଆରମ୍ଭ କରି ରୋଗ ପୋକର ସମୀକ୍ଷା ଔଷଧ କ୍ଷେତ୍ରରେ ଆବିଷ୍କାରକୁ ଅଧିକ ତ୍ୱରାନ୍ୱିତ ଏବଂ ବନ୍ୟା ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିବା ଆଦି ବିଭିନ୍ନ କ୍ଷେତ୍ରରେ ସୁପର କମ୍ପ୍ୟୁଟରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ସମୟରେ ବହୁ ପରିମାଣର ତଥ୍ୟ ପ୍ରକ୍ରିୟାକରଣ କରି ସୁପର କମ୍ପ୍ୟୁଟର ଆବଶ୍ୟକ ସୂଚନା ପ୍ରଦାନ କରିଥାଏ। ପାରମ୍ପରିକ କମ୍ପ୍ୟୁଟର ଅପେକ୍ଷା ଖୁବ୍ କମ୍ ସମୟରେ ବହୁ ଜଟିଳ ସମସ୍ୟାର ସମାଧାନ କରିବାରେ ଏହା ସକ୍ଷମ ହୋଇଥାଏ। ଅନେକ ସମୟରେ ଏହାକୁ ସମାନ୍ତରାଳ କମ୍ପ୍ୟୁଟର ବୋଲି ମଧ୍ୟ ଆଖ୍ୟା ଦିଆଯାଇଛି। ଏହାର ଅର୍ଥ ହେଉଛି ଏକାଧିକ ସିପିୟୁ ଏକ ନିର୍ଦ୍ଦିଷ୍ଟ ସମୟରେ ତଥ୍ୟ ବିଶ୍ଳେଷଣ କରିପାରିବା। ସୁପର କମ୍ପ୍ୟୁଟର ଶକ୍ତିକୁ ଫ୍ଲପ୍ସ କିମ୍ବା ପ୍ରତି ସେକେଣ୍ଡରେ ଫ୍ଲୋଟିଂ ପଏଣ୍ଟ ଅପରେସନ୍ସ ଦ୍ୱାରା ମାପ କରାଯାଏ, ଅର୍ଥାତ୍ ପ୍ରତି ସେକେଣ୍ଡରେ କମ୍ପ୍ୟୁଟର କେତେ ଗଣନା କରିପାରିବ। ଏଭଳି ଦ୍ରୁତ ତଥ୍ୟ ବିଶ୍ଳେଷଣ ଗବେଷକଙ୍କୁ ବିଭିନ୍ନ ଆହ୍ୱାନର ତ୍ୱରିତ ସମାଧାନ ଦିଗରେ ସହାୟତା ପ୍ରଦାନ କରୁଛି। ଭାରତର ବର୍ଦ୍ଧିତ ଡିଜିଟାଲ ଇକୋସିଷ୍ଟମ ଉନ୍ନତ କମ୍ପ୍ୟୁଟିଂ ଭିତ୍ତିଭୂମି ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। ଆକଳନ ଅନୁଯାୟୀ ବିଶ୍ୱସ୍ତରରେ ଆବଶ୍ୟକ ପଡ଼ୁଥିବା ତଥ୍ୟର 20% ଭାରତ ସୃଷ୍ଟି କରିପାରୁଛି। କୃତ୍ରିମ ବୁଦ୍ଧିମତା, ପାଣିପାଗ ପୂର୍ବାନୁମାନ, ମହାକାଶ ଗବେଷଣା ଆଦି କ୍ଷେତ୍ର ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଗବେଷଣାତ୍ମକ ପ୍ରତିଷ୍ଠାନଗୁଡ଼ିକରେ ସୁପର କମ୍ପ୍ୟୁଟର ଉପଯୋଗକୁ ଅଧିକ ବ୍ୟାପକ କରୁଛନ୍ତି। ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏହା ଅଧିକ ସହାୟକ ହେବା ସହ ଦକ୍ଷତା ବୃଦ୍ଧି କ୍ଷେତ୍ରକୁ ସଶକ୍ତ କରୁଛି। ଦେଶବ୍ୟାପୀ କମ୍ପ୍ୟୁଟିଂ କ୍ଷମତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 2015 ଏପ୍ରିଲ ମାସରେ ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ ଆରମ୍ଭ କରାଯାଇଥିଲା। ଏଥିପାଇଁ 4,500 କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଏହି ମିଶନ ପରିଚାଳିତ ହେଉଛି। ସୁପର କମ୍ପ୍ୟୁଟିଂ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ସୃଷ୍ଟି କରିବା ଏବଂ ଦେଶରେ କାର୍ଯ୍ୟକ୍ଷମ ଥିବା ଉଚ୍ଚ କମ୍ପ୍ୟୁଟିଂ କ୍ଷମତାକୁ ଅଧିକ ସୁଦୃଢ଼ କରିବା ଏହି ମିଶନର ମୂଳ ଲକ୍ଷ୍ୟ। ଦେଶରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ସୁପର କମ୍ପ୍ୟୁଟିଂ ଇକୋସିଷ୍ଟମ ପ୍ରତିଷ୍ଠା କରିବା ଏହି ମିଶନର ଅନ୍ୟତମ ଉଦ୍ଦେଶ୍ୟ। ପୁନେସ୍ଥିତ ଉନ୍ନତ କମ୍ପ୍ୟୁଟିଂ ବିକାଶ କେନ୍ଦ୍ର ସିଡାକ୍ ଏବଂ ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ ଏହି ମିଶନକୁ କାର୍ଯ୍ୟକାରୀ କରୁଛନ୍ତି। ସ୍ୱଦେଶୀ ସୁପର କମ୍ପ୍ୟୁଟିଂ ଭିତ୍ତିଭୂମି ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏହି ମିଶନ 3 ସମକାଳୀନ ପର୍ଯ୍ୟାୟକୁ ନେଇ ଏକ ନିର୍ମାଣ ପଦ୍ଧତି ଅନୁସରଣ କରୁଛି। ସେଗୁଡ଼ିକ ହେଉଛି ଆସେମ୍ବ୍ଲିଂ ବା ଯୋଡ଼ିବା, ଉତ୍ପାଦନ ଏବଂ ଡିଜାଇନ୍ ଓ ଉତ୍ପାଦନରେ ସହାୟତା। ଏହି ପଦ୍ଧତି ମାଧ୍ୟମରେ ସ୍ୱଦେଶୀ ଦକ୍ଷତାକୁ ବିକାଶ କରାଯିବା ସହ କମ୍ପ୍ୟୁଟିଂ ଭିତ୍ତିଭୂମିର ବ୍ୟାପକତା ବୃଦ୍ଧି ପାଉଛି। ମିଶନ ଅଧୀନରେ ସୁପର କମ୍ପ୍ୟୁଟିଂ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ଗତିଶୀଳ ହେଉଛି। ପ୍ରଯୁକ୍ତି ବିଦ୍ୟା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହ ସ୍ୱଦେଶୀ ପ୍ରସ୍ତୁତ କମ୍ପ୍ୟୁଟିଂ ଇକୋସିଷ୍ଟମକୁ ଏହା ଅଧିକ ସୁଦୃଢ଼ କରିବ। 1990 ପ୍ରାରମ୍ଭରେ ପରମ 8,000 ଭାରତର ସୁପର କମ୍ପ୍ୟୁଟିଂ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଗତ ମାସ ସୁଦ୍ଧା ଏହି ଜାତୀୟ ମିଶନ ଅଧୀନରେ 40 ସୁପର କମ୍ପ୍ୟୁଟର ଉପଯୋଗ ଦ୍ୱାରା ଏ କ୍ଷେତ୍ରରେ ଦକ୍ଷତା ଅଧିକ ବ୍ୟାପକ ହୋଇଛି। ଏହି ମିଶନ ମିଳିତ ଜାତିସଂଘର 11 କ୍ଷେତ୍ରରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସେଥିମଧ୍ୟରେ ବନ୍ୟା ପୂର୍ବାନୁମାନ, ବନାଗ୍ନି ପରିଚାଳନା, ଜଳବାୟୁ ପରିଚାଳନାର ମୁକାବିଲା ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ କମ୍ପ୍ୟୁଟିଂ ବ୍ୟବସ୍ଥା ମାଧ୍ୟମରେ ଶିକ୍ଷା ଓ ଦକ୍ଷତା ବିକାଶକୁ ସୁଦୃଢ଼ କରିବା ଆଦି ଅନ୍ତର୍ଭୁକ୍ତ। ଶିକ୍ଷା, ଉଦ୍ୟୋଗ ଓ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ନବସୃଜନ, ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା, ଅର୍ଥନୈତିକ ଅଭିବୃଦ୍ଧି ଓ ସହଯୋଗକୁ ଏହି ମିଶନ ପ୍ରୋତ୍ସାହନ ପ୍ରଦାନ କରୁଛି। ସୁପର କମ୍ପ୍ୟୁଟିଂ କ୍ଷେତ୍ରରେ କ୍ଷମତାକୁ ଅଧିକ ବ୍ୟାପକ କରିବା ସହ ଏହି ମିଶନ ଅଧୀନରେ ଇକୋସିଷ୍ଟମ ଗଢ଼ି ତୋଳିବାକୁ ଭାରତର ନିରନ୍ତର ପ୍ରୟାସ ଜାରି ରହିଛି। ବିଭିନ୍ନ ଗବେଷଣା ସମ୍ପନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପୋଦ୍ୟୋଗ, ଷ୍ଟାର୍ଟଅପ୍ ଏବଂ ଘରୋଇ କ୍ଷେତ୍ରକୁ ଏକତ୍ର କରି ସରକାର ଉନ୍ନତ କମ୍ପ୍ୟୁଟିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ନବସୃଜନ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ସହିତ ଦେଶରେ ଏକ ସୁରକ୍ଷିତ, ନିରନ୍ତର ଏବଂ ଆତ୍ମନିର୍ଭରଶୀଳ ସୁପର କମ୍ପ୍ୟୁଟିଂ ଇକୋସିଷ୍ଟମ ପ୍ରସ୍ତୁତ ହୋଇପାରିବ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7। ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର।

ହାଡ଼ିବନ୍ଧୁ ପୂର୍ତ୍ତି ଏବଂ ତାଙ୍କର ସାଥୀମାନେ ଗାଇଥିବା କୋହ୍ଲ ସମ୍ପ୍ରଦାୟର ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ମୁଙ୍ଗି ପୂର୍ତ୍ତି, ସାରଥି ସିଂ, ଗୋବିନ୍ଦ ଚନ୍ଦ୍ର ସିଂ, ରତ୍ନା ସିଂ, ବାଇଧର ସିଂ, ରବୀନ୍ଦ୍ରନାଥ ସିଂ, ସିଦ୍ଧାନ୍ତ ସିଂ, ବାପୁଜୀ ସିଂ ଏବଂ ବାୟା ସିଂ।

0: आदिवासी संगीतर कार्यक्रम आज एति परवर्ती कार्यक्रम रिले कर प्रचार कर आकाशवाणी कटक केन्द्र शुणीपर कि क्षण मध्य
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ପାଞ୍ଚଟି ବୁଝାମଣାପତ୍ର ସ୍ୱାକ୍ଷରିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ ସିକ୍ସରେ କୌଣସି ପରିବର୍ତ୍ତନକୁ କୋର୍ଟ ଅନୁମୋଦନ କରିନାହାନ୍ତି ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୋକ୍ତି ସୁନାବେଡ଼ା ହାଲ୍ର 2000ତମ ଏରୋ ଇଞ୍ଜିନ୍ ହସ୍ତାନ୍ତର ପ୍ରକ୍ରିୟାରେ ଆସନ୍ତାକାଲି ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ ଏବଂ 2026 ବର୍ଷ ଲାଗି ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବା ପାଇଁ 3 ବିଶେଷଜ୍ଞ ମନୋନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗି ପାର୍ମେଲାଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱିପକ୍ଷୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଗମନାଗମନ କ୍ଷେତ୍ରରେ ଭାଗିଦାରୀ ଉନ୍ନତ ଜ୍ଞାନକୌଶଳର ସହଯୋଗ ନିର୍ଦ୍ଧାରିତ ଅଞ୍ଚଳରେ ଗତିଶୀଳତା ବ୍ୟବସ୍ଥା ଏବଂ ଭିତ୍ତିଭୂମିର ଉନ୍ନତିକରଣ

0: ନବସୃଜନ, ଉଦ୍ୟୋଗିତା ଆଦି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଏବଂ ଯୁବ ବୃତ୍ତିଧାରୀଙ୍କ ଆଦାନ ପ୍ରଦାନ ଆଦି କ୍ଷେତ୍ରରେ ଏହି ଚୁକ୍ତିନାମା ହୋଇଛି। ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ଭାରତ ସ୍ୱିଜରଲ୍ୟାଣ୍ଡ ସମ୍ପର୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଦେଶଗୁଡ଼ିକ ସହିତ ଗତବର୍ଷ ଅକ୍ଟୋବର ମାସରେ ଐତିହାସିକ ବାଣିଜ୍ୟ ଓ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷର କରିଛି। ୟୁରୋପୀୟ ଅର୍ଥନୈତିକ ବ୍ଲକ୍ ସହିତ ଏହା ହେଉଛି ଭାରତର ପ୍ରଥମ ମୁକ୍ତ ବାଣିଜ୍ୟ ଚୁକ୍ତିନାମା। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ତଥା ଭାଗିଦାରୀ ସମୃଦ୍ଧି ସୃଷ୍ଟି ହୋଇପାରିବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ 15 ବର୍ଷ ମଧ୍ୟରେ ଭାରତ 100 ବିଲିୟନ ଆମେରିକୀୟ ଡଲାରର ନିବେଶ ଆକୃଷ୍ଟ କରିବା ସହିତ 10 ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି
1: ୟୁକ୍ରେନ ହୋ ୟା ପଶ୍ଚିମ ଏସିଆ ଭାରତ ଶାନ୍ତି କି ଦିଶା ମେ କିଏ ଜାନେ ୱାଲେ ହର ସାର୍ଥକ ପ୍ରୟାସ କା ସମର୍ଥନ କରତା ରହା ହୈ। हम इस बात पर भी एकमत है कि बढ़ते हुए ग्लोबल चैलेंजेस के समाधान के लिए ग्लोबल इंस्टीट्यूशंस में रिफॉर्म अनिवार्य है।
0: ये थिला विश्व शांति दिगरे द्विपक्षीय बैठक रे होइथिबा आलोचना उपरे प्रधानमंत्री श्री नरेंद्र मोदी का मत। दुई देश मध्ये वाणिज्य कारबार उपरे आलोकपात करी श्री मोदी कहिसेंति
1: हमने भारत के एक्सपोर्ट्स का स्विट्जरलैंड में मार्केट एक्सेस बढ़ाने और दोनों देशों के बीच इन्वेस्टमेंट को और सुगम बनाने के लिए कई महत्वपूर्ण निर्णय लिए हैं। इससे भारत के एग्रीकल्चर, फार्मा, टेक्सटाइल और इंजीनियरिंग गुड्स की स्विट्जरलैंड में निर्यात बढ़ेगी और साथ साथ भारत के बायोटेक, लाइफ साइंसेज, बैंकिंग, इंश्योरेंस, फूड प्रोसेसिंग और सस्टेनेबिलिटी जैसे महत्वपूर्ण क्षेत्रों में हम नए स्विस इन्वेस्टमेंट को आकर्षित करेंगे।
0: ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ପଶ୍ଚିମ ବ୍ୟାପାର ସଚିବ ସିବି ଜର୍ଜ କହିଛନ୍ତି ମେକ୍ ଇନ୍ ଇଣ୍ଡିଆ ଅଧୀନରେ ସ୍ୱିଜରଲ୍ୟାଣ୍ଡର କମ୍ପାନୀଗୁଡ଼ିକ ଭାରତୀୟ କମ୍ପାନୀ ସହିତ ମିଳିତ ଭାବେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବା ସହିତ ଏହି କ୍ଷେତ୍ରର ବିକାଶ ଦିଗରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଗି ପାର୍ମେଲାନ୍ ବର୍ତ୍ତମାନ 3 ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଭିତ୍ତିଭୂମି, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, ମହାକାଶ କ୍ଷେତ୍ର ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଦୁଇ ନେତା ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ। ଶ୍ରୀ ଜର୍ଜ କହିଛନ୍ତି ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମାର କାର୍ଯ୍ୟକାରିତାର 1 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ବୁଧବାର ଦିନ ଆୟୋଜିତ ହେବାକୁ ଥିବା ପ୍ରସ୍ପରିଟି ସମ୍ମିଳନୀରେ ଶ୍ରୀ ପାର୍ମେଲାନ୍ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2027 ଜୁନ୍ ମାସରେ ସ୍ୱିଜରଲ୍ୟାଣ୍ଡ ଜେନେଭାଠାରେ ପରବର୍ତ୍ତୀ କୃତ୍ରିମ ବୁଦ୍ଧିମତା ସମ୍ମିଳନୀ ଆୟୋଜନ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ କୋର୍ଟ ଦ୍ୱାରା ଅନୁମୋଦନ କରାଯାଇ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ କହିଛନ୍ତି ପରିବର୍ତ୍ତନର କାରଣ ଜାଣିବା ପାଇଁ ଆବଶ୍ୟକ ତଥ୍ୟ ମଗାଯାଇଛି। ନିର୍ଦ୍ଧାରିତ ସାମ୍ବିଧାନିକ ପ୍ରକ୍ରିୟା ଅନୁସରଣ କରା ନ ଯାଇ ନିର୍ବାଚନ କମିଶନଙ୍କ ସଫ୍ଟୱେୟାରରେ ଏଭଳି ପରିବର୍ତ୍ତନ କରାଯାଇଥିବା ନେଇ ମାମଲାରେ ଆବେଦନକାରୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ପକ୍ଷଙ୍କୁ ଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ବିହାରରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅବସରରେ ଗତ ମେ ମାସରେ ସୁପ୍ରିମକୋର୍ଟ ସଂଶୋଧିତ ଫର୍ମ 6କୁ ବୈଧ ବୋଲି ଘୋଷଣା କରିଥିବା ନିର୍ବାଚନ କମିଶନ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହୋଇଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଏକତରଫା ନିଷ୍ପତ୍ତି ଅଭିଯୋଗ ଆଧାରରେ ତାଙ୍କୁ ନିଲମ୍ବନ କରିବା ଲାଗି ଅନ୍ତରୀଣ ଆଦେଶ ଦେବାକୁ ସୁପ୍ରିମକୋର୍ଟ ଆଜି ମନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
2: ଦିଦି, ତମେ ଦେଇଥିବା ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
3: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି, ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
4: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରେଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ

0: ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡ଼ି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହେବ? ସମ୍ପୂର୍ଣ୍ଣ ମାଗଣା। ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ସଚେତନ ହୁଅନ୍ତୁ, ମ୍ୟାଲେରିଆ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ।
1: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ଗସ୍ତ କରି ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଅବସରରେ ହାଲ୍ ପକ୍ଷରୁ ନିର୍ମିତ 2000ତମ ଏରୋ ଇଞ୍ଜିନ୍ର ହସ୍ତାନ୍ତର ପ୍ରକ୍ରିୟା ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ରହିବେ। ଏଥିସହିତ କୋରାପୁଟସ୍ଥିତ ହାଲ୍ ବିଗତ 6 ଦଶନ୍ଧି ଧରି ଭାରତର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଏବଂ ସଶସ୍ତ ବାହିନୀର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ଦିଗରେ ଐତିହାସିକ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2047 ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ଭାବେ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଥିବା ପଥରେ ଗମନାଗମନ ଜାତୀୟ ବିକାଶ କ୍ଷେତ୍ରରେ ଏକ କେନ୍ଦ୍ରୀୟ ସ୍ତମ୍ଭ ଭାବେ ଉଭା ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ପକ୍ଷରୁ ଏକ ଯାତ୍ରୀ କୈନ୍ଦ୍ରିକ ତଥା ସୁରକ୍ଷିତ ଓ ଦ୍ରୁତଗାମୀ ଯାତ୍ରାକୁ ସଫଳ କରିବା ଦିଗରେ ବନ୍ଦେ ଭାରତ ଟ୍ରେନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। 2019 ଫେବୃଆରୀ ମାସରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରାଯାଇ ପ୍ରଥମେ ନୂଆଦିଲ୍ଲୀ ବାରାଣସୀ ରେଳପଥରେ ଯାତ୍ରା କରିଥିଲା। ଗତବର୍ଷ ନଭେମ୍ବର ମାସରେ ବାରାଣସୀଠାରୁ 4ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବା ଅବସରରେ ଆୟୋଜିତ ଜନସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ, ଭାରତୀୟ ରେଳବାଇର ଆଗାମୀ ପିଢ଼ି ଲାଗି ବନ୍ଦେ ଭାରତ ଭଳି ଟ୍ରେନ୍ଗୁଡ଼ିକ ଭିତ୍ତିଭୂମି ସ୍ଥାପନ କରୁଛନ୍ତି। ଏହି ଟ୍ରେନ୍ର ସଫଳ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
2: ଆଜ ବନ୍ଦେ ଭାରତ, ନମୋ ଭାରତ ଔର ଅମୃତ ଭାରତ ଜୈସି ଟ୍ରେନେ ଭାରତୀୟ ରେଲୱେ କି अगली पीढ़ी की नींव तैयार कर रही है। ये भारतीय रेलवे को ट्रांसफॉर्म करने का एक पूरा अभियान है। वंदे भारत भारतीयों की, भारतीयों द्वारा, भारतीयों के लिए बनाई हुई ट्रेन है।
1: 2026 ବର୍ଷ ଲାଗି ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମଣିଷର ମସ୍ତିଷ୍କର ଅନୁଧ୍ୟାନ ଲାଗି କାର୍ଲ ଡିସେରୋଥ, ପିଟର ହେଗେମାନ ଏବଂ ଜର୍ଜ ନାଗେଲକୁ ସେମାନଙ୍କ ଦ୍ୱାରା ଆବିଷ୍କୃତ ଅତ୍ୟାଧୁନିକ ଜ୍ଞାନକୌଶଳ ପଦ୍ଧତି ଲାଗି ଏହି ପୁରସ୍କାର ପ୍ରଦାନ କରାଯିବ। ଆଜି ଷ୍ଟକହୋମସ୍ଥିତ କାର୍ଲୁନ୍ସକା ପ୍ରତିଷ୍ଠାନ ଦ୍ୱାରା ଏହି ଘୋଷଣାନାମା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମସ୍ତିଷ୍କର ସ୍ମୃତିଶକ୍ତି, ଭାବନା ଓ ବ୍ୟବହାରକୁ ଉତ୍ତମ ରୂପେ ହୃଦୟଙ୍ଗମ କରିବା ଗବେଷକମାନେ ଅନେକ ଦୂରରୁ ଚେଷ୍ଟା କରିଆସୁଥିଲେ। ତେବେ ନୋବେଲ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ଏହି 3 ବିଶେଷଜ୍ଞଙ୍କ ନୂତନ ପଦ୍ଧତି ଲାଇଟ୍ ଗେଟେଡ୍ ଆୟନ୍ ଚ୍ୟାନେଲ୍ସ ଏବଂ ଅପ୍ଟୋଜେନେଟିକ୍ସ ମାଧ୍ୟମରେ ଏକ ସଚଳ ମସ୍ତିଷ୍କର ସ୍ନାୟୁଗୁଡ଼ିକୁ କିଭଳି ସତେଜ ତଥା ନିସ୍ତେଜ କରାଯାଇପାରିବ ସେ ସମ୍ପର୍କରେ ସୂଚନା ମିଳିପାରୁଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି 5 ବୁଝାମଣାପତ୍ର ସ୍ୱାକ୍ଷରିତ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ କୋର୍ଟ ଅନୁମୋଦନ କରିନାହାନ୍ତି, ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୋକ୍ତି। ଏବଂ 2026 ବର୍ଷ ଲାଗି ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବା ପାଇଁ 3 ବିଶେଷଜ୍ଞ ମନୋନୀତ। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ କଟକ। ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଶିକ୍ଷା କେବଳ ଜୀବିକା ନିର୍ବାହର ମାଧ୍ୟମ ନୁହେଁ, ଏହା ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ, ଦାୟିତ୍ୱବୋଧ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନର ମାର୍ଗ ଦେଖାଇଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି କହିଛନ୍ତି। ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର 125ତମ ବାର୍ଷିକ ସମାରୋହ ଉଦ୍ଘାଟନ କରି ରାଜ୍ୟପାଳ କହିଥିଲେ

0: କହିଲେ, ଏ ଶିକ୍ଷାନୁଷ୍ଠାନର ଦୀର୍ଘ ପରମ୍ପରା ଶିକ୍ଷା, ଚରିତ୍ର ଗଠନ ଓ ସେବାର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ଅବକାଶ 125 ପତ୍ରିକା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେବା ସଂକଳ୍ପ ଅଭିଯାନ 2026 ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ରେ ଆଶୀର୍ବାଦର ପ୍ରଦୀପ ପ୍ରଜ୍ୱଳିତ କରାଯାଇଥିଲା। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରି କହିଥିଲେ,
1: ହଜାରୋଁ କି ସଂଖ୍ୟା ମେ ଭାଇ ବହିନେ ହମ ଲୋଗ ଇକଠେ ହୋକେ ଦିଆ ଲଗାନେ କି ଔର ଭଗବାନଙ୍କ ପ୍ରାର୍ଥନା କରନେ କି ଜୋ ବ୍ୟବସ୍ଥା ଇସକୋ ସମାପନ କିଏ ଅଭି ଔର ସବକେ ମୁହ ମେ ଏକ ବାତ ଥା କି ମହାପ୍ରଭୁ ପ୍ରଧାନମନ୍ତ୍ରୀ ଜୀ କୋ ଆଶୀର୍ବାଦ କରେ। ବିକଶିତ ଭାରତ କି ଜୋ ସପ୍ନେ ହମ ସବକେ ମନ ମେ ହେ ଓ ସହି ରୂପ ମେ 2047 ତକ ସମ୍ପନ୍ନ କରେ। ହମାରା ପୂର୍ଣ୍ଣ ବିଶ୍ୱାସ ହେ ମହାପ୍ରଭୁ କେ ଆଶୀର୍ବାଦ ମୋଦିଜୀ କେ ଉପର ତ ନିଶ୍ଚିତ ରୂପ ମେ ରହେଗା।
0: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ 2026 ଅଧୀନରେ ଖୋର୍ଦ୍ଧା ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚୂଡ଼ାନ୍ତ ତାଲିକାରେ ମୋଟ 1,60,137 ଜଣ ମତଦାତା ରହିଛନ୍ତି। ସେମାନଙ୍କ ମଧ୍ୟରେ 549,391 ପୁରୁଷ, 510,670 ମହିଳା ଓ 76 ଜଣ ଅନ୍ୟାନ୍ୟ ବର୍ଗର ମତଦାତା ଅଛନ୍ତି। ତାଲିକାରେ 8,076 ଜଣ 18-19 ବର୍ଷ ବୟସର ଯୁବ ମତଦାତା, 8,404 ଜଣ 85 ବର୍ଷର ଉର୍ଦ୍ଧ୍ୱ ଏବଂ 16,678 ଜଣ ଦିବ୍ୟାଙ୍ଗ ମତଦାତା ରହିଛନ୍ତି। କାଜାକସ୍ତାନର କାରାଗାଣ୍ଡା ସହରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାୱାର ଲିଫ୍ଟିଂ ଚମ୍ପିୟନସିପ୍ରେ ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗ୍ରାମର ଯୁବ କ୍ରୀଡ଼ାବିତ୍ ବିଭୂତି ଭୂଷଣ ଭଞ୍ଜଦେଓ 3 ସ୍ୱର୍ଣ୍ଣପଦକ ଜିତିଛନ୍ତି। ସେ ଓଭରଅଲ୍ ପାୱାର ଲିଫ୍ଟିଂରେ 332.5 କିଲୋଗ୍ରାମ, ବେଞ୍ଚ ପ୍ରେସ୍ରେ 92.5 କିଲୋଗ୍ରାମ ଏବଂ ଷ୍ଟ୍ରିକ୍ କଲ୍ରେ 50 କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ହାସଲ କରିଛନ୍ତି। ଏହି ସଫଳତା ପରେ ଜାପାନରେ ହେବାକୁ ଥିବା ବିଶ୍ୱ ଆର୍ମ ରେସ୍ଲିଂ ଚମ୍ପିୟନସିପ୍ରେ ଭାରତ ପକ୍ଷରୁ ଅଂଶଗ୍ରହଣ ପାଇଁ ସେ ମନୋନୀତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସମ୍ବନ୍ଧ ସମବାୟ ସଦସ୍ୟତା ମହାଅଭିଯାନର ଶୁଭାରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିଲେ। ପ୍ରତ୍ୟେକ ପରିବାରରୁ ଜଣେ ସଦସ୍ୟଙ୍କୁ ସମବାୟ ସହ ଯୋଡ଼ିବା ଏବଂ ସରକାରୀ ସେବା ଓ ସୁବିଧାର ପରିସର ବୃଦ୍ଧି କରିବା ଏହି ଅଭିଯାନର ଲକ୍ଷ୍ୟ। ଏହା କୃଷକଙ୍କୁ ଅଧିକ ସ୍ୱାବଲମ୍ବୀ କରିବାରେ ସହାୟକ ହେବ ବୋଲି କୁହାଯାଇଛି। ଆଗାମୀ ଦଶହରା, ରାବଣପୋଡ଼ି ଓ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଖୋର୍ଦ୍ଧାରେ ପ୍ରସ୍ତୁତି ବୈଠକ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଭସାଣି, ସ୍ୱଚ୍ଛତା, ବିଦ୍ୟୁତ୍ ଯୋଗାଣ ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଥିଲା। ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ୍ ମୁତୟନ କରାଯିବ। ନିର୍ଦ୍ଦିଷ୍ଟ ନିୟମ ଉଲ୍ଲଂଘନ କରି ଡିଜେ ବଜାଇଲେ ପୂଜା କମିଟି ଓ ଡିଜେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖୋର୍ଦ୍ଧା ଜିଲ୍ଲା ଓ ଚିଲିକା ନିର୍ବାଚନ ମଣ୍ଡଳୀରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ ହୋଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଚିଲିକା, ଟାଙ୍ଗି, ବାଣପୁର, ରାଣୀପଡ଼ା କ୍ଲଷ୍ଟର ଏବଂ ବେଗୁନିଆ ବୋଲଗଡ଼ ସମେତ ବିଭିନ୍ନ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାଇପ୍ ଜଳ ଯୋଗାଇବା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରଖି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣୁଥିଲେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ଦୀପକ କୁମାର ବେହେରା। ଉପସ୍ଥାପନା ଲହରିକା ପଟ୍ଟନାୟକ। ଆପଣମାନେ

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ

0: ଆମର ଚାଷୀ ଭାଇ ଆଉ ଶ୍ରୋତା ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର ଜଣେଇକି ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ହଁ ବଡ଼ ଭାଇ, ଆଜି କାର୍ଯ୍ୟକ୍ରମକୁ ଆସିବା, ଗୋଟେ ଭଜନ ଆଗେ ଶୁଣିବା ଏବଂ ତାପରେ ଅନ୍ୟାନ୍ୟ ବିଷୟକୁ ଯିବା ଆଉ।

0: ଦେଖ, ଆମ ସମସ୍ତଙ୍କ ପାଇଁ ଗୋଟେ ପୋଷଣର ଆବଶ୍ୟକତା ରହିଛି। ବିଭିନ୍ନ ପ୍ରକାର ଭିଟାମିନ ଯୁକ୍ତ ଖାଦ୍ୟ ଆମେ ସମସ୍ତେ ନ ଖାଇଲେ ଆମର ଦେହ ଠିକ୍ ରହିବ ନାହିଁ ଏବଂ ଆମେ କାମ କରିବା ପାଇଁ ସକ୍ଷମ ହୋଇପାରିବା ନାହିଁ। ବିଶେଷ କରି ଶିଶୁମାନଙ୍କ କ୍ଷେତ୍ରରେ ଏଇ ଯେଉଁ ପୋଷଣ ଖାଦ୍ୟ ବା ଯେଉଁଥିରେ ଭିଟାମିନ ଯୁକ୍ତ ଖାଦ୍ୟର ଆବଶ୍ୟକତା ସବୁବେଳେ ରହିଛି। ତେଣୁକରି ଆମର ବାଡ଼ି ଘରେ ଯାହା ମିଳୁଛି ହାତ ପାହାନ୍ତାରେ, ଏଇ ଧର ସଜନା ଶାଗ ହଉ, ବୋଇତାଳୁ ଶାଗ ହଉ, ଏମିତି ଶାଗ ଜାତୀୟ ଜିନିଷ ଯାହା ପନିପରିବା, ଅମୃତଭଣ୍ଡା, ସଜନା ଛୁଇଁ, ଏମିତି ଯାହା ମିଳୁଛି, କଞ୍ଚା କଦଳୀ ଇତ୍ୟାଦିକୁ ଆଣିକରି ଆମେ କେମିତି ତାକୁ ଶିଶୁମାନଙ୍କୁ ମଧ୍ୟ ଆମେ ଖୁଆଇପାରିବା ଏବଂ ଆମର ଦୁଗ୍ଧ, ଅଣ୍ଡା ଏସବୁ ଦେଲେ ନିଶ୍ଚିତ ଭାବରେ ଆମର ଶିଶୁମାନେ ବା ଛୋଟ ଛୋଟ ଛୁଆମାନେ ପୋଷଣ ଠିକ୍ ପାଇପାରିବେ, ଯାହାଫଳରେ କି ତାଙ୍କର ଶରୀରର ବୃଦ୍ଧି ଠିକ୍ ଘଟିପାରିବ ଏବଂ ସେମାନେ ନିଶ୍ଚିତ ଭାବରେ ସୁସ୍ଥ ରହିପାରିବେ।
1: ଦେଖ, ଠିକ୍ କଥା କହିଲ ଯେ ଯେତେବେଳେ ଶିଶୁଟିଏ ଜନ୍ମ ହୁଏ ସେ ପ୍ରଥମେ ମା କ୍ଷୀର ଉପରେ ନିର୍ଭର କରେ ଏବଂ ତାର ଛୁଆ ପାଇଁ ଯାହା ଯାହା ଦରକାର ସେ ମା କ୍ଷୀରରୁ ସେଇଟା ପାଇଯାଇ 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଖାଆନ୍ତି ଏବଂ 6 ମାସ ପରେ ଧୀରେ ଧୀରେ ପରିପୂରକ ଖାଦ୍ୟ ହିସାବରେ ତାକୁ ଅନ୍ୟାନ୍ୟ ଖାଦ୍ୟ ସବୁ ଦିଆଯାଏ ଏବଂ ପରବର୍ତ୍ତୀ ସମୟରେ ଯଦି ତାର ପୁଷ୍ଟି ସାଧନ ନ ହୁଏ ସେଥିପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ସବୁ ଚାଲିଛି ଏବଂ ପରାମର୍ଶ ମଧ୍ୟ ଦିଆହେଉଛି। ଏବଂ ଆଜିକା ସମାଜରେ ଦେଖାଯାଉଛି ଯେଉଁମାନେ ଟିକେ ପିଲାମାନେ ଟିକେ ଗ୍ରୋନ୍ ଅପ୍ ହେଇଗଲେଣି, ବଡ଼ ହେଲେଣି, ସେମାନେ ବିଭିନ୍ନ ପ୍ରକାର ସନ୍ତୁଳିତ ଖାଦ୍ୟ ଖାଇବାକୁ ମାନେ ଇଚ୍ଛା କରୁନାହାନ୍ତି ବା ପରିବାରରେ ସେତିକି ଆମେ ତାଙ୍କୁ ସେତିକି ଯୋଗାଇ ଦେଉନି ଯାହାଦ୍ୱାରା କି ତାଙ୍କର ସମସ୍ତ ପ୍ରକାର ପୁଷ୍ଟି ସାଧନ ସମ୍ଭବ ହେଇପାରିବ। ଆଉ ଯେଉଁ ଖାଦ୍ୟରେ ଯାହା ସବୁ ଗୁଣବତ୍ତା ରହିଛି ସେଇଟା ଯେମିତି ତାର ବୃଦ୍ଧି ଆଉ ବିକାଶରେ ସହାୟକ ହେଇପାରିବ, ନାଇଁ କି?
2: ବିଭିନ୍ନ ପନିପରିବା ସହିତ ଆମର ଯେଉଁ ମିଳୁଛି ଅଣ୍ଡା, ଅଣ୍ଡା ବି ଅନେକ ସମୟରେ ଅଙ୍ଗନବାଡି କେନ୍ଦ୍ରରେ ଦିଆ ହେଉଛି ଛୋଟ ପିଲାମାନଙ୍କୁ। ଆଉ ବାଦାମରେ ତିଆରି ହେବା ବାଦାମ ପେଟି ଟାଇପ୍ର ମାନେ ଗୁଡ଼ ଆଉ ବାଦାମ ମିଶିକି ତାକୁ ଦିଆ ହେଉଛି,
1: ଛତୁଆ
2: ଛତୁଆ ମଧ୍ୟ ଦିଆ ହେଉଛି। ତଥାପି ଆମର କଥା ହେଉଛି କ'ଣ, ଘରେ ସେମାନେ ବି ଯାହା ଯେମିତି କହିଲ ଯେ ବିଭିନ୍ନ ପ୍ରକାର ଶାଗ ସବଜି ଖାଇଲେ, ପନିପରିବା ଯାହା ମିଳୁଛି ଖାଇବେ, ତା ସହିତ ଆମେ ଯେଉଁ ଖାଉଛୁ ଯେଉଁ ପ୍ରକାରର ଖାଦ୍ୟ ସେଥିରେ ନିଶ୍ଚିତ ଭାବରେ ଆମର କାର୍ବୋହାଇଡ୍ରେଟଟା ବେଶୀ ରହୁଛି। ଆଳୁ ଖାଉ କି ରୁଟି ଖାଉ କି ଭାତ ଖାଉ, ପ୍ରାୟ କାର୍ବୋହାଇଡ୍ରେଟ। ଅବଶ୍ୟ କାମ କରିବା ପାଇଁ ହେଲେ, ପରିଶ୍ରମ କରିବା ପାଇଁ ହେଲେ କାର୍ବୋହାଇଡ୍ରେଟ ବି ଦରକାର, କିନ୍ତୁ ସବୁ ଖାଦ୍ୟ ଯଦି ଆମେ କାର୍ବୋହାଇଡ୍ରେଟ ପୂର୍ଣ୍ଣ ଖାଦ୍ୟ ଖାଇବା ତାହେଲେ ପୁଷ୍ଟି ସାଧନର ଅସୁବିଧା ହେବ। ତେଣୁ ପୁଷ୍ଟି ସାଧନ ପାଇଁ ଯାହା ଯାହା ପରାମର୍ଶ ଦେଉଛନ୍ତି ଆମର ଅଙ୍ଗନବାଡ଼ି କେନ୍ଦ୍ରରେ ହଉ ବା ସ୍କୁଲରେ ହଉ, ଶିକ୍ଷକ ଶିକ୍ଷିକା ମାନେ ଯାହା କହୁଛନ୍ତି ସେଇ ଅନୁସାରେ ଖାଇବା କଥା। ପ୍ରାୟ ଦେଖାହଉଛି ଘରମାନଙ୍କରେ ଆମର ଯୋଉ କହିଲ ସଜନା ଶାଗ, ବାରମାସୀ ଶାଗ, ଆଉ ବିଭିନ୍ନ ପ୍ରକାରର ବାରମିଶା ଶାଗ ବି ଅନେକ ସମୟରେ ଖାଆନ୍ତି। ତେଣୁ ପୁଷ୍ଟି ସାଧନ ପାଇଁ ତାକୁ ବି ନିହାତି ଜରୁରୀ। ତା ବାଦ ଆମର ଯୋଉ ଫଳ, ବିଭିନ୍ନ ପ୍ରକାର ଫଳ, ଦେଶୀ ଫଳ ଆମେ ମାର୍କେଟରୁ ଆପେଲ କିଣିକି ଖାଇବା କିଛି ଦରକାର ନାହିଁ, କିନ୍ତୁ ଯଦି ଆମକୁ ପେଡ଼ା ମିଳୁଛି, କମଳା ମିଳୁଛି, ଏବେ ବହୁତ ଖଟା କମଳା ମଧ୍ୟ ମିଳେ ଏବଂ ସେଟା ହେଉଛି ଭିଟାମିନ୍ ସିରେ ଭରପୁର, ତେଣୁ ସେଗୁଡ଼ାକ ବି ଖାଇବା କଥା। ଆଉ କଦଳୀ ତା ତ ସାଧାରଣ କଥା, ଆମର ପାଚିଲା କଦଳୀ ବି ଖାଉଛନ୍ତି, ତା ବାଦ ଆମର ତରକାରୀ କଦଳୀ ବି ଖାଇଲେ ଆମର ଆଇରନ୍ଟା ହେଲା କି ଅନ୍ୟ ଯେଉଁ ମଲ୍ଟିଭିଟାମିନ୍ ହେଲା, ଆମେ ଯାହା ଅଳ୍ପ ଅଳ୍ପ ହେଲେ ଖାଇଲେ ବି ଚଳିବ। କିନ୍ତୁ ତା ବାଦ ଆମର ଡାଲି, ବିଭିନ୍ନ ପ୍ରକାର ଡାଲି ଯେଉଁ ମିଳୁଛି, ଡାଲି ବି ପ୍ରାୟ ଦିଆ ହେଉଛି ଅଙ୍ଗନବାଡ଼ି ସେଣ୍ଟରରେ, ଆଉ ସେଗୁଡ଼ିକ ଆମେ ସଂଗ୍ରହ କରିକି ନିଜ ଛୁଆମାନଙ୍କୁ ଦେଇପାରିବା। ବିଭିନ୍ନ ପ୍ରକାର ଡାଲି ଖାଇଲେ ବି ତାଙ୍କର ଭିଟାମିନ୍ କହିବାକୁ ଗଲେ ହେବ। ତା ବାଦ ବି ଆମେ ଯେଉଁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଉଛୁ, ଆଜିକାଲି ପିଲାମାନେ କିଛି ପନିପରିବା ଟିକେ ଖାଇବା ପାଇଁ ପଛଘୁଞ୍ଚା ଦେଉଛନ୍ତି।

0: ପ୍ରାୟ ସବୁବେଳେ ସେମାନଙ୍କୁ ଭଲ ଲାଗୁଛି କଣ ନା, ଏଇ ଯୋଉ ବିଭିନ୍ନ ପ୍ରକାରର ନୁଡୁଲ୍ସ ମିଳୁଛି ମାର୍କେଟରେ ତାକୁ ଖାଉଛନ୍ତି, କିନ୍ତୁ ସେଗୁଡ଼ାକ ଖାଇଲେ ଆମର ପୁଷ୍ଟି ସାଧନ ହବନି, ଆମର ବରଂ ଦେଶୀ ଜିନିଷ ଯାହା ମିଳୁଛି ସେଇଥିରୁ ଆମେ ବିଭିନ୍ନ ପ୍ରକାରର ଏଇ ଯୋଉ ଶିମ ଜାତୀୟ ହେଲା କି ଡାଲି ଜାତୀୟ ହେଲା ସେଗୁଡ଼ାକ ଖାଇବା ଦରକାର, ତେବେ ଯାଇକି ଆମର ପୁଷ୍ଟି ସାଧନ ହେଇପାରିବ। ଆଉ ଯୋଉମାନଙ୍କ ଘରେ କୁକୁଡ଼ା ରହିଛି, କୁକୁଡ଼ା ଅଣ୍ଡାଟାକୁ ବିଛୁଆମାନଙ୍କୁ ଦେଇପାରିବେ। ଆଉ ସବୁଦିନ ତ ମାଛ ମାଂସ ହବାଟା ଅସମ୍ଭବ, ମାଛ ମାଂସ ଯେତେବେଳେ ଯାହା ମିଳୁଛି ମିଳୁ, କିନ୍ତୁ ତା ବାଦ ଆମେ ଏଇ ଯୋଉ ବିଭିନ୍ନ ପ୍ରକାର ଶାଗ ସବ୍ଜି, ବିଭିନ୍ନ ପ୍ରକାର ପନିପରିବା, ତା ସହିତ ମଝିରେ ମଝିରେ ଅଣ୍ଡା, ଏଗୁଡ଼ିକ ଖାଇଲେ ଯାଇକି ଆମର ପୁଷ୍ଟି ସାଧନ ହେଇପାରିବ। ଏବଂ ପୁଷ୍ଟି ସାଧନ ହେଲେ ଯାଇକି ଆମର ବଡିର ଯୋଉଟା କୁହନ୍ତି ରୋଗ ପ୍ରତିରୋଧ ଶକ୍ତି, ସେଟା ଯାଇକି ବଢ଼ିବ। ଆମେ ଯଦି ପୁଷ୍ଟି ସାଧନ କଥା ଚିନ୍ତା ନ କରିବା, ଖାଲି ଖାଇବା ପାଇଁ ଖାଇଦେବା ଡାଲି ଭାତ ଆଉ ଆଳୁ, ଏତିକିରେ ହବନି। ତେଣୁ ବିଭିନ୍ନ ପ୍ରକାରର ଆମର ଖାଇବା ଦରକାର। ତାପରେ ଅନେକ ସମୟରେ ଆମେ ଶୁଣିଛୁ ବା ଡାକ୍ତରମାନେ କହନ୍ତି ବିଭିନ୍ନ ପ୍ରକାର ରଙ୍ଗର ଖାଦ୍ୟକୁ ବି ଆମେ ପସନ୍ଦ କରିବା କଥା, ଯେମିତି ଅନେକ ସମୟରେ ଆମର କୁହାଯାଏ ବୋଇତାଳୁ ତାର ଗୋଟେ ରଙ୍ଗ ଅଲଗା, ଆଉ ଆମର ପପେୟା ଯୋଉଟା ଅଧା ପାଚିଥିବ ତାର ବି ରଙ୍ଗଟା ଅଲଗା। ତେଣୁ ବିଭିନ୍ନ ପ୍ରକାର ଶାଗ ସବ୍ଜି ସାଙ୍ଗରେ ଏଗୁଡ଼ାକ ରଙ୍ଗଯୁକ୍ତ ଖାଦ୍ୟ ବି ଆମେ ଖାଇଲେ ଯାଇକି ପୁଷ୍ଟି ସାଧନ।
1: ଅଙ୍ଗନବାଡ଼ି ମାଧ୍ୟମରେ ସବୁ ବୁଝା ହଉଛି ଏବଂ ଅଙ୍ଗନବାଡ଼ି ମାଧ୍ୟମରେ ସବୁ କୁହା ହଉଛି ଯୋଉ ବିଭିନ୍ନ ରଙ୍ଗର ପରିବା, ଯେମିତି କହୁଥିଲ ଡାଲି ଗୋଟେ ରଙ୍ଗର, ସବୁଜ ଗୋଟେ ରଙ୍ଗର, ହଳଦିଆ ଗୋଟେ ରଙ୍ଗର, ନାଲି ଗୋଟେ ରଙ୍ଗର, ଏମିତି ରଙ୍ଗର ଅନୁଯାୟୀ ପରିବାର କୋଉ କୋଉ ଜିନିଷ ଆମେ ପାଉଛେ, ସ୍ନେହସାର, ପୁଷ୍ଟିସାର ବା ଭିଟାମିନ ଇତ୍ୟାଦି, ତାପରେ ତୈଳ ଯୋଉଟା ଆମ ପାଇଁ ଦରକାର, ବାଦାମ ହଉ ବା ଅନ୍ୟାନ୍ୟ ଜିନିଷ ହଉ, ଏସବୁ କଥା ଅଙ୍ଗନବାଡ଼ି ମାଧ୍ୟମରେ ଶିକ୍ଷା ଦିଆହଉଛି। ତେବେ ଆଜି ସେଇ ଜାତୀୟ ପୁଷ୍ଟି କାର୍ଯ୍ୟକ୍ରମ ସମ୍ପର୍କରେ ଗୋଟେ ଆଲୋଚନା ଅଛି, ଆଉ କଥାବାର୍ତ୍ତା କରିବା ଆମର ଏଇ ଯୋଉ ସମନ୍ୱିତ ଶିଶୁ ବିକାଶ ଯୋଜନାର ପରିଦର୍ଶିକା ଅଛନ୍ତି ମିନତୀ ଦାସ, ତାଙ୍କ ସହିତ କଥା ହେବା।
2: ହଉ ତାହେଲେ,
1: ନମସ୍କାର ଆଜ୍ଞା।
3: ନମସ୍କାର।
2: ତେବେ ଏଇ ଯୋଉ ଜାତୀୟ ପୁଷ୍ଟି ସପ୍ତାହ ପାଳନର ଉଦ୍ଦେଶ୍ୟ ବିଷୟରେ ଟିକେ କୁହନ୍ତୁ।
3: ଜାତୀୟ ପୁଷ୍ଟି ସପ୍ତାହ ଆମର 1982 ଜାତୀୟ ସରକାରଙ୍କ ଦ୍ୱାରା ପାଳିତ ହେଉଛି। ତାର ଉଦ୍ଦେଶ୍ୟ ହେଉଛି ପୁଷ୍ଟି ବିଷୟରେ ନିରନ୍ତର ଆମର ଗବେଷଣା ଚାଲିଛି, ତେଣୁ ନୂଆ ନୂଆ ତଥ୍ୟ ସେ ବାବଦରେ ବାହାରୁଛି, ତେଣୁ ସେଇ ବିଷୟରେ ଲୋକଙ୍କୁ ସଚେତନ କରାଯିବା ସହିତ ସେମାନେ କେମିତି ସୁସ୍ଥ ରହିବେ ଏବଂ ସୁସ୍ଥ ସମାଜ ଗଠନ ହେବ। ଗୋଟେ ଲୋକ ଯଦି ଯୋଉ ଆବଶ୍ୟକ ଅନୁସାରେ ଖାଦ୍ୟ ଖାଇବ ତାହେଲେ ସେ ସୁସ୍ଥ ରହିବ। ଆବଶ୍ୟକ ଅନୁସାରେ ଖାଦ୍ୟ ମାନେ ଆମେ କହିବା ସନ୍ତୁଳିତ ଖାଦ୍ୟ, ସନ୍ତୁଳିତ ଖାଦ୍ୟ ଯଦି ଜଣେ ଲୋକ ଖାଇବ, ପ୍ରପର ଖାଦ୍ୟ ଯଦି ଖାଇବ ସେ ସୁସ୍ଥ ରହିବ, ସୁସ୍ଥ ରହିଲେ ସେ ଅଧିକ କର୍ମକ୍ଷମ ହେବ, ତା ମୁଡ୍ ଠିକ୍ ରହିବ। ତାପରେ ଯୋଉ ବୟସ ଏଜିଂ ଯାହା କୁହାଯାଏ ଆମେ, ଯେ ଶୀଘ୍ର ବୁଢା ହେଇଯାନ୍ତି ଗାଁ ଲୋକମାନେ, ସେଟା କମିବ। ତା ସହିତ ସେ ଯେତେ କର୍ମକ୍ଷମ ହେବ ସେତେ ଆମ ଦେଶର ଉନ୍ନତି ହେବ ଏବଂ ଆମର ସମ୍ବଳର ଅଧିକ ବିକାଶ ହେଇପାରିବ। ସେଥିପାଇଁ ପୁଷ୍ଟି ସପ୍ତାହ ପାଳନ ହୁଏ, ଯେଉଁ ସେଥିରେ ଆମେ ଲୋକଙ୍କୁ ସଚେତନ କରୁ ଯେ କିଭଳି ଖାଦ୍ୟ ସେମାନେ ନିୟମିତ ଖାଇଲେ ସୁସ୍ଥ ରହିବେ ଏବଂ ରୋଗଠୁ ଦୂରରେ ରହିବେ ଏବଂ ମାନସିକ ସ୍ତର ସହିତ ଶାରୀରିକ ସ୍ତରରେ ସୁସ୍ଥ ରହିପାରିବେ।
2: ତେବେ ଯେଉଁ ଆମର ଶିଶୁମାନଙ୍କର ବିକାଶ ପାଇଁ ବା ଛୋଟ ଛୋଟ ଶିଶୁମାନେ ଆମର ଯେଉଁ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁ ରହିଛନ୍ତି, ସେମାନଙ୍କୁ ଆମର ଜଳବାୟୁ ଏବଂ ଆମର ମିଳୁଥିବା ଖାଦ୍ୟକୁ ନେଇକରି କିଭଳି ଭାବରେ ତାଙ୍କୁ ପୁଷ୍ଟି ସାଧନ ପାଇଁ କୁହାହଉଛି?
3: ଆମର ଯେତେବେଳେ ପିଲାଟେ ମା ଗର୍ଭରେ ସଞ୍ଚାର ହଉଛି, ସେଇଠୁ ଆମର ସମନ୍ୱିତ ଶିଶୁ ବିକାଶ ବିଭାଗ ବା ମହିଳା ଶିଶୁ କଲ୍ୟାଣ ବିଭାଗ ତାଙ୍କର ଯତ୍ନ ନିଏ। ଗୋଟେ ମାଟେ ଯେତେବେଳେ ଗର୍ଭ ସଞ୍ଚାର ହବ ସେଇଠୁ ଆମେ ତାଙ୍କୁ ଖାଦ୍ୟ ଯୋଗାଉ, ସେଥିପାଇଁ ଆମର ଯେଉଁ ଟେକୋମ ରେସନ ବା ଘରକୁ ନେବା ଖାଦ୍ୟ ତାଙ୍କୁ ଯୋଗାଇ ଦିଆଯାଏ। ତା ସହିତ ପିଲା ଜନ୍ମ ହେଲା ପରେ ପ୍ରସୂତି ମା ଯେଉଁ ହୁଏ, ପ୍ରସୂତି ମାକୁ ମଧ୍ୟ ଆମେ ସମାଜ ଯାଏ ଖାଦ୍ୟ ଯୋଗାଉ। ତାପରେ 6 ମାସରୁ 3 ବର୍ଷ ଶିଶୁକୁ ମଧ୍ୟ ଆମେ ସେଇ ଟେକୋମ ରେସନ ଯୋଗାଇ ଦେଉ। ତା ସହିତ ଅଣ୍ଡା ବି ବର୍ତ୍ତମାନ ପ୍ରତି ଗର୍ଭବତୀ ମାକୁ ସପ୍ତାହରେ 3 କରିକି ମାସରେ 12 ଲେଖା ପିଲାମାନଙ୍କୁ ବି ସେ 12 ଲେଖା ଅଣ୍ଡା ଦିଆଯାଏ। ଆଉ ଯେଉଁମାନେ 3-6 ବର୍ଷ ପିଲାମାନେ ସେମାନଙ୍କୁ ବି ଅଙ୍ଗନବାଡ଼ିରେ 4 ଅଣ୍ଡା, ଗୋଟେ ଦିନ ଡାଲମା, ଗୋଟେ ଦିନ ସୋୟାବିନ ବଡ଼ି ତରକାରୀ ଦିଆହଉଛି। ଏବେ ସରକାରଙ୍କ ଯୋଜନା ଅଛି ସେପ୍ଟେମ୍ବର ମାସରୁ 5 ଅଣ୍ଡା, ମାନେ ସୋମବାର ଛାଡ଼ି ଦେଇକି ପ୍ରତିଦିନ ଗୋଟେ ଗୋଟେ ଅଣ୍ଡା ଅଙ୍ଗନବାଡ଼ିରେ ପିଲାଙ୍କୁ ଖାଇବାକୁ ଦିଆଯିବ। ବାକି ଯେଉଁମାନେ ଘରକୁ ଯେଉଁ ଖାଦ୍ୟ ଦିଆହଉଛି ସେମାନଙ୍କୁ ସପ୍ତାହରେ 3 ଅଣ୍ଡା ଦିଆଯାଏ, ମାସରେ 12 ଅଣ୍ଡା ଦିଆଯାଏ। ତା ସହିତ ଛତୁଆ ଦିଆଯାଏ, ଆଉ ଗର୍ଭବତୀ ମାନଙ୍କୁ ମୁଢି ଲଡ଼ୁ, ଚୁଡ଼ା ଲଡ଼ୁ, ଆଉ ବାଦାମ ଲଡ଼ୁ ଏବେ ସବୁ ମଧ୍ୟ ଯୋଗାଇ ଦିଆଯାଏ। ସେ ଯେଉଁ ଖାଦ୍ୟ ଦିଆଯାଏ ସେଟାକ ଯେଉଁ ରିକ୍ୱାରମେଣ୍ଟ ତାଙ୍କର ଯେଉଁ ଆବଶ୍ୟକତା, ଆମେ ଯେଉଁ ହିସାବ କରୁଛୁ ଯେ ସନ୍ତୁଳିତ ଖାଦ୍ୟରେ ଏତିକି କ୍ୟାଲୋରି ରହିବା କଥା, ତାର 3 ଭାଗେ ବା 1/3 କ୍ୟାଲୋରି ଯେମିତି ଖାଦ୍ୟ ମିଳିବ ସେହି ଅନୁସାରେ ହିସାବ କରି ତାଙ୍କୁ ଖାଦ୍ୟ ଯୋଗାଇ ଦିଆଯାଏ।
2: ହଁ, ତେବେ ଆଉ ଗୋଟେ କଥା ଆପଣଙ୍କର ଅନୁଭୂତିରୁ କୁହନ୍ତୁ ଯେ ଏଇ ଯେଉଁ ବ୍ୟବସ୍ଥା ରହିଛି ଆଉ କଣ କଲେ ବା ତାଙ୍କର ଘରୋଇ ପରିବେଶରେ ବାଡି ଘରଠୁ ଆରମ୍ଭ କରି ମା ମାନେ ସାଧାରଣ ଶିଶୁମାନଙ୍କର ଯତ୍ନ ପାଇଁ ଆଉ କଣ କଣ ବ୍ୟବସ୍ଥା ସେମାନେ କଲେ ନିଶ୍ଚିତ ଭାବରେ ଆମର ଛୋଟ ଛୋଟ ଛୁଆମାନେ ଶିଶୁମାନେ ତାଙ୍କର ପୁଷ୍ଟି ସାଧନ ହେଇପାରିବ?
3: ପ୍ରଥମ କଥା ହଉଛି ମା ମାନେ ସମସ୍ତେ ଯଦି ନିଜ ଘରେ ଘରେ ଗୋଟେ କିଚେନ୍ ଗାର୍ଡେନ୍ଟେ କରନ୍ତେ। ଆମେ ଯେଉଁ ରୋଷେଇ ଶାଳ ବଗିଚା କହୁଛୁ, ଆମେ ଲୋକଙ୍କୁ ବୁଝୁଛୁ ଆମେ ଯେ ସେମାନେ କହୁଛନ୍ତି ଆମର ପାଣି ସୁବିଧା ନାହିଁ, ସେମାନେ ଯୋଉଠି ହାତ ଧୋଉଛନ୍ତି, ନିଜ ବାସନ ମାଜୁଛନ୍ତି, ସେଇଠି ଯଦି ଗୋଟେ ବଗିଚାଟେ କରିକି ସେଥିରେ ସଜନା ଛୁଇଁଟେ, ପପେୟାଟେ, କଦଳୀ ଗଛଟେ, କଞ୍ଚା ଲଙ୍କାଟେ, ଏଭଳି ଯେତିକି ଆମେ ସାଙ୍ଗେ ସାଙ୍ଗେ ମାନେ ପାଇପାରିବା, ଆମକୁ ବାହାରକୁ ଯିବାକୁ ପଡିବ ନାହିଁ ଏବଂ ସାଙ୍ଗେ ସାଙ୍ଗେ ସେଇ ଜିନିଷଟା ଆମେ ପାଇପାରିବା। ଯୋଉ ଭିଟାମିନ ଟା ନଷ୍ଟ ହେଇଯାଏ, ଧରନ୍ତୁ ପରିବାର ଆମର ଭିଟାମିନ ସି ଅଛି, ଭିଟାମିନ ବି ଅଛି, ସେ ଭିଟାମିନ ଗୁଡିକ ୱାଟର ସୋଲ୍ୟୁବଲ ଭାଲ୍ୟୁବୁଲ ଭିଟାମିନ୍ ପାଣିରେ ମିଳିଯାଏ, କିଛି ସମୟ ରହିଲେ ବି ନଷ୍ଟ ହୋଇଯାଏ। ତେଣୁ ସେଇ ଭିଟାମିନଟାକୁ ସେମାନେ ଯଦି ଘରେ ସାଙ୍ଗେ ସାଙ୍ଗେ ଆଣିକି ତାକୁ ରୋଷେଇ କଲେ ତାଙ୍କ ଦେହକୁ ସେଟା ଯାଇପାରିବ, ପଇସା ଖର୍ଚ୍ଚ ହେଲାନି, ସମୟ ନଷ୍ଟ ହେଲାନି, କିନ୍ତୁ ଭଲ ଖାଦ୍ୟଟେ ପାଇଲେ। ସେଥିପାଇଁ ଆମେ ତାଙ୍କୁ ପ୍ରୋତ୍ସାହିତ କରୁଛୁ ପ୍ରତ୍ୟେକ ଘରେ ଘରେ ସେମାନେ ଗୋଟେ ରୋଷେଇ ଶାଳ ବଗିଚା କରନ୍ତୁ। ତା ସହିତ ଖାଇବା ପୂର୍ବରୁ ହାତ ଧୋଇବା, ପୁଷ୍ଟିର ଗୋଟେ ବଡ଼ ଅସୁବିଧା ବର୍ତ୍ତମାନ ହେଉଛି କ'ଣ କି ଯେ ପିଲାମାନଙ୍କ ଧର କୃମି ବହୁତ ହେଉଛି, ତେଣୁ ସେମାନେ ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା, ତା ପାଇଁ ଆମର ହାତ ଧୋଇବା ପ୍ରାକ୍ଟିସଟାକୁ ଆମେ ଶିକ୍ଷା ଦେଉ ଆମର ଗାଁ ସ୍ୱାସ୍ଥ୍ୟ ପୁଷ୍ଟି ଦିବସରେ ବା ଭିଏଚ୍ଏନ୍ଡି ଯେଉଁ ଦିନ ହୁଏ ତାଙ୍କୁ ହାତ ଧୋଇବା ଶିକ୍ଷା ଦେଉ। ତାଙ୍କୁ ଆମେ ପ୍ରୋତ୍ସାହିତ କରୁଛୁ ଯେ ସେମାନେ ଟ୍ୟୁବଲ ପାଣି ପିଅନ୍ତୁ। ଖାଦ୍ୟରେ ଯେଉଁ 7ଟି ଆବଶ୍ୟକ ଉପାଦାନ ଅଛି ସେମାନେ କେମିତି ପାଇପାରିବେ, ସେଥିପାଇଁ କିଚେନ୍ ଗାର୍ଡେନ୍ ସେମାନେ ଡାଲି ଜାତୀୟ ଜିନିଷ ମାନେ ନାଡୁକା ଆଉ ଚିମ୍ବ ସେଥିରେ ବେଶୀ ପଇସା ଖର୍ଚ୍ଚ ନାହିଁ, କିନ୍ତୁ ସେମାନେ ଯଦି ଚାଷ କରିବେ ବର୍ଷଯାକ ଚିମ୍ବ ମଞ୍ଜିଟାକୁ ସାଉତିକି ସେମାନେ ବର୍ଷଯାକ ଡାଲି ଖାଇପାରିବେ। ତା ସହିତ ନାଡୁକା ନାଡୁକା ଝୁଡ଼ଙ୍ଗ ମଞ୍ଜି ବି ସାଉତିକି ରଖାଯାଇପାରିବ, ସେଥିରେ ପ୍ରୋଟିନ୍ ବହୁତ ବେଶୀ ମାତ୍ରାରେ ଅଛି ଏବଂ ପ୍ରୋଟିନ୍ଟା ହେଉଛି ଆମର ଶରୀର ଗଠନକାରୀ, ଶରୀର ଯେଉଁ କ୍ଷୟ ହୋଇଯାଏ ତାକୁ କେମିତି ଭରଣ ପୋଷଣ କରେ ତାର ଦାୟିତ୍ୱ ସେ ପ୍ରୋଟିନ୍ ଦିଏ। ଆମ ଶରୀର ଗଠନ କରେ, ଦେହର ଯାହା କ୍ଷୟ କ୍ଷତି ହୁଏ ତାକୁ ଭରଣ ବି କରେ, ତେଣୁ ପୁଷ୍ଟିସାର ଜିନିଷଟା ଅଧିକ ଆବଶ୍ୟକ ଆମ ପାଇଁ, ତେଣୁ ସେଟା ଚାଷ କରିପାରିବେ ସେମାନେ। ଆଉ ମୁଁ ତ କହିଲି ଅନ୍ୟ ପନିପରିବା ଶାଗଟା, ଶାଗରେ ସବୁ ଆମର ଯେଉଁ ଖଣିଜ ଦ୍ରବଣ ଅଛି ମିନେରାଲ୍ସ ଯାହା କହୁଛୁ ଆମେ, ଆଉ ଅନ୍ୟାନ୍ୟ ଭିଟାମିନ୍ ବି ଅଛି, ତେଣୁ ଶାଗଟା ବି ସେମାନେ ଚାଷ କରିପାରିବେ। ତେଣୁ ରୋଷେଇ ଶାଳ ବଗିଚାଟା ସେମାନେ ସମସ୍ତେ ନିହାତି କରିବା ଦରକାର। ତା ପାଇଁ ବେଶୀ ପଇସା ଖର୍ଚ୍ଚ ନାହିଁ କି ପାଣିର ବି ବେଶୀ ଆବଶ୍ୟକତା ନାହିଁ। ଗାଁ ଲୋକମାନେ ବେଶୀ ଅଭିଯୋଗ କରନ୍ତି ଆମର ପାଣି ନାହିଁ, ସେମାନେ ଯେଉଁ ପାଣିକୁ ନଷ୍ଟ କରୁଛନ୍ତି ତାକୁ ଠିକ ଭାବରେ ସେମାନେ ଯଦି ନିୟୋଜିତ କରିବେ ସେଥିରେ ରୋଷେଇ ଶାଳ ବଗିଚା ହେଇପାରିବ।
2: କଥାରେ ଅଛି ଡାଲି ଭାତ ଯାହାର ଅଛି ତାର ଚିନ୍ତା ନାହିଁ, ତାହେଲେ ଆମର ପ୍ରତ୍ୟେକ ଖାଦ୍ୟରେ ଡାଲି ଟିକେ, ଶାଗ ଟିକେ, ଅମୃତଭଣ୍ଡା ସିଝା ଯୋଉଟାକି ଆପଣ କହୁଛନ୍ତି, କି କି ଖାଦ୍ୟ ଖାଇଲେ ଗର୍ଭବତୀ ମହିଳା ହଉ ଶିଶୁମାନେ ହଉ ତାଙ୍କର ଗୋଟେ ସମନ୍ୱୟ ରଖା ହେଇପାରିବ ଖାଦ୍ୟରେ।
3: ଖାଦ୍ୟରେ ଆମର 7ଟି ଉପାଦାନ, ପୁଷ୍ଟିସାର, ସ୍ନେହସାର, ଶ୍ୱେତସାର, ଭିଟାମିନ, ଖଣିଜ ଦ୍ରବଣ, ତନ୍ତୁ ଜାତୀୟ ଖାଦ୍ୟ ଆଉ ନିରାପଦ ପିଇବା ପାଣି, 7ଟା ଉପାଦାନ ଅଛି। ସେ ସବୁ ଜିନିଷକୁ ମିଶେଇକି ସେମାନଙ୍କୁ ଖାଇବାକୁ ଅଛି। ସନ୍ତୁଳିତ ଆହାର ଯୋଗୁଁ ଆମେ ସୁସ୍ଥ ରହିପାରିବା, ନହେଲେ ଆମେ ଯେଉଁ ବିଭିନ୍ନ ପ୍ରକାର ରୋଗ ଆମ ଦେହକୁ ଆକ୍ରମଣ କରିବ, ତେଣୁ ସନ୍ତୁଳିତ ଖାଦ୍ୟରେ ସେମାନେ କ'ଣ ଖାଇବେ, ଭାତ କି ରୁଟି ନିହାତି ଖାଇବେ, ଆଉ ଡାଲି ବା ସେଇ ଝୁଡ଼ଙ୍ଗ ନାଡୁକା ଏଇଭଳିଆ ପରିବା କିଛି ଯେଉଁଥିରେ କି ଡାଲି ଜାତୀୟ ତାକୁ ଖାଇବେ। ତା ସହିତ ଶାଗ ଟିକେ ଖାଇବେ, ତାପରେ ଆୟୋଡିନ୍ ଲୁଣ ମଧ୍ୟ ସେମାନେ ଖାଇବେ, ସେଟା ଆବଶ୍ୟକ ମଧ୍ୟ, କାହିଁକିନା ଆୟୋଡିନ୍ ଅଭାବରେ ଯଦିଓ କେମିତି ଆମେ ଆଖି ଦୃଶ୍ୟା ଦେଖିନୁ ଆମେ, କିନ୍ତୁ ଅଛି ଯେଉଁମାନଙ୍କର ମସ୍ତିଷ୍କ ବିକୃତି ହୁଏ ପିଲାଙ୍କର ଆୟୋଡିନ୍ ଅଭାବରେ, ଆଉ ଗୋଟର ତ ହୁଏ ଆମେ ଜାଣିଛୁ, ତେଣୁ ଆୟୋଡିନ୍ ଯୁକ୍ତ ଲୁଣ ଖାଇବେ, ନିରାପଦ ପିଇବା ପାଣି ଖାଇବେ, ତନ୍ତୁ ଜାତୀୟ ଖାଦ୍ୟ କିଛି, ତନ୍ତୁ ଜାତୀୟ ଖାଦ୍ୟ ମାନେ ଧରନ୍ତୁ ସଜନା ଛୁଇଁରେ ତନ୍ତୁ ଅଛି, ଅନ୍ୟାନ୍ୟ ପରିବାରରେ ସବୁ ଅଛି, ଶାଗରେ ବି ଅଛି କିଛି ଫାଇବର ଜିନିଷ ସବୁ ଅଛି, ସେଭଳିଆ ଖାଦ୍ୟ ସେମାନେ ଖାଇବେ। ଭାତ ଡାଲି ସହିତ ପରିବା କିଛି ଖାଇବେ, ନିରାପଦ ପିଇବା ପାଣି ପିଇବେ, ଆଉ ଶାଗ ନିହାତି ଖାଇବେ, ତାପରେ ମାଛ ମାଂସ ଯାହା ଯେତେବେଳେ ଯାହା ମିଳିବ ଯାହା ଗାଁରେ ମିଳୁଛି ତାକୁ ସେମାନେ ନିହାତି ଖାଇବେ, ଆଉ ଯେଉଁ ସମୟରେ ଯେଉଁ ଫଳ ମିଳୁଛି ତାକୁ ମଧ୍ୟ ସେମାନେ ଖାଇବେ, କାହିଁକିନା ଫଳରେ ଭିଟାମିନ୍ ଏ ରହୁଛି, କିଛି ଫଳରେ ଭିଟାମିନ୍ ସି ରହୁଛି, ଭିଟାମିନ୍ ଏ ରହୁଛି, ଆଉ ଗାଁ ଗହଳିରେ ପିଜୁଳି ମିଳୁଛି, ପିଜୁଳିଟାକ ତାଜା, ସବୁ ଭିଟାମିନ୍ ମ୍ୟାକ୍ସିମମ୍ ଭିଟାମିନ୍ ସେଥିରେ ଅଛି। ଆମେ ମାର୍କେଟରୁ ଆପଲ୍ କିଣିକି ଖାଇବା ଅପେକ୍ଷା ପିଜୁଳି ଯଦି ସେମାନେ ରେଗୁଲାର ନିୟମିତ ଖାଆନ୍ତି ସେଥିରେ ବି ସେମାନେ ବହୁତ ଉପକୃତ ହୋଇପାରିବେ,
0: ଏବଂ ଋତୁ ଅନୁଯାୟୀ ଯେଉଁ ଯେଉଁ ଫଳ
3: ଋତୁ ଅନୁସାରେ ଯାହା ଫଳ ମିଳୁଛି ସେମାନେ ଖାଇବେ।
0: ବର୍ଷରେ ଆମର ବିଭିନ୍ନ ସମୟରେ ଯେମିତି ଆମ୍ବ ହେଲା, ଜାମୁକୁଳି, ତାପରେ
3: ଯେତେ ନାଲି ଜାତୀୟ ଫଳରେ ଭିଟାମିନ୍ ଏ ରହିଛି, ତାପରେ ଭିଟାମିନ୍ ସି ରହିଛି, ତେନ୍ତୁଳିରେ ଭିଟାମିନ୍ ସି ରହିଛି, ପିଜୁଳିରେ ଭିଟାମିନ୍ ସି ରହିଛି, ଭିଟାମିନ୍ ଏ ରହିଛି, ଆଇରନ୍ ବି ରହିଛି, ଆଉ ଆମର ଯେଉଁ ଭିଟାମିନ୍ ଆଉ ଖଣିଜ ଦ୍ରବଣ ଯେଉଁ ମୁଁ କହିଲି ସେଇ ଜିନିଷ ଗୁଡିକ ସେଇ ଫଳରୁ ମିଳିପାରିବ, ଆଉ ଦେହକୁ ସତେଜ ରଖିବ ସେ ଖାଦ୍ୟ ସବୁ।
2: ତେବେ ଆପଣଙ୍କର ଅଭିଜ୍ଞତାରେ କୁହନ୍ତୁ ଯେ ଆଉ କେମିତି କ'ଣ କଲେ ବା କୋଉ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେଲେ, ସଚେତନତା ହେଲେ ଆମର ମା ପିଲାମାନେ ଠିକ ଭାବରେ ତାଙ୍କର ପୁଷ୍ଟି ସାଧନ ହେଇପାରିବ ଏବଂ ସେମାନେ ନିଜ କାମ ଠିକରେ କରିପାରିବେ, ସୁସ୍ଥ ରହିପାରିବେ ଏବଂ ରୋଜଗାରକ୍ଷମ ହେଇପାରିବେ।
3: ଯେଉଁ ଖାଦ୍ୟ ତାଙ୍କୁ ଯୋଗାଇ ଦିଆହଉଛି ସେ ଖାଦ୍ୟ ଘରେ କ'ଣ ହଉଛି, ଯେମିତି ଧରନ୍ତୁ ଡାକ୍ତର କୌଣସି ଗୋଟେ ରୋଗୀ ଅସୁସ୍ଥ ହେଇଛି ତାକୁ ସେ ମେଡିସିନ ଦେଲେ, ସେ ମେଡିସିନଟା ସେ ଖାଇଲେ ସୁସ୍ଥ ହବ, କିନ୍ତୁ ସେ ଯଦି ସେ ମେଡିସିନ ଦେଇକି ବାଣ୍ଟି ଦିଏ ଘରେ ସମସ୍ତେ ମିଶିକି ସୁସ୍ଥ ରହିବା, ସମସ୍ତେ ଟିକେ ଟିକେ ଖାଇବା, ତାହେଲେ ସେମାନେ କ'ଣ ସୁସ୍ଥ ରହିପାରିବେ, ସେ ରୋଗ ବି ଭଲ ହବନି। ସେଇଭଳିଆ ଆମେ ଯେଉଁ ଯୋଗାଇ ଦଉଛୁ ଖାଦ୍ୟ ଟେକମ ରସମ ଛତୁଆ ସୁଜି ଭାଜିକିରି, ତାପରେ ମୁଢି ଲଡୁ, ଚୂଡା ଲଡୁ, ବାଦାମ ଲଡୁ, ଯାହା ଯୋଗାଇ ଦିଆହଉଛି ସେସବୁ ସେମାନେ ନିଜେ ଖାଇବା ଦରକାର, ଏବଂ ଘର ଲୋକମାନେ ବୁଝିବା ଦରକାର ଯେ ସେ ଖାଦ୍ୟ ତା ପାଇଁ ଉଦ୍ଦିଷ୍ଟ, ଏବଂ ଯିଏ ମା ହବ ସେ ଗୋଟେ ପିଲା ଜନ୍ମ କରିବ ଯୋଉଟାକି ତାଙ୍କ ଭବିଷ୍ୟତ ପାଇଁ ଘର ମେରୁଦଣ୍ଡ ହବ, ଭବିଷ୍ୟତ ହବ, ତେଣୁ ସେ ସୁସ୍ଥ ରହିବା ପାଇଁ ସେ ମାଟି ସେ ଖାଦ୍ୟ ଖାଇବା ଦରକାର। କିନ୍ତୁ ଘର ଲୋକ ସେଟା ବୁଝନ୍ତି ନାହିଁ, ସେମାନେ କ'ଣ କରନ୍ତି ସମସ୍ତେ ମିଶିକିରି ଆମେ ଧରନ୍ତୁ ଅଣ୍ଡା ଦେଲୁ, ସେମାନେ ଦାବି କରନ୍ତି ଯେ ଆମର ମାସଯାକର ଅଣ୍ଡାଟା ଏକାଥରେ ଦେଇଦିଅ, ଅଣ୍ଡାଟା ଆମେ ଦେଇଦେଲୁ ମାସର 12ଟା ଅଣ୍ଡା, ଯୋଉ କର୍ମୀମାନେ ସେମାନେ ବି ଡରିକି ଦେଇଦିଅନ୍ତି, ସେମାନେ କାଳେ ବିରକ୍ତ ହେବେ ପାଟି କରିବେ, ଗାଁରେ ସେମାନେ ଚାକିରି କରୁଛନ୍ତି, ତେଣୁ ସେ ଅଣ୍ଡା 12ଟାକୁ ସେମାନେ ଦେଇଦେଲେ, ଘର ଯାକ ମିଶିକି 2 ଦିନ ଅଣ୍ଡା ତରକାରୀ କରି ଖାଇଦେଲେ ଅଣ୍ଡା ସରିଗଲା। ଆଉ ଗର୍ଭବତୀ ମାଟା ଯୋଉ ତାର ପ୍ରତି ସପ୍ତାହରେ ଯୋଉ 3ଟି ଅଣ୍ଡା ଆମେ ଦଉଥିଲୁ, 3ଟା ଅଣ୍ଡା ସେ ପାଇଲାନି ଏବଂ ତାର ସେ ପୁଷ୍ଟି ଭରଣ ହେଲା ନାହିଁ ତାର, ତେଣୁ ସେଟା ଗାଁ ଲୋକ ହୃଦବୋଧ ହେବା ଦରକାର ସମସ୍ତେ। ପିଲାମାନଙ୍କର ସେଇଭଳିଆ ଗୋଟେ ପିଲା ପାଇଁ ଯୋଉ ଖାଦ୍ୟ ଦିଆହଉଛି ବୟସ ଅନୁସାରେ ଅନୁସାରେ ଆମେ ଖାଦ୍ୟ ଦଉଛୁ, ତେଣୁ 6 ମାସ 3 ବର୍ଷର ଖାଦ୍ୟ ପିଲାଟା ଯଦି 3 ରୁ 6 ବର୍ଷ ପିଲାଟା ମାଗେ ତାକୁ ଦେବା ଉଚିତ ନୁହେଁ, ତାକୁ ଅନ୍ୟ ଖାଦ୍ୟ ଦେଇକି ତାକୁ ବୁଝେଇ ଦେବା ଦରକାର ଯେ ଏଇଟାକୁ ତୋ ଭାଇ ପାଇଁ ଆସିଛି ସେ ଖାଉ, ତୁ ଅଲଗା କିଛି ଖାଇବୁ, ଯଦି ତାକୁ ଭାଗ କରିକି ଦେଲେ ତାହେଲେ ସେ ପିଲାର ଆବଶ୍ୟକତା ଅନୁସାରେ ତାକୁ ଖାଦ୍ୟ ଦେବା ଦରକାର। ଆଉ ଆମେ ଅଙ୍ଗନବାଡ଼ିରେ କ'ଣ କରୁଛୁ ନା ପିଲା ତ 6 ମାସ ପୂର୍ଣ୍ଣ ହେଇଯାଉଛି, ଆମେ

0: 181 ଗୋଟେ ଅନ୍ନପ୍ରାସନ ବି କରୁଛୁ ସେ ପିଲାର। ଅନ୍ନପ୍ରାସନରେ ଆମର କଣ ହୁଏ ନା, ମା ମାନେ ଭାବନ୍ତି ଯେ ମା କ୍ଷୀରଟା ଯଥେଷ୍ଟ ହଉଛି, ତେଣୁ ସେମାନେ ବହୁତ ଦିନ ଧରି କେବଳ ମା କ୍ଷୀର ଦିଅନ୍ତି। ଏବଂ ଆମର ଗାଁ ଗହଳିରେ ଅଛି ଯେଉଁ ଅନ୍ନପ୍ରାସନଟା ପିଲାଟା ବର୍ଷେ ହେଲେ କରିବେ, ପିଲା ଯେତେବେଳେ ମାଛ ମାଂସ ଖାଇପାରିବେ କରିବେ, ବେଳେବେଳେ ବର୍ଷେ ଦେଢ଼ ବର୍ଷ ହେଇଯାଏ ପିଲା ତାକୁ ଅନ୍ନପ୍ରାସନ କରନ୍ତିନି। 6 ମାସ ହେଲା ବେଳକୁ ପିଲାର ଆବଶ୍ୟକତା ବଢ଼ିଯାଏ, କାହିଁକି ପିଲା ଯେହେତୁ ବେଶୀ ଖେଳେ ତାର ଆବଶ୍ୟକତା ବଢ଼ିଯାଏ। ମା କ୍ଷୀର କମୁ କି ନ କମୁ, କିନ୍ତୁ ପିଲାର ଆବଶ୍ୟକତା ଅଧିକା ହେଇଯାଏ, ମା କ୍ଷୀର ତାକୁ ଭରଣା କରେନି। 181 ଦିନରେ ନିର୍ଦ୍ଦିଷ୍ଟ ଭାବରେ ଆମେ କହୁଛେ ମା କ୍ଷୀର ସହିତ ବାହାର ଖାଦ୍ୟ ଦେବା ଆରମ୍ଭ କରାଯାଏ। ଆମ ଅଙ୍ଗନବାଡ଼ିରେ ଆମେ ଅନ୍ନପ୍ରାସନ କରୁ, ଅନ୍ନପ୍ରାସନ କରିକି ବାହାର ଖାଦ୍ୟ ଦେବା ଆରମ୍ଭ କରୁ। ଆଉ ମା ମାନଙ୍କୁ କହୁ ଆପାତତଃ 2 ବର୍ଷ ଯାଏ ପିଲା ମା କ୍ଷୀର ନିହାତି ଖାଇବ, 2 ବର୍ଷ ପରେ ନ ଖାଇଲେ ଚଳିବ, କିନ୍ତୁ 2 ବର୍ଷ ପର୍ଯ୍ୟନ୍ତ ବାହାର ଖାଦ୍ୟ ସହିତ ମା କ୍ଷୀର ଚାଲୁ ରହିବ, ଏଇଟା ଆମେ ତାଙ୍କୁ ଶିକ୍ଷା ଦେଉ।
1: ଯୋଉଟା ତାକୁ ବିଭିନ୍ନ ରୋଗ ପ୍ରତିରୋଧ ଶକ୍ତି ବଢ଼େ,
0: ମା କ୍ଷୀର ତ ଗୋଟେ ଇମ୍ୟୁନିଟି ମାନେ ରୋଗ ପ୍ରତିରୋଧ ଶକ୍ତି ବୋଲି ଆମେ ଭାବିବା, ତା ସହିତ

0: କିନ୍ତୁ ପିଲାର ଆବଶ୍ୟକ ଅଧିକା ହେଇଯାଏ, ମା କ୍ଷୀର ତାକୁ ଭରଣା କରେନି। 181 ଦିନରେ ନିର୍ଦ୍ଦିଷ୍ଟ ଭାବରେ ଆମେ କହୁଛେ ମା କ୍ଷୀର ସହିତ ବାହାର ଖାଦ୍ୟ ଦେବା ଆରମ୍ଭ କରାଯାଏ। ଆମ ଅଙ୍ଗନବାଡ଼ିରେ ଆମେ ଅନ୍ନପ୍ରାସନ କରୁ, ଅନ୍ନପ୍ରାସନ କରିକି ବାହାର ଖାଦ୍ୟ ଦେବା ଆରମ୍ଭ କରୁ, ଆଉ ମା ମାନଙ୍କୁ କହୁ ଆପାତତଃ 2 ବର୍ଷ ଯାଏ ପିଲା ମା କ୍ଷୀର ନିହାତି ଖାଇବ, 2 ବର୍ଷ ପରେ ନ ଖାଇଲେ ଚଳିବ, କିନ୍ତୁ 2 ବର୍ଷ ପର୍ଯ୍ୟନ୍ତ ବାହାର ଖାଦ୍ୟ ସହିତ ମା କ୍ଷୀର ଚାଲୁ ରହିବ, ଏଇଟା ଆମେ ତାଙ୍କୁ ଶିକ୍ଷା ଦେଉ।
1: ଯୋଉଟା ତାକୁ ବିଭିନ୍ନ ରୋଗ ପ୍ରତିରୋଧ ଶକ୍ତି ବଢେ,
0: ମା କ୍ଷୀର ତ ଗୋଟେ ଇମ୍ୟୁନିଟି ମାନେ ରୋଗ ପ୍ରତିରୋଧ ଶକ୍ତି ବୋଲି ଆମେ ଭାବିବା। ତା ସହିତ ପିଲାର ସମସ୍ତ ଖାଦ୍ୟ 6 ମାସ ପରେ ମାର କ୍ଷୀରରେ ସବୁ ଖାଦ୍ୟ ଅଛି ପିଲାର, କିନ୍ତୁ 6 ମାସ ପୂର୍ଣ୍ଣ ହେଲା ପରେ ମା କ୍ଷୀର ଆବଶ୍ୟକତା କମିଯାଏ, ବାହାର ଖାଦ୍ୟର ଆବଶ୍ୟକତା ବଢେ। ଯେମିତି ମାନେ 6 ମାସରୁ ବର୍ଷେ ଭିତରେ ପ୍ରଥମ ଆବଶ୍ୟକ ହୁଏ କ'ଣ, 30% ବାହାର ଖାଦ୍ୟ ଆମେ ଦେବା, 70% ମା କ୍ଷୀରରେ ଭରଣା ହେବ, ତାପରେ 50-50 ହେଇଯାଏ। ବର୍ଷେ ବେଳକୁ ସେଟାକ ମା କ୍ଷୀରଟା ହେଇଯିବ 30%, ବାହାର ଖାଦ୍ୟ 70% ଆବଶ୍ୟକତା ହେଇଯିବ ପିଲାର, କାରଣ ମା କ୍ଷୀର ସେ ଅନୁସାରେ କମିଯିବ, ପିଲାର ଆବଶ୍ୟକତା ବଢି ବଢିଯିବ।
1: ତଥାପି ବର୍ତ୍ତମାନ ସୁଦ୍ଧା ଯାହା ସବୁ କାର୍ଯ୍ୟକ୍ରମ ଚାଲିଛି ତା ଭିତରେ ଯୋଉ ଅପପୁଷ୍ଟି ଦେଖାଯାଉଛି ତାଙ୍କୁ କେମିତି
0: ଆମର ପୁଷ୍ଟି ସପ୍ତାହର ଉଦ୍ଦେଶ୍ୟ ଅପପୁଷ୍ଟି କମିବ, ସେଥିପାଇଁ ଆମର ଯୋଉ ପିଲାମାନେ ଅପପୁଷ୍ଟ ତାକୁ ଆମେ ଅଧିକା THR ଦଉଛୁ ବା ଟେକମରେସନ ଦଉଛୁ, ତା ସହିତ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। RBSK ଯୋଉ ଅଛି ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସେମାନେ ଆସିକି ପିଲାଙ୍କୁ ଚେକଅପ୍ କରିକି ତାଙ୍କର ଆବଶ୍ୟକତା ଅନୁସାରେ ତାଙ୍କୁ ପରାମର୍ଶ ସେବା ଦିଆଯାଉଛି। ପ୍ରତି ମାସରେ 4 ଥର ଆମେ ତାଙ୍କୁ ଓଜନ କରୁଛୁ, ବଢିଲା କି ନାହିଁ ବୋଲି, କେତେ ବଢିଲା ମାସକରେ, ସେଥିପାଇଁ ଆମେ 4 ଥର ଓଜନ କରୁଛୁ। ପ୍ରତି ମା ମାନଙ୍କୁ ପୁଷ୍ଟି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ବି ଦିଆଯାଉଛି, ଯେ ସେମାନେ କେମିତି ପିଲାର ଯତ୍ନ ନେବେ, କେମିତି ହାତ ଧୋଇ ଖାଇବେ, କାହା କାହା ପରେ ହାତ ଧୋଇବେ, କାହା ପୂର୍ବରୁ ହାତ ଧୋଇବେ, ପ୍ରତି ମାସରେ ବୋଧେ ଏହା ଆମର ମମତା ଦିବସରେ ଆଲୋଚନା ହୁଏ। ଆଉ ଯୋଉ ପିଲାମାନେ ଅପପୁଷ୍ଟ ହୁଅନ୍ତି ସେମାନେ ପ୍ରାୟ କୃମି ଜାତୀୟ ରୋଗରେ ସଂକ୍ରମିତ ହୋଇଥାନ୍ତି, ତେଣୁ ଆମର ଏବେ ତ 8 ମାସରେ ତାଙ୍କୁ କୃମି ବଟିକା ଦିଆଗଲା, ଭିଟାମିନ୍ ସହିତ କୃମି ବଟିକା ଦିଆଗଲା, ଆଉ ହାତ ଧୋଇବା ସହିତ ସେମାନେ କେମିତି ପାଇଖାନା ଗଲେ ଚପଲ ମାଡ଼ିକି ଯିବେ, ପାଇଖାନା ପାଇଁ ତ ସରକାରଙ୍କ ବ୍ୟବସ୍ଥା ଅଛି, ଏବେ ଘରେ ଘରେ ପାଇଖାନା ବ୍ୟବସ୍ଥା ହୋଇଛି, ସେମାନେ ପାଇଖାନା ଗଲା ପରେ କେମିତି ସାବୁନ ହାତ ଧୋଇବେ, ତାର ଯେଉଁ 6ଟା ଷ୍ଟେପ୍ ତାଙ୍କୁ ଆମେ ଶିକ୍ଷା ମଧ୍ୟ ଦେଉଛୁ।
1: ତେବେ ଏହି ସପ୍ତାହ ସମ୍ପର୍କରେ ଆଉ ଜନସାଧାରଣଙ୍କ ପାଇଁ ବା ପରିବାରମାନଙ୍କ ପାଇଁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଜନସାଧାରଣଙ୍କ ପାଇଁ ମୋର ଏଇ ବାର୍ତ୍ତା ରହିବ ଯେ ଆମର ପ୍ରକୃତି ମା ପାଖରେ ସବୁ ଖାଦ୍ୟ ଅଛି, ସେମାନେ ନିଜେ ବାଛନ୍ତୁ ଯେ କୋଉ ଖାଦ୍ୟ ସଠିକ୍ ଖାଦ୍ୟ, ସେଇ ଖାଦ୍ୟକୁ ସେମାନେ ବାଛିକି ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ତାଙ୍କ ଖାଦ୍ୟରେ ଯୋଉ ଖାଦ୍ୟର ଉପାଦାନ ଗୁଡ଼ିକ ମୁଁ କହିଲି, ସେ ସବୁ ଉପାଦାନ ଗୁଡ଼ିକ କେମିତି ରହିବ, ସେଥିପାଇଁ ସବୁ ଜିନିଷ ପ୍ରକୃତି ଭିତରେ ଉପଲବ୍ଧ, ତାକୁ ସେମାନେ ସଂଗ୍ରହ କରନ୍ତୁ, ସେ ହିଁ ଖାଆନ୍ତୁ। ବାହାର ଖାଦ୍ୟ ଯେଉଁ ଜଙ୍କ୍ ଫୁଡ୍ ସବୁ ରହୁଛି, ଏସବୁ ଖାଦ୍ୟ ଅପେକ୍ଷା ଘରେ ରନ୍ଧା ଖାଦ୍ୟ ଏବଂ ଯୋଉଟା ପ୍ରକୃତିରେ ମିଳୁଛି ସେହି ଖାଦ୍ୟ ଖାଇଲେ ସେମାନେ ସୁସ୍ଥ ରହିବେ, ଦୀର୍ଘଜୀବୀ ହେବେ ଏବଂ ପରିବାର ସୁସ୍ଥ ସୁନ୍ଦର ହୋଇପାରିବ।
2: ଯାହା ହଉ, ଶ୍ରୀମତୀ ଦାସ, ଆଜି ଆପଣ ଜାତୀୟ ପୁଷ୍ଟି ସପ୍ତାହ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କ ଆମ ଅନୁଷ୍ଠାନ ତରଫରୁ ତଥା ଶ୍ରୋତା ଭାଇ ଓ ଭଉଣୀମାନଙ୍କ ଠାରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।
3: ଯାହା ହଉ, ଭଲ କଥା, ଆମେ ତ ସବୁବେଳେ ପ୍ରାୟ ଏସବୁ କାର୍ଯ୍ୟକ୍ରମ ରଖୁଛୁ, କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମର ଯୋଉ ସପ୍ତାହ ଯୋଉ ପାଳନ କରାହଉଛି ପୁଷ୍ଟି ସାଧନ ସପ୍ତାହ, ତାକୁ ନେଇକି ଆମ ମା ଭଉଣୀମାନେ ଆଉ ଟିକେ ସଜାଗ ହୁଅନ୍ତୁ, ସଚେତନ ହୁଅନ୍ତୁ, ସମସ୍ତେ ଯେପରି ଭାବରେ ଆମର ଭଉଣୀ କହିଲେ ସେହି ଅନୁସାରେ କାମ ବି କରନ୍ତୁ, ଏବଂ ଯୋଉ ICDS ସେଣ୍ଟର ଗୁଡାକ ଅଛି, ଅଙ୍ଗନବାଡ଼ି ସେଣ୍ଟର କେତେ କେତେ ଆଗେଇଲେଣି ଦେଶରେ, ଅଙ୍ଗନବାଡ଼ି ସେଣ୍ଟର ବହୁତ ପ୍ରଗତି କଲେଣି, ତେଣୁ ସେହି ଅନୁସାରେ ଆମ ମୟୂରଭଞ୍ଜ ଜିଲ୍ଲାର ବି ଯୋଉ ଭଉଣୀମାନେ ସେଇ ଦାୟିତ୍ୱରେ ଅଛନ୍ତି, ସେ ଦାୟିତ୍ୱ ଟିକେ ଭଲ ଭାବରେ ନିଭେଇବେ, ଛୁଆମାନଙ୍କୁ ଟିକେ ଭଲକି ଦେଖିବେ, ଆଉ ପ୍ରସୂତି ମହିଳା ବିଶେଷ କରି ଆମର ଗ୍ରାମାଞ୍ଚଳରେ ସେମାନଙ୍କ କଥା ବି ଦେଖିବେ, ଆମ ସହରାଞ୍ଚଳରେ ବି ଅଙ୍ଗନବାଡ଼ି ସେଣ୍ଟର ଅଛି, ସେଗୁଡ଼ାକ କଥା ବି ଭଲ ଭାବରେ ନଜର ଦେବେ। ହଉ, ଆଉ ବାକି
1: ଗୀତ ଗୁଡ଼େ ଶୁଣିବା ନା ଆଉ।

ତୁମର ଦେଖାଲା ବାଟ ପଢ଼ାଲା ପାଠ ବିରତି ଭେଟ କାଇଁ ଶିଖାଲା ନାଟ ସାନି ଘାଟି ଦିଘେ ଗୁଲା ମାରୁଛି ଏମନ କଳା କାନୁ ବନମାଲି ନୀଳମଣି ହୋଲି ଚୁଡ଼ି ସାଧା କିଏ ଡୁରୁଛି ଏମନ କଳା କାନୁ ବନମାଲି।

0: ସବୁ ଶ୍ରୋତା ବନ୍ଧୁମାନଙ୍କୁ ଆମର ସବୁଦିନ ଭଳି ଆମେ ବିନମ୍ର ଅନୁରୋଧ କରିବା କି ଆପଣମାନେ କାର୍ଯ୍ୟକ୍ରମ ତ ଶୁଣୁଛନ୍ତି, ନୂଆ କାର୍ଯ୍ୟକ୍ରମ ପୁରୁଣା କାର୍ଯ୍ୟକ୍ରମ ଯାହା ବି ହେଉ ଆପଣ ଶୁଣୁଛନ୍ତି, ତା ସମ୍ପର୍କରେ ମତାମତ ଦେଇ ନିଜ କଥା ମଧ୍ୟ ଲେଖିକି ଆପଣ ଆମ କାର୍ଯ୍ୟକ୍ରମକୁ ପଠାଇ ପାରିବେ। ଆଉ ଆମେ ନିଶ୍ଚିତ ଭାବରେ ରବିବାର ଦିନ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମରେ ଆପଣଙ୍କ ଚିଠି ପଢ଼ିବା ସହିତ ଆପଣଙ୍କର ମତାମତକୁ ବି ନେବୁ, ତା ସହିତ ଆପଣଙ୍କର ଯଦି କିଛି ସମସ୍ୟା ଥାଏ ତାକୁ ଦୂର କରିବା ପାଇଁ ମଧ୍ୟ ଏଠି ଚେଷ୍ଟା କରିବା ଆମେ।
1: ଚିଠି ଲେଖିବା ଠିକଣା ତ ଜାଣିଛନ୍ତି, ଆମ ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ।
2: ଆମକୁ ଶୁଣୁଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆଜି ସନ୍ଧ୍ୟାର ଶୁଭେଚ୍ଛା ଜଣାଇ ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସମ୍ପଦ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ କନକ ମଞ୍ଜରୀ ବାରିକ।

0: ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆମେ ସମସ୍ତେ ଘରେ ରହି କିପରି ଆମ ଘର ଚାରିପାଖ ବାତାବରଣ ପରିଷ୍କାର ପରିଚ୍ଛନ୍ନ ରଖିବା, ଘର ଆଖପାଖରେ ପାଣି ଜମା ରହିବ ନାହିଁ, ଅଳିଆ ଆବର୍ଜନା ଯେମିତି ଜମିବ ନାହିଁ, ଏଥିପ୍ରତି ଟିକେ ଦୃଷ୍ଟି ଦେବା। ନହେଲେ ଏବେ ତ ବର୍ଷା ଦିନ ଆସିଗଲାଣି, ଘର ଆଖପାଖ ପାଣି ଜମିଯିବ, ଯାହାଫଳରେ ମଶା ମାଛିମାନେ ସେଠାରେ ଅଣ୍ଡା ଦେବେ, ଏଣୁ ମ୍ୟାଲେରିଆ ହେବାର ସମ୍ଭାବନା ରହୁଛି। ତେବେ ଆଜି ଆସନ୍ତୁ ଏହି ମ୍ୟାଲେରିଆ ନହେବା ପାଇଁ କିପରି ସତର୍କତା ଅବଲମ୍ବନ କରିବା ଏବଂ ତା'ର ପ୍ରତିକାର କିଭଳି କରାଯିବ, ଏ ସମ୍ପର୍କରେ କହିବା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ମରଡ଼ା କିଷାନ ତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମେଡ଼ିକାଲ ଅଫିସର ଡାକ୍ତର ତପନ କୁମାର ବେହେରା। ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଆଜ୍ଞା, ନମସ୍କାର।
1: ନମସ୍କାର।
0: ପ୍ରଥମେ କୁହନ୍ତୁ ଯେ ଆମେ କ'ଣ କଲେ ଏବଂ କିପରି ସତର୍କତା ଅବଲମ୍ବନ କଲେ ମ୍ୟାଲେରିଆ ହେବ ନାହିଁ।
1: ନମସ୍କାର ଶ୍ରୋତା ବନ୍ଧୁ, ଆମେ ସମସ୍ତେ ଜାଣିଛୁ

0: ସମୟରେ ଆସିବ ତାହେଲେ ଆମେ ନିକଟରେ ଥିବା ଆଶା ଦିଦି ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ କରିବା ଏବଂ ରକ୍ତ ପରୀକ୍ଷା କରାଇ ନେବା। ଡାକ୍ତର ଦେଇଥିବା ଔଷଧକୁ ଠିକ୍ ଭାବରେ ସେବନ କରିବା। ଗୁଣିଗାରେଡ଼ି ଝଡ଼ାପୁଙ୍ଖା ଇତ୍ୟାଦିରେ ଆଦୌ ବିଶ୍ୱାସ କରିବା ନାହିଁ ବା ରୋଗୀକୁ ଅବହେଳା କରିବା ନାହିଁ।
1: ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ଯେମିତିକି ଆମେ ସମସ୍ତେ ଜାଣନ୍ତି କି ସାରା ବିଶ୍ୱରେ ଏବଂ ଜିଲ୍ଲାରେ ମଧ୍ୟ ବହୁ ଲୋକ କରୋନା ରୋଗରେ ଆକ୍ରାନ୍ତ ହେଲେଣି। ଏମିତିକି ଆମ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଅନେକାଂଶରେ ଏଇ କରୋନା ବ୍ୟାପିଲାଣି। ତେଣୁ କରୋନା ସାଙ୍ଗରେ ଏଇ ଯୋଉ ମ୍ୟାଲେରିଆର କିଛି ସେମିତି ସମ୍ପର୍କ ରହୁଛି କି?
0: କରୋନା ଗୋଟିଏ ଭାଇରାଲ ଡିଜିଜ୍ ଯାହା କରୋନା ଭାଇରସ୍ ଇନଫେକ୍ସନ୍ ହେବା ଦ୍ୱାରା ହେଇଥାଏ ଏବଂ ଏଇ ଯୋଉ ମ୍ୟାଲେରିଆ ତାହା ଏକ ପାରାସାଇଟିକ୍ ଡିଜିଜ୍ ବା ପରଜୀବୀ ରୋଗ ଯାହା ପ୍ଲାସ୍ମୋଡିୟମ୍ ଭାଇଭକ୍ସ ବା ପ୍ଲାସ୍ମୋଡିୟମ୍ ଫାଲ୍ସିପାରମ୍ ପ୍ଲାସ୍ମୋଡିୟମ୍ ମ୍ୟାଲେରିଆ ଦ୍ୱାରା ହୋଇଥାଏ। ଏଇ ଯୋଉ ପ୍ଲାସ୍ମୋଡିୟମ୍ ଭାଇଭକ୍ସ ବା ପ୍ଲାସ୍ମୋଡିୟମ୍ ଫାଲ୍ସିପାରମ୍ ଏହି ପରଜୀବୀଟି ମଶା ଦେହରେ ଥାଏ। ସେହି ମଶା ଯେତେବେଳେ ଆମକୁ କାମୁଡ଼େ ଆମକୁ ମ୍ୟାଲେରିଆ ହୋଇଥାଏ। ଏ ପର୍ଯ୍ୟନ୍ତ ତ ସେମିତି କିଛି ଡାଇରେକ୍ଟ ରିଲେସନ୍ ନାହିଁ ଏହି ଦୁଇଟି ରୋଗ ବିଷୟରେ। କରୋନା ମଶା ଦ୍ୱାରା ହେବାର ଆଜି ପର୍ଯ୍ୟନ୍ତ ନଜିର ନାହିଁ। କରୋନା କେବଳ ଜଣେ ଛିଙ୍କିବା ଦ୍ୱାରା ବା କାଶିବା ଦ୍ୱାରା ଯେଉଁ ଡ୍ରପଲେଟ୍ ଇନଫେକ୍ସନ୍ ହେଉଛି, ଛିଙ୍କିବା ଦ୍ୱାରା ଯେଉଁ ବାହାରୁଛି ଆମର ନାକରୁ ଛୋଟ ଛୋଟ ଜଳବିନ୍ଦୁ ବାହାରୁଛି, ଯଦି ସେଇଟା କୌଣସି ଲୋକ ଦେହରେ ଲୋକର ନାକରେ ବା କେଉଁ ହାତରେ ଲାଗିଲା, ସିଏ ସେଇ ହାତକୁ ନେଇକି ତା ନାକରେ ଲଗେଇଲା, ତାହେଲେ ଏଇ କରୋନା ହେବାର ଚାନ୍ସେସ୍ ଅଛି। ଡ୍ରପଲେଟ୍ ଇନଫେକ୍ସନ୍ ଥ୍ରୋ ରେସ୍ପିରେଟରୀ ଟ୍ରାକ୍ଟ ଦ୍ୱାରା ହିଁ ଇନଫେକ୍ସନ୍ ହୁଏ।
1: ମଶା ସହିତ ତାର କୌଣସି ରିଲେସନ୍ ନାହିଁ। ଆଚ୍ଛା, ଯେ ମ୍ୟାଲେରିଆ ହେଲେ ରୋଗୀକୁ ଯେମିତିକି କହିଲେ ମୁଣ୍ଡ ବଥା ଦେହ ବଥା ସବୁ ହେବ, ତେବେ କରୋନା ହେଲେ ମଧ୍ୟ ସେପରି ଟାଇପ୍ର ସବୁ ଲକ୍ଷଣ ଦେଖାଯାଉଛି, ତେବେ ଜଣେ ସୁସ୍ଥ ବ୍ୟକ୍ତିଠାରେ ଯେଉଁ ମ୍ୟାଲେରିଆ ହେଇଛି କି ବି ତାକୁ କରୋନା ହେଇଛି ଏ ବିଷୟରେ ଆମେ ଜାଣିବା କିଭଳି?
0: ବହୁତ ଭଲ ପ୍ରଶ୍ନଟିଏ ପଚାରିଲେ ଆପଣ। ଦେଖନ୍ତୁ, ଏଇ ଦୁଇଟି ରୋଗର ଲକ୍ଷଣରୁ ଆମେ ଜାଣିପାରିବା ଯେ ରୋଗୀକୁ କରୋନା ହେଇଛି କି ରୋଗୀକୁ ମ୍ୟାଲେରିଆ ହେଇଛି। ଜ୍ୱର ମ୍ୟାଲେରିଆରେ ବି ହେବ, ଜ୍ୱର କରୋନାରେ ହେଲେ ବି ହେବ, କିନ୍ତୁ ଆମେ ଜାଣିଛୁ ଯେ ମ୍ୟାଲେରିଆରେ ଜ୍ୱର ଏକ ନିର୍ଦ୍ଦିଷ୍ଟ ସମୟରେ ଆସିବ, ତା ସହିତ କମ୍ପ ହେବ, ଜ୍ୱର ଛାଡ଼ିଗଲା ପରେ ଦେହରୁ ଝାଳ ବାହାରିବ, କିନ୍ତୁ କରୋନାରେ ସେଇଭଳିଆ ଲକ୍ଷଣ ଦେଖାଦେବ ନାହିଁ। ଜ୍ୱର ଲାଗି ରହିବ, ତା ସାଙ୍ଗରେ ଶୁଖିଲା କାଶ ହେବ, ଛିଙ୍କ ହେଇପାରେ ଏବଂ ରୋଗୀ କିଛି ବାସ୍ନା ଜାଣିପାରିବ ନାହିଁ, ଯାହାକୁ ଆମେ ଏନୋସ୍ମିଆ କହୁଛୁ। ମ୍ୟାଲେରିଆ ହେଲେ ତାକୁ ବାନ୍ତି ହେବ, ଯେମିତିକି ମୁଁ କହିଲି ବାନ୍ତି ହେବ, ମୁଣ୍ଡ ବିନ୍ଧିବ, ବହୁତ ମୁଣ୍ଡ ବିନ୍ଧିବ, ତାକୁ ପାଣି ଶୋଷ ଲାଗିବ। ତ ଏଇସବୁ ଲକ୍ଷଣ ଯଦି ପ୍ରକାଶ ପାଏ ତାହେଲେ ଆମେ ଭାବିବୁ କି ରୋଗୀକୁ ମ୍ୟାଲେରିଆ ହେଇଛି, ଆଉ ନହେଲେ ଯେଉଁ କରୋନାର ଲକ୍ଷଣ ପ୍ରକାଶ ପାଇଲେ ଜାଣିବୁ ତାକୁ କରୋନା ହେଇଥାଇପାରେ।
1: ତେବେ ସାର୍, ଆମ ଏଇ ସରକାରଙ୍କ ତରଫରୁ ଏଇ ମ୍ୟାଲେରିଆ ବା କରୋନା ରୋଗର ନିରାକରଣ ପାଇଁ କ'ଣ ସବୁ ବ୍ୟବସ୍ଥା କରାଯାଇଛି?
0: ଏବେ ଆମ ରାଜ୍ୟ ଏବଂ ଆମ ଦେଶର ସବୁ ଡାକ୍ତରଖାନାରେ ଅଲଗା ଭାବରେ ଗୋଟିଏ ଫ୍ଲୁ ଓପିଡି ବା ଜ୍ୱର କ୍ଲିନିକ୍ ଖୋଲାଯାଇଛି, ଯେଉଁଠି କେବଳ ଜ୍ୱର ଥଣ୍ଡା କାଶ ଲକ୍ଷଣ ଥିବା ରୋଗୀଙ୍କର ଚିକିତ୍ସା କରାହେଉଛି। ସେଠି ପ୍ରଥମେ ରୋଗୀ ଆସିଲେ ଆମେ ସେମାନଙ୍କର ସ୍କ୍ରିନିଂ କରୁଛୁ ବା ରୋଗର ଲକ୍ଷଣରୁ ରୋଗ ନିରୂପଣ କରୁଛୁ। ଯଦି ଆମକୁ ସନ୍ଦେହ ହେଉଛି ଯେ ଏଇ ରୋଗୀକୁ ମ୍ୟାଲେରିଆ ବା କରୋନା ହୋଇଥାଇପାରେ ତାହେଲେ ତାର ରକ୍ତ ପରୀକ୍ଷା କରାହେଉଛି ବା ଅନ୍ୟାନ୍ୟ ସବୁ ପରୀକ୍ଷା ନିରୀକ୍ଷା କରିସାରିଲା ପରେ ଆମେ ରୋଗ ନିରୂପଣ କରୁଛୁ। ଗୋଟେ ଖୁସିର କଥା ଆମମାନଙ୍କ ପାଇଁ, ଆମ ମୟୂରଭଞ୍ଜ ଜିଲ୍ଲାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ କରୋନା ଟେଷ୍ଟ ପାଇଁ RT-PCR ମେସିନ୍ ସ୍ଥାପନ କରାହେଇଛି ଏବଂ ସନ୍ଦିଗ୍ଧ କରୋନା ରୋଗୀମାନଙ୍କର ନମୁନା ଏଠାରେ ବିନା ମୂଲ୍ୟରେ ପରୀକ୍ଷା କରାହେଉଛି। ଏବେ ତ ଆଶା ଦିଦିମାନେ ଘରକୁ ଘର ବୁଲି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଏହି ସ୍ୱାସ୍ଥ୍ୟ ପରୀକ୍ଷା ଭିତରେ ସେମାନେ କରୋନା, ମ୍ୟାଲେରିଆ, ଡେଙ୍ଗୁ ଆଉ ଯେଉଁ ସବୁ ଜଳବାହିତ ରୋଗ ସେମାନଙ୍କର ସବୁ ଲକ୍ଷଣକୁ ଲିପିବଦ୍ଧ କରୁଛନ୍ତି ଏବଂ ସେ ଅନୁସାରେ ପରାମର୍ଶ ଦେଉଛନ୍ତି। ଆପଣମାନେ ନିହାତି ଏଥିରେ ତାଙ୍କୁ ସହଯୋଗ କରନ୍ତୁ।
1: ତେବେ ପରିଶେଷରେ ଆମ ଶ୍ରୋତାବନ୍ଧୁମାନଙ୍କୁ ସଚେତନତା ପାଇଁ କ'ଣ ସବୁ ଉପଦେଶ ଦେବେ, ସେ କରୋନା ହଉ କିମ୍ବା ମ୍ୟାଲେରିଆ ଜ୍ୱର ପାଇଁ ହଉ?
0: ଏବେ ତ ବର୍ଷା ଦିନ ଆସିଯାଇଛି, ଆଉ ଏଇ ବର୍ଷା ଦିନରେ ଯେଉଁ ରୋଗ ସବୁ ହୁଏ ଯେପରିକି ମ୍ୟାଲେରିଆ, ଡେଙ୍ଗୁ, ଚିକେନଗୁନିଆ, ଡାଇରିଆ ବା ହଇଜା, ଏହିସବୁ ରୋଗ ହେବାର ଯଥେଷ୍ଟ ସମ୍ଭାବନା ଅଛି। ତେଣୁ ଆମେ ସମସ୍ତେ ନିଜ

0: ଘରକୁ ପରିଷ୍କାର ରଖିବା ସଙ୍ଗେ ସଙ୍ଗେ ପରିବେଶକୁ ମଧ୍ୟ ପରିଷ୍କାର ରଖିବା, ଫୁଟା ପାଣି ପିଇବା, ବାହାରେ ଜମା ଖାଇବା ନାହିଁ, ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସବୁ ଖାଇବା ଏବଂ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ନିହାତି ଆବଶ୍ୟକ। ଆମର ନିହାତି ଜରୁରୀ କାମ ଥିଲେ ବାହାରକୁ ବାହାରିବା, ମାସ୍କ ସାନିଟାଇଜର ଏହିସବୁ ବ୍ୟବହାର କରିବା ଏବଂ ଆମେ ନିଜେ ସତର୍କ ରହିବା ସଙ୍ଗେ ସଙ୍ଗେ ଅନ୍ୟ ସମସ୍ତଙ୍କୁ ଏହି ରୋଗ ବିଷୟରେ ସଚେତନ କରାଇବା।
1: ତେବେ ଯାହା ହେଉ, ଡାକ୍ତର ତପନ କୁମାର ବେହେରା ଆଜି ଆମ ଆକାଶବାଣୀ ବାରିପଦା କେନ୍ଦ୍ରରେ ଉପସ୍ଥିତ ରହି ଆମ ଶ୍ରୋତାବନ୍ଧୁମାନଙ୍କୁ ମ୍ୟାଲେରିଆ ନହେବା ପାଇଁ ସତର୍କତା ଓ ତାର ପ୍ରତିକାର କିପରି କରାଯାଇପାରିବ ଏ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସବୁ କହିଲେ। ଏଣୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି। ଆଜିର ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ଆପଣଙ୍କର ସୁଚିନ୍ତିତ ମତ ଦେଇ ଆମ ପାଖକୁ ଚିଠି ଲେଖିବେ। ଆମ ଠିକଣା ହେଉଛି ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7570002, ଜିଲ୍ଲା ମୟୂରଭଞ୍ଜ। ତେବେ କାର୍ଯ୍ୟକ୍ରମଟି ଏଇଠି ରଖି

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10ଟା ଆସନ୍ତୁ ଶୁଣିବା ପାଲା ରଘୁବଂଶ। ପାଲା ରଘୁବଂଶ ପରିବେଷଣ କରିଛନ୍ତି ଉମାକାନ୍ତ ପ୍ରଧାନ ଏବଂ ସାଥୀ।

ଅଯୋଧ୍ୟା ନଗରୀର ଶୋଭାକୁ ବର୍ଣ୍ଣନା କରିବା ଏତେ ସହଜ କଥା ନୁହେଁ। ଦେବସଭା ମଧ୍ୟରେ ଇନ୍ଦ୍ରାଣୀ ଶୋଭା ପାଇବା ପରି, ସିନ୍ଧୁ ବକ୍ଷରେ ରମା ସୁନ୍ଦରୀ ଶୋଭା ପାଇଲା ପରି, ସରଜ ନଦୀରେ ପ୍ରତିବିମ୍ବିତ ଅଯୋଧ୍ୟା ନଗରୀର ଶୋଭା ଅତୀବ ରମଣୀୟ, ସେହି ଅଯୋଧ୍ୟା ନଗରୀର ଆଜି ସ୍ୱର୍ଣ୍ଣମୟ ସିଂହାସନକୁ ବିରାଜମାନ କରିଛନ୍ତି ଭଗବାନ ମର୍ଯ୍ୟାଦାବାନ ପୁରୁଷ ରାମଚନ୍ଦ୍ର। ପାତ୍ର ମନ୍ତ୍ରାଦି ଅମାତ୍ୟ ବର୍ଗମାନେ ସମସ୍ତେ ଉପସ୍ଥିତ। ସର୍ବପ୍ରଥମେ ଭାଟମାନଙ୍କର ଜୟଗାନ ହେଲା, ଜୟ ରଘୁକୁଳ ତିଳକ ପ୍ରଭୁ ରାମଚନ୍ଦ୍ରଙ୍କର। ହଠାତ୍ ସଭାରୁ ଉଠି ଠିଆ ହେଇ ପଡ଼ିଲେ ସୌମିତ୍ର ଲକ୍ଷ୍ମଣ। ରଘୁ ରଘୁ ରଘୁ ନାମ ତାକୁ ବାରମ୍ବାର ଶ୍ରବଣ କରିବା ପରେ ତାଙ୍କ ମନ ଭିତରେ ଗୋଟାଏ ଦ୍ୱିଧ ସୃଷ୍ଟି ହେଇଛି। ହାତ ଯୋଡ଼ି କହିଲେ, ଉପସ୍ଥିତ ସଭାସଦଗଣ ତଥା ମୋର ପ୍ରିୟ କୁଳଗୁରୁ ବଶିଷ୍ଠ, ଆଜି ମୁଁ ଆପଣଙ୍କୁ ଛୋଟିଆ କଥାଟିଏ କହିବା ପାଇଁ ଯାଉଛି। ଆମର ପୂର୍ବଜ ରଘୁଙ୍କର ନାମାନୁଯାୟୀ ଏ ବଂଶର ନାମ ରଘୁବଂଶ ବୋଲି ନାମିତ ହେଇଛି। ମୁଁ ବିଚାର କରୁଛି ସେହି ରଘୁଙ୍କର ନାମଟାକୁ ଉଚ୍ଛେଦ କରାଯାଇ ତାହା ପରିବର୍ତ୍ତେ ଯଦି ମୋର ଜ୍ୟେଷ୍ଠ ଭ୍ରାତ ଅଗ୍ରଜ ରାମଚନ୍ଦ୍ରଙ୍କର ନାମାନୁଯାୟୀ ଏ ବଂଶର ନାମ ରାମ ନାମ ହେଇଯାଆନ୍ତା, ତେବେ ବୋଧେ ଖୁବ୍ ଭଲ ହୁଅନ୍ତା। ହଠାତ୍ କୁଳଗୁରୁ ବଶିଷ୍ଠଙ୍କ ମନରେ ଗୋଟାଏ ପ୍ରତିକ୍ରିୟା ସୃଷ୍ଟି ହେଇଗଲା, କହିଲେ, ହେ ଲକ୍ଷ୍ମଣ, ତୁମର କହିବା କଥା ନିରାଟ ସତ୍ୟ, ମାତ୍ର କାହିଁକି ଏ ବଂଶର ନାମ ରଘୁବଂଶ ବୋଲି ନାମିତ ହେଇଛି? ଏହାର ତାତ୍ପର୍ଯ୍ୟତା ବୋଧେ ହୁଏ ତମେ ଜାଣିପାରିନା। ଗୋଟାଏ ପଦ ସଂସ୍କୃତ ଶ୍ଳୋକ କହୁଛି, ଚଳଜୀବନ ଯୌବନ ଧନ ଜୀବନ ଯୌବନ ହଉଛି କ୍ଷଣ ଭୂମିର, ଆଜି ଯାହା ଅଛି କାଲିକି ନଥିବ। ଅତଏବ କୀର୍ତ୍ତି ହଉଛି, କୀର୍ତ୍ତି ସ୍ତମ୍ଭ ହଉଛି ଏଭଳି ଏକ ଜିନିଷ ଯାହାକି ମଣିଷକୁ ସବୁଦିନ ପାଇଁ ଅମର କରି ରଖିଦେଇଥାଏ। ଭଲ କାମ କରି ମୋରେ ଦେବ ହିରେ ସେହି।

ଗୋଟିଏ ଗୋଟିଏ କୀର୍ତ୍ତି ବର୍ଣ୍ଣନା କରୁଛନ୍ତି ରାମଚନ୍ଦ୍ର, କୀର୍ତ୍ତିକୁ ବର୍ଣ୍ଣନା କରୁଛନ୍ତି ଲକ୍ଷ୍ମଣ। କହିଲେ ପିତାଙ୍କର ସତ୍ୟ ରକ୍ଷା କରି ଚତୁର୍ଦ୍ଦଶ ବର୍ଷ ପର୍ଯ୍ୟନ୍ତ ବନବାସ କରିବାର ପୁତ୍ର, ଏ ପର୍ଯ୍ୟନ୍ତ ବୋଧେ ଏ ପୃଥିବୀ ଭିତରେ କେହି ଜନ୍ମ ଗ୍ରହଣ କରିନାହାନ୍ତି। ଏ ରାମ ଓ ବଡ ଅଗ୍ରଜ ରାମଚନ୍ଦ୍ରଙ୍କର ଏ ହେଉଛି ସର୍ବଶ୍ରେଷ୍ଠ କୃତି, ଏ ହେଉଛି ସର୍ବଶ୍ରେଷ୍ଠ ଖ୍ୟାତି ସମ୍ପନ୍ନ କୀର୍ତ୍ତି। ଅତଏବ କାହିଁକି ମୋ ଭାଇଙ୍କ ନାଁରେ ବଂଶର ନାମ ରାମ ନାମ ବୋଲି ନାମିତ ନ ହେବ? କହିଲେ କୁଳଗୁରୁ ବଶିଷ୍ଠ, କହିଲେ ସୌମିତ୍ରୀ, ଆରେ ତମ ବଡ ଭାଇ ରାମଚନ୍ଦ୍ର ପିତୃଶକ୍ତି ରକ୍ଷା କରି ଅରଣ୍ୟକୁ ଯାଇଛନ୍ତି, ଏ କଥାଟା ଜଗତବାସୀ ସମସ୍ତେ ଜାଣନ୍ତି, କିନ୍ତୁ ପ୍ରକୃତରେ ସେ ସତ୍ୟ ରକ୍ଷା କରି ଯାଇନଥିଲେ। ପ୍ରକୃତର କଥାଟା ହଉଛି କଣ, ପ୍ରମାଣ କରୁଛି ଗୋଟାଏ ପଦ ବହି ସବିଳାସ, ବୁଝିଲେ ଲଗ୍ନ ମଗ୍ନ ହୋଇ ଶୁଝିଲେ ମଙ୍ଗଳ ଦାନରେ ତହି। ଆରେ ବୃହସ୍ପତି

ବୁଝିଲେ ଲଗ୍ନ ମଗ୍ନ ହୋଇ ଶୁଝିଲେ ମଙ୍ଗଳ ଗାନ ରେ ତୋହି କହିଲେ ରାମଚନ୍ଦ୍ରଙ୍କର କୋଷ୍ଠୀ ମୁଁ ଦେଖିଛି କଣ ଲଗ୍ନ ଅଛି ରାମଚନ୍ଦ୍ରଙ୍କର ଅଭିଷେକ ପୂର୍ବରୁ ମୁଁ ତାକୁ ପୁଙ୍ଖାନୁପୁଙ୍ଖ ରୂପରେ ଦେଖିଛି କଣ ଦେଖିଲି ଦେଖିଲି ବୃହସ୍ପତି ରାଶି ଅଷ୍ଟମୀ ବିଳସି ଆରେ ବୃହସ୍ପତି ପଞ୍ଚମରେ ଥିଲା ସିନା ଶୁଭ ବୃହସ୍ପତି ଥିଲେ ଅଷ୍ଟମ ଘରେ ଚନ୍ଦ୍ର ଥିଲେ ଦ୍ୱିତୀୟ ଘରେ ଅଷ୍ଟମ ଏବଂ ଦ୍ୱିତୀୟ ଘରେ ଚନ୍ଦ୍ର ବୃହସ୍ପତି ରହିଲେ ସେ ରାଜା ହେବା ପରିବର୍ତ୍ତେ ବନବାସୀ ହୁଏ ତେଣୁ ରାମଚନ୍ଦ୍ରଙ୍କର ଭାଗ୍ୟରେ ନଥିଲା ଅତଏବ ସେ ରାଜା ହେଇଛନ୍ତି କାହିଁକି ତେଣୁ ପିତୃଶ୍ରୁତି ରକ୍ଷା କରି ରାମଚନ୍ଦ୍ର ବନକୁ ଗଲେ କେମିତି ଅତି ବଡ଼ି ଜଗନ୍ନାଥ ଦାସଙ୍କର ଭାଗବତ ଗୋଟାଏ ପଦ କହୁଛି କର୍ମେ

ମା କହିକି ଆସିକିରି କହିଲେ ବସୁଧାପତି ପଦେ ନୁହେଁ ଉଚିତ ଦାମାତା ସେ ଜଣୁ ତାର ରାମଚନ୍ଦ୍ର ବସୁଧାପତି ହେଇପାରିବେ ନାହିଁ, କାରଣ ବସୁଧାଙ୍କର ଦାମାତା ହଉଛନ୍ତି ରାମଚନ୍ଦ୍ର, ସୀତାପତି ବସୁଧାପତି ବୋଲେଇଥାନ୍ତେ କେମିତି। ଅତଏ ବନେ ହରୁ ସୀତା 14 ବର୍ଷ ପୁତ୍ର ରାଜା ହେଉ ମୋର, ସେ ବନସ୍ତରେ ଜଟାଜୁଟ ବାନ୍ଧି 14 ବର୍ଷ ବନବାସ କରୁ, ମୋ ପୁଅ ଭରତ ଅଯୋଧ୍ୟାର ରାଜା ହେଉ। ଏ କଥାଟାକୁ ମାନି ରାମଚନ୍ଦ୍ର ବନବାସକୁ ଚାଲିଗଲେ। ଅତଏବ ରାମଚନ୍ଦ୍ର ପିତୃ ସତ୍ୟ ରକ୍ଷା କରି ବନବାସକୁ କରିନଥିଲେ, ତେଣୁ ଏହା ରାମଚନ୍ଦ୍ରଙ୍କର ଗୋଟାଏ କୀର୍ତ୍ତି ନୁହେଁ, ନିଜର ଭାଗ୍ୟ ଫଳକୁ ସିଏ ଭଞ୍ଜିଲେ। ଆଉ କି କୀର୍ତ୍ତି ଅଛି ନା? ମୃଗରୂପୀ ମାରିଚକୁ, ମୃଗରୂପୀ ମାରିଚକୁ ବଧ କରିଥିଲେ ମୋର ଜ୍ୟେଷ୍ଠ ଭ୍ରାତା। କହିଲେ ବଶିଷ୍ଠ କହିଲେ ଲକ୍ଷ୍ମଣ, କାହିଁକି ତମ ଭାଇ ରାମଚନ୍ଦ୍ର ମୃଗକୁ ମାରିଲେ? ସୀତା କହିଲେ ସୁନାର ମୃଗ ମାଗିଲେ ମତେ ଦିଅ ବୋଲି। ତପସ୍ୱିନୀ କାବ୍ୟରେ ମେହେର ପୁଅ କଣ କହୁଛନ୍ତି ଦେଖିବା ଗୋଟାଏ ପଦ। କିରେ ଭାବିଲି ବାହୁଡ଼ିବି ଯେବେ ନବରେ

ଠାକୁରାଣୀ ମାୟାମୃଗ ଟାକୁ ଦେଖି ଯେତେବେଳେ ଘାସ ନେଇକିରି ଆହାର ଯୋଗଉଥିଲେ, କାଳେ ମୃଗଟା ମୋ ପାଖକୁ ଚାଲି ଆସିବ ବୋଲି, ସେ ସମୟରେ ମୃଗ ଦୂରକୁ ଦୂରକୁ ଚାଲି ଯାଉଥିଲା। ଏସଭା ଦୃଶ୍ୟକୁ ଦେଖି ରାମଚନ୍ଦ୍ର କହିଲେ, ସଖୀ ତୁ ବ୍ୟସ୍ତ ହବାର ଆବଶ୍ୟକତା ନାହିଁ, ମୁଁ ଏ ସୁନାର ମିରିଗଟା ତୋ ପାଖକୁ ଧରି ନେଇ ଆସିବି। ସୀତାଦେବୀ କହିଲେ କେତେବେଳେ? ତେଣୁ ରାମଚନ୍ଦ୍ର ଅଯଥାରେ ସେ ମାୟା ମୃଗ ପଛରେ ଧାଇଁଗଲେ। ମର୍ଯ୍ୟାଦାବାନ ପୁରୁଷ ରାମଚନ୍ଦ୍ର ଭଗବାନଙ୍କର ଅବତାର ବୋଲି ସମସ୍ତେ କହୁଛନ୍ତି, ଛୋଟିଆ କଥାଟାକୁ ଜାଣିପାରିଲେ ନାହିଁ। କଣ ସେ ଛୋଟିଆ କଥାଟା? ଅସମ୍ଭବ ହେମ ମୃଗସ୍ୟ ଜନ୍ମ ତଥାପି ରାମଲୁ ହେମୃଗାୟ ସମାସନ ବୁଦ୍ଧି ବିପତ୍ତି କାଳେ ଝିଅ ପିପଂସା ମଲିନା ଭାବନ୍ତି। ଆରେ ଏ ପୃଥିବୀ ଭିତରେ ଗୋଟାଏ ସୁନାର ମିରିଗ କୋଉଠି ଅଛି? ଏ କଥା ଜଣା ନଥିଲା, ଏ କଥା ଶୁଣା ନଥିଲା, ଏ କଥା ଦେଖାଯାଇ ନଥିଲା। ଆଜି ପଞ୍ଚବଟୀ ବନରେ ଯେତେବେଳେ ଦେଖାଦଉଛି, ତା ପଛରେ ଯିବାଟା ଘୋର ବିପଦର କାରଣ ନୁହେଁ କି? ଏ କଥା ନ ଜାଣି ରାମଚନ୍ଦ୍ର ମୃଗ ପଥରେ ଯାହା ନିଜର ନିଜ ଭାଗ୍ୟକୁ ବିପଦଟାକୁ ଟାଣି ଆଣିଲେ। ତେଣୁ ରାମ ମୃଗଟାକୁ ମାରିବା ପରେ ରାମଚନ୍ଦ୍ରଙ୍କର ଏଇ କହିଲେ, ଆଉ ଗୋଟାଏ କଥା କହିଲେ ଲକ୍ଷ୍ମଣ, କହିଲେ ସୁର୍ପଣ କାରଣ ଆଶା କର୍ଣ୍ଣକୁ ଛେଦନ କରିଲୁ, ସେ ଗୋଟାଏ ମାୟାବିନୀ ରାକ୍ଷସୀ ଥିଲା ରାବଣର ଭଉଣୀ। କୁଳଗୁରୁ ବଶିଷ୍ଠ କହିଲେ, ହେ ସୌମିତ୍ରୀ, ସୁର୍ପଣଖାର ନାଶାକର୍ଣ୍ଣ ଛେଦନ କରି ତମ ଭାଇ ରାମଚନ୍ଦ୍ର ଏବଂ ତମେ ଗୋଟାଏ କୀର୍ତ୍ତି ଅର୍ଜନ କରିଛ ବୋଲି ଭାବିଛ? ପ୍ରକୃତରେ ଗୋଟାଏ କୀର୍ତ୍ତି ନୁହେଁ, ହେଉଛି ଗୋଟାଏ ଅପକୀର୍ତ୍ତି। ଶାସ୍ତ୍ର କଣ କହୁଛି?

0: ତାକୁ ଏ ଛଅ ଜଣଙ୍କୁ କୌଣସି ସ୍ଥାନରେ ଦଣ୍ଡ ଦିଆଯାଏ
1: ନା।
0: ଜାଣିଶୁଣି ତମ ଭାଇ ଗୋଟେ ଅବଳା ଗୋଟେ ନିରୀହ ସ୍ତ୍ରୀ ଲୋକକୁ ଯେତେବେଳେ ନାଶା କର୍ଣ୍ଣ ଛେଦନ କରେଇଲେ ତାଙ୍କ ବିରୋଧରେ କଳଙ୍କ ଲେପନ ହେଇଗଲା। ତେଣୁ ସୁର୍ପଣଖାର ନାଶାକର୍ଣ୍ଣ ଛେଦନ କରିବାଟା ଗୋଟାଏ କୀର୍ତ୍ତି ନୁହେଁ, ଗୋଟାଏ ଅପକୀର୍ତ୍ତି। କହିଲେ ବଡ଼େ ବାଳି କରିଲେ ନିଧନ। ଆରେ ବାଳିଙ୍କି ବଧ କରିବା ମୂଳରେ କେଉଁ କାରଣ ରାମଚନ୍ଦ୍ରଙ୍କର ନିହିତ ଥିଲା? ରାମଚନ୍ଦ୍ରଙ୍କର କିଭଳି ଭାବରେ ସେ ଶତ୍ରୁ ଥିଲେ? ପ୍ରକୃତରେ ଦୁଇ ଭାଇଙ୍କ ଭିତରର ସମସ୍ୟା। ସେ ଦୁଇ ଭାଇଙ୍କ ଭିତରେ ଯଦି ତୃତୀୟ ବ୍ୟକ୍ତି ଭାବରେ ରାମଚନ୍ଦ୍ର ଦେଖାଦେଲେ ବୀର ହେଇକି ଜଣେ ବୀରଙ୍କୁ ବୀର ଭଳିଆ ମାରିଥାନ୍ତେ। କିନ୍ତୁ ବାଳିକି କିଭଳି ଭାବରେ ମାରିଲେ? ଲୁକାୟିତ ଅବସ୍ଥାରେ ମାରିଲେ, ଲୁଚିବା ଅବସ୍ଥାରେ ମାରିଲେ। ସେହି ଅଦିନ୍ଦୁମତୀ କାବ୍ୟ ଗୋଟାଏ ପଦ ପୁଣି ପ୍ରମାଣ କଲା। ବଳବନ୍ତ ଠାରେ ବଳବନ୍ତ ସିନା ପ୍ରକାଶ ହୋଇ ପରାକ୍ରମ।

ଯେ ବଳବାନ ଯେ କ୍ଷତ୍ରିୟ ସେ ଲୁଚିକିରି ମାରେ ନା, ସେ ପ୍ରକୃତ ସାମାନ୍ୟ ସାମାନ୍ୟ ଭାବରେ ଲଢେଇ କରି ତାକୁ ନିହତ କରେ। କିନ୍ତୁ ରାମଚନ୍ଦ୍ର କଲେ କଣ? ବାଡ଼ିକୁ ଲୁଚିକିରି ମାରିଲେ। ରାମଚନ୍ଦ୍ରଙ୍କର କୀର୍ତ୍ତିରେ ଏ ଗୋଟାଏ ଅପକୃତ ଭାବରେ ଗଣନା କରାଗଲା। କହିଲେ ମହାବଳୀ ରାବଣକୁ

କହିଲେ ଆଚ୍ଛା ସାନୁଜ ଲକ୍ଷ୍ମଣ, ତମେ ସୈନ୍ୟ ସାମନ୍ତକୁ ନେଇ କାହିଁକି ରାବଣ ବଂଶକୁ ବିନାଶ କଲ? ସୈନ୍ୟ ଲଙ୍କା କଟକଟାକୁ ଧ୍ୱଂସ କରିଦେଲ, ସୀତା ଠାକୁରାଣୀକି ଚୋରି କଲ, ରାବଣ କାହିଁକି ଚୋରି କଲା? ଭାର୍ଯ୍ୟ କରିବେ ବୋଲି ନୁହେଁ, ସିଏ ସୀତାଙ୍କର ଗୋଟାଏ ଦୋଷ ଦେଖିଥିଲା। ସେ ଦୋଷଟା କଣ? ଋତୁ ଅନିଷ୍ଠରେ ବନ୍ଧ୍ୟା ଦୋଷ ଥିଲା। ଆରେ ସୀତାଙ୍କର ଥିଲା ମାସିକ ଋତୁସ୍ରାବରେ ଗଣ୍ଡଗୋଳ, ତେଣୁ ସେ ମା ହବାର ଯୋଗ୍ୟ ହେଇପାରିନଥିଲେ। ରାବଣ ପ୍ରକୃତରେ ଥିଲା ଜଣେ କବିରାଜ ଠାରୁ ଯଥେଷ୍ଟ ଉର୍ଦ୍ଧ୍ୱରେ ଥିଲା ତାର ସ୍ଥାନ, ତେଣୁ ସେ ସୀତାଙ୍କୁ ନେଇ ବନ୍ଦିନୀ କରି ରଖିଲା ଅଶୋକ ବନରେ। ଯଦି ଭାର୍ଯ୍ୟ କରିବାର ଉଦ୍ଦେଶ୍ୟ ଥାନ୍ତା, ସ୍ୱର୍ଣ୍ଣମୟ ଲଙ୍କା କଟକ ଭିତରେ ରଖିଥାନ୍ତା। ଅସୁରୁଣୀଙ୍କର ଭୟ ଦେଖି କାହିଁକି ସେ ରଖିଲା? ନା କେବଳ ତାଙ୍କର ସେ ଦୋଷଟା ଅପହୃତ କରିବା ପାଇଁ। ଅତଏବ ଏ କୀର୍ତ୍ତି ଗୁଡାକ ରାମଚନ୍ଦ୍ରଙ୍କର ପ୍ରକୃତର କୀର୍ତ୍ତି ନୁହେଁ, ରଘୁରାଜଙ୍କର କୀର୍ତ୍ତି ଶୁଣିବ।

ରାଣୀ ଭିତରୁ ଚାବି ବେନିମିଷ କହିଲେ ଚାଳିଶ ଗୁଣା ଶହେ ଷାଠିଏ ରାଣୀ ଥିଲେ ତାଙ୍କର, କାହିଁକି ନା କାହାରି କୋଳରେ ପୁଅ ନଥିଲେ କି ଝିଅ ନଥିଲେ। ଏଭଳି ଭାବରେ ମନ ଦୁଃଖରେ କାଳ କାଟୁଥିବା ବେଳେ ହଠାତ୍ ଜଣେ ବ୍ରାହ୍ମଣଙ୍କର ଉପସ୍ଥିତି ତାଙ୍କର ରାଜସଭାକୁ ଆନନ୍ଦ ମୁଖରକ୍ତ କରିଦେଲା। ବ୍ରାହ୍ମଣ କହିଲେ, ଯଜ୍ଞଟିଏ କରି ଦାନ ଦକ୍ଷିଣ ଯଦି ବ୍ରାହ୍ମଣ ମାନଙ୍କୁ ଦିଆଯାଏ, ହୁଏତ ଏ କୌଣସି କୌଣସି ରାଣୀଙ୍କ ମଧ୍ୟରୁ କାହାରି କୋଳରେ ସମ୍ପୁତ୍ର ବା ସନ୍ତାନଟିଏ ହବ। ସେଇ କଥା କରାଗଲା। ରଘୁ ରାଜା କଣ କଲେ ନା, ଯଜ୍ଞ ଆୟୋଜନ କରିଦେଲେ, ବାକି ରହିଲା ଦାନ ଦକ୍ଷିଣା କଥା। ଦାନ ଦକ୍ଷିଣା କଥା ଯେତେବେଳେ ରହିଗଲା, ବ୍ରାହ୍ମଣ କହିଲେ, ହେ ହେ ରଘୁରାଜନ, ଯଦି ପ୍ରକୃତରେ ତମେ ମୋତେ ଦାନ ଦେବାକୁ ଚାହୁଁଛ, ଏଇ ଶହେ ଷାଠିଏ ରାଣୀକୁ ଦାନ ହିସାବରେ ଏବଂ ତମ ରାଜ୍ୟଟାକୁ ଦକ୍ଷିଣା ହିସାବରେ ଦିଅ। ସତ୍ୟ କରିଛନ୍ତି ରଘୁରାଜା। ସେଇଆ କଲେ, ଦାନ ଦକ୍ଷିଣା ଦେଇ ବନବାସୀ ହେଇ ଭିକାରୀ ହେଇକି ଚାଲିଗଲେ। ବିଚାର କଲେ, ଅବଶିଷ୍ଟ ଜୀବନଟା ବନ ଭିତରେ କଟେଇଦେବି। ବନ ଭିତରେ ବୁଲୁଥିଲା ସମୟରେ ଦେବରାଜ ଇନ୍ଦ୍ର ଉପସ୍ଥିତ ହୋଇ ତାଙ୍କୁ ଗୋଟିଏ ଫଳ ଦେଲେ, କହିଲେ, ଏ ଫଳଟା ହଉଛି ଅମୃତ ଫଳ, ଏ ଫଳଟାକୁ ଭକ୍ଷଣ କଲେ କ୍ଷୁଧାତୃ ସାତମର ହବନି। ଏ କଥା କହି ଚାଲିଗଲା ପରେ ରଘୁରାଜା ମନରେ ବିଚାର କଲେ, ଆରେ ଏ ଫଳଟି ଯଦି ମୁଁ ଭକ୍ଷଣ କରେ, ଏ ତ ମୋର ବ୍ୟକ୍ତିଗତ ସ୍ୱାର୍ଥରେ ଲାଗିଯିବ। ଯଦି ମୁଁ ବ୍ରାହ୍ମଣ ରାଜାକୁ ଦେଇଦେବି, ତେବେ ସେ ମୋ ଶହେ ଷାଠିଏ ରାଣୀଙ୍କୁ ଖୁସିରେ ରଖିବା ସହିତ ମୋ ପ୍ରଜାମାନଙ୍କୁ ଆନନ୍ଦରେ ପାଳନ କରିବ। ଏ କଥା ବିଚାର କରି ଯାଇ ବ୍ରାହ୍ମଣ ରାଜାଙ୍କୁ ପହଞ୍ଚି ସେ ଫଳଟି ଦେଇ ସବୁ କଥା ବୁଝେଇ କହିଲେ। ବୁଝେଇ କହିକି ଚାଲି ଆସିଲା ପରେ ବ୍ରାହ୍ମଣ ମନରେ ବିଚାର କଲା, ବ୍ରାହ୍ମଣ କଲା ବିଚାର।

ତାକୁ ବିଷ ବୋଲି ବିଚାର କରି ଫିଙ୍ଗିଦେଲା ଘର ପଛ ଆଡେ ପଡିଗଲା। ସେ ଫଳଟା ପଚିଗଲା। ମଞ୍ଜିରୁ ବାହାରିଲେ ଗଜ, ଗଜା ବାହାରିଛି। କ୍ରମେ କ୍ରମେ ଗଛ ବଢିଛି, ସମସ୍ତଙ୍କ ଅଜାଣତରେ ଅନେକ ଫଳ ଫଳିଛି। ବ୍ରାହ୍ମଣ ରାଜା ଜାଣିଲେ, ଆରେ ଏଇ ସେହି ଫଳ ଯେଉଁ ଫଳକୁ ଯେଉଁ ଫଳଟା ରଘୁରାଜା ମତେ ଆଣି ଖାଇବାକୁ ଦେଇଥିଲା। ତେଣୁ ରାଜ୍ୟ ସାରା ସତର୍କ କରି ଦିଆଗଲା, ଏ ବିଷ ଫଳ, ଏ ବିଷ ଫଳକୁ କେହି ହେଲେ ଭକ୍ଷଣ କରିବେ ନାହିଁ। ସେଇ କଥା ହେଲା, ସେ ନଗରରେ ଦୁଇ ଜଣ ବ୍ରାହ୍ମଣ ବ୍ରାହ୍ମଣୀ ବାସ କରୁଥିଲେ। ଦିନେ ଦୈବାନ୍ତ କଳହରେ ମାତି ଯାଇଛନ୍ତି, କାହିଁକି ନା ରାଜ୍ୟର ଅନାବୃଷ୍ଟି ପଡିଛି, ଦୁର୍ଭିକ୍ଷ ପଡିଛି, ଖାଇବାକୁ ମିଳୁନି। ବ୍ରାହ୍ମଣ ବ୍ରାହ୍ମଣୀ କି ତୋରି ଦେଇଛି,

0: ବ୍ରାହ୍ମଣୀ କି ତଡ଼ି ଦେଇ କହିଲା ମୁଁ ତୋ ତୋ ପେଟ ଚାଲି ଯା। ବ୍ରାହ୍ମଣୀ ମନରେ ବିଚାର କଲା, ଏ ବୃଦ୍ଧା ଅବସ୍ଥାରେ ଆରେ ସ୍ୱାମୀ ପରିତ୍ୟକ୍ତ ହୋଇ ବଞ୍ଚିବା ଅପେକ୍ଷା ମରିଯିବା ଭଲ। ଆରେ ରାଜାଙ୍କ ବାଡ଼ି ପଛ ଆଡ଼େ ବିଷ ଫଳ ଅଛି, ସେହି ବିଷ ଫଳ ଖାଇ ମୁଁ ଆତ୍ମହତ୍ୟା କରିବି। ଏ କଥା ବିଚାର କରି ସେ ଫଳରୁ ଗୋଟେ ଦିଟା ଖାଇଦେଇଛି। ଖାଇଦେଲା ପରେ ପୁନର୍ବାର ତାର ନବଯୌବନ ଅଙ୍କୁରିତ ହେଲା। ମନରେ ବିଚାର କଲା, ମରିବା ପରିବର୍ତ୍ତେ ମୋର ନବଯୌବନ ଅଙ୍କୁରିତ ହୋଇଛି, କଣ କରିବି, ମୁଁ ବୁଢା ପାଇଁ ଗୋଟେ ଦିଟା ନେଇଯିବି। ନେଇଗଲା, ବୁଢା ମଧ୍ୟ ନବଯୌବନ, ବୁଢାର ନବଯୌବନ ଫେରି ଆସିଲା। ଏ କଥାଟା ଟୁପୁଟାପେ ହେଲା,
1: ଟୁପୁଟାପେ ହେଲା କଥା ଏକାନୁ ସେ ହେଲେ ବୋଲୁ ହେଲେ ଗୋପ୍ୟ ବୋଲି ବୋଲୁ
0: ସମସ୍ତେ କେହି କାହାକୁ କହୁନାହାନ୍ତି। କଥାଟା ପ୍ରଚାର ହେଇଗଲା। ବ୍ରାହ୍ମଣ ରାଜା ମନରେ ବିଚାର କଲା, ଆରେ ଏ ଫଳ ଖାଇଲେ ମୋ ଯୌବନ ମଧ୍ୟ ଫେରି ଆସିବ। ଏ କଥା ବିଚାର କରି ସେ ଫଳରୁ ଗୋଟିଏ ଖାଇଦେଲା। ଆରେ ହଠାତ୍ ହେଲା ତାର ମୃତ୍ୟୁ। ହଠାତ୍ ଯେତେବେଳେ ମୃତ୍ୟୁ ହେଇଗଲା ରାଜାଙ୍କର, ରାଜ୍ୟରେ ଅରାଜକତା ସୃଷ୍ଟି ହେଲା। ମନରେ ବିଚାର କଲେ ବଶିଷ୍ଠ ପାତ୍ର ମନ୍ତ୍ର ଆଦିଗଣ, ଆରେ ରାଜାଙ୍କ ବିହୁନେ ରାଜ୍ୟର ଅବସ୍ଥା ଯାହା ହୁଏ ବର୍ତ୍ତମାନ ସେୟା ହେଇଛି। ଆଉ ଆମକୁ ଅରଣ୍ୟକୁ ଯାଇ ରଘୁରାଜାଙ୍କୁ ଫେରେଇ ଆଣିବାକୁ ପଡିବ। ବୋଲେ ରଘୁରାଜାଙ୍କୁ କହିଲେ, ରଘୁରାଜା ଦାନ କରିଥିବା ଜିନିଷକୁ ପୁନର୍ବାର ଫେରେଇ ନେବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ। ତେଣୁ ମୁଁ ଯୋଉ ପରିତ୍ୟକ୍ତ ରାଣୀ ଯୋଉମାନଙ୍କୁ ବ୍ରାହ୍ମଣ ଭୋଗ କରିଛି ଫେରେଇ ନେବି କାହିଁକି। କିନ୍ତୁ କଥାଟା କହିଲେ କୁଳଗୁରୁ ବଶିଷ୍ଠ, କହିଲେ ରେ ଅମୃତ ଫଳକୁ ଯେଦିନ ବ୍ରାହ୍ମଣ ଅବିଶ୍ୱାସ ପାଞ୍ଚି ମନେ, ଏଣିକି ଭକ୍ତ ବୋଇଲା ହେ ପ୍ରଭୁ ଦିନ ଦିନ ଶରଣ ରକ୍ଷଣ ମହାବାହୁ ଆନନ୍ଦ ସାଗରେ ହରିହରି ବୋଲ।